ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 13 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 3 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଏବଂ ଏଫ୍ଏମ୍ 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଶୁଣିଲେ କେତୋଟି ଭକ୍ତିଗୀତ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ହୁଏ। ସନ୍ଥ କବୀରଙ୍କ ଏହି ଦୋହା ସହିତ ଆମର ଅନେକ ଶ୍ରୋତା ହୁଏତ ପରିଚିତ ଥିବେ। କବୀରଙ୍କ ଏହି ପ୍ରସିଦ୍ଧ ବାଣୀର ସରଳ ଅର୍ଥ ହେଲା, ପୋଥି ବା ଶାସ୍ତ୍ର ପଢ଼ି ପଢ଼ି ଅନେକ ଲୋକ ଗଲେ, ହେଲେ କେହି ପଣ୍ଡିତ ବା ଉତ୍ତମ ମଣିଷ ହେବାର ମୁଁ ଜାଣିନି। ମାତ୍ର ପ୍ରେମ ମାତ୍ର ଅଢ଼େଇଟା ଅକ୍ଷର, ଯିଏ ଏହାର ମହତ୍ଵ ବୁଝିଲା ଓ ସମସ୍ତଙ୍କୁ ଭଲ ପାଇଲା, ସିଏ ହେଲା ପ୍ରକୃତ ଅର୍ଥରେ ପଣ୍ଡିତ ବା ବିଜ୍ଞ ମଣିଷ। କବୀରଙ୍କ ଏହି ବାଣୀରୁ ଆମେ ପୋଥିଗତ ବିଦ୍ୟା ବା କେବଳ ଶାସ୍ତ୍ର ଜ୍ଞାନର ଅସାରତା କଥା ମଧ୍ୟ ଉପଲବ୍ଧ କରିପାରୁ। ସଂସାରରେ ସମସ୍ତ ଜ୍ଞାନକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ। ଗୋଟିଏ ହେଲା ପୋଥି ବା ଶାସ୍ତ୍ରଗତ ଜ୍ଞାନ, ଯାହାକୁ ଥିଓରିଟିକାଲ ନଲେଜ୍ କୁହାଯାଏ। ଅନ୍ୟଟି ହେଲା ବ୍ୟବହାରିକ ଜ୍ଞାନ ବା ପ୍ରାକ୍ଟିକାଲ ନଲେଜ୍। ଓଡ଼ିଆରେ ଏହାକୁ ବଡ଼ ସୁନ୍ଦର ଭାବରେ ପୋଥି ବାଇଗଣ ଓ ବିଲ ବାଇଗଣ ବୋଲି ମଧ୍ୟ କୁହାଯାଇଥାଏ। କେବଳ ଶାସ୍ତ୍ରଜ୍ଞାନ ଖାଲି ମୂଲ୍ୟହୀନ ନୁହେଁ, ବରଂ ଅନେକ ସମୟରେ ବିପଜ୍ଜନକ ବୋଲି ଅନେକ ବିଦ୍ୱାନଙ୍କ ମତ। କାରଣ ମଣିଷର ଜୀବନ ହେଉଛି ଏକ ବାସ୍ତବତା ଭରା ବିରାଟ କ୍ଷେତ୍ର, ଏଠାରେ ଲାଗି ରହିଛି ଜୀବନ ସଂଗ୍ରାମ। ସବୁଦିନ ମଣିଷକୁ ନିଚ୍ଛକ ବାସ୍ତବତାର ମୁହାଁମୁହିଁ ହେବାକୁ ପଡ଼େ। ଶାସ୍ତ୍ରରୁ ଜ୍ଞାନ ଆହରଣ ଗୋଟିଏ କଥା, ମାତ୍ର ତାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ ଆଉ ଏକ କଥା। ବିଦ୍ୟୁତ୍ ସମ୍ପର୍କରେ ଅଗାଧ ଜ୍ଞାନ ଥିବା ଲୋକଟିଏ ଯଦି ଫ୍ୟୁଜ୍ ହୋଇଯାଇଥିବା ବଲ୍ବଟିଏକୁ କେମିତି ବଦଳାଯିବ ତାହା ଜାଣିନାହିଁ, ତେବେ ବିଦ୍ୟୁତ୍ ସମ୍ବନ୍ଧରେ ଯେତେ କଥା ଜାଣିଲେ ବି ତାର ମୂଲ୍ୟ କ'ଣ? ଠିକ୍ ସେଭଳି ସାରା ପୃଥିବୀର ବିଭିନ୍ନ ଚା, ତାର ଉତ୍ପାଦନ, ଗୁଣ, ବ୍ୟବସାୟ ପ୍ରଭୃତି କଥା ଜାଣିଥିବା ଲୋକଟି ଯଦି ଦରକାର ସମୟରେ ଚା କପ୍ଟିଏ ତିଆରି କରିପାରିଲା ନାହିଁ, ତେବେ ଚା'ର ବ୍ୟାପକ ଜ୍ଞାନର ମୂଲ୍ୟ କ'ଣ? ଏଥର ଏ ସମ୍ପର୍କରେ ଏକ ଛୋଟ ଗପ। ଏକଦା ଚାରିଜଣ ପଣ୍ଡିତ ନୌକାରେ ବସି ନଦୀ ପାର ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଭୂଗୋଳଶାସ୍ତ୍ରୀ, ଜଣେ ଜ୍ୟୋତିର୍ବିତ୍, ଜଣେ ଗଣିତଜ୍ଞ ଏବଂ ଚତୁର୍ଥ ଜଣକ ଥିଲେ ଭାଷା ତତ୍ତ୍ୱବିତ୍। ନୌକାରେ ଯାତ୍ରା କଲାବେଳେ ଭୂଗୋଳଶାସ୍ତ୍ରୀ ନାଉରିଆକୁ ପଚାରିଲେ, ତମେ ଭୂଗୋଳଶାସ୍ତ୍ର ବିଷୟରେ କ'ଣ ଜାଣିଛ? ନାଉରିଆ କହିଲା, ମୁଁ କିଛି ଜାଣିନି ଆଜ୍ଞା। ଭୂଗୋଳଶାସ୍ତ୍ରୀ କହିଲେ, ତାହେଲେ ତ ତୁମର 25% ଜୀବନ ବୃଥା ହୋଇଗଲା। ଏତେବେଳେ ଜ୍ୟୋତିର୍ବିତ୍ ପଚାରିଲେ, ତମେ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ କିଛି ଜାଣ? ନାଉରିଆ ଉତ୍ତର ଦେଲା, ମୋ ଭଳିଆ ଲୋକର ଆଜ୍ଞା ଜ୍ୟୋତିଷ ଶାସ୍ତ୍ର ସହିତ ସମ୍ପର୍କ କ'ଣ? ଜ୍ୟୋତିର୍ବିତ୍ କହିଲେ, ତେବେ ତୁମର ଅଧା ଜୀବନ ବେକାର ହୋଇଗଲା ଜାଣ। ତାପରେ ଗଣିତଜ୍ଞ ପଚାରିଲେ, ତମେ ଗଣିତ ଶାସ୍ତ୍ର ବିଷୟରେ କିଛି ଜାଣିଛ ନା ନାହିଁ? ନାଉରିଆ କହିଲା, ମୁଁ ତ ଅପାଠୁଆ ଲୋକ, ଗଣିତ ପାଠ ଜାଣିବି କେମିତି ଆଜ୍ଞା? ତା ଉତ୍ତର ଶୁଣି ଗଣିତଜ୍ଞ କହିଲେ, ତାହେଲେ ତମର 3/4 ଜୀବନ ବୃଥା ହୋଇଗଲା। ଶେଷରେ ଭାଷାବିତ୍ଙ୍କ ପାଡ଼ି ପଡ଼ିଲା। ସେ ପଚାରିଲେ, ତମର ଭାଷା ଜ୍ଞାନ ଅଛି ନା ନାହିଁ? ନାଉରିଆ ଉତ୍ତର ଦେଲା, ନା ଆଜ୍ଞା, ମୁଁ ମୋ ଭାଷା ଛଡ଼ା କିଛି ଜାଣେନି। ଭାଷାବିତ୍ ବିଦ୍ରୁପ କରି କହିଲେ, ତାହେଲେ ତ ତୁମର ପୁରା ଜୀବନ ବ୍ୟର୍ଥ ହୋଇଗଲା। କିଛି ସମୟ ପରେ ହଠାତ୍ ଆକାଶରେ କଳା ମେଘ ଘୋଟି ଆସିଲା, ଖୁବ୍ ଜୋରରେ ଝଡ଼ବର୍ଷା ଆରମ୍ଭ ହେଲା, ଡଙ୍ଗା ଥିଲା ମଝି ନଈରେ, ତାର ସ୍ଥିତି ଥିଲା ବିପଦାପନ୍ନ। ପଣ୍ଡିତମାନଙ୍କୁ ନାଉରିଆ ପଚାରିଲା, ଆପଣମାନଙ୍କୁ ପହଁରି ଆସେ ନା ନାହିଁ? କାରଣ କେତେବେଳେ ବି ଡଙ୍ଗା ବୁଡ଼ିପାରେ। ବିଦ୍ୱାନମାନେ ଭୟରେ କମ୍ପି ଉଠୁଥିଲେ, କହିଲେ, ବିଦ୍ୟା ଚର୍ଚ୍ଚାରେ ତ ଆମର ଜୀବନ ବିତିଗଲା, ସନ୍ତରଣ ଶିଖିଲୁ କେତେବେଳେ? ନାଉରିଆ କହିଲା, ଏବେ ଜଣାଗଲା ପ୍ରକୃତରେ କାହାର ଜୀବନ ବ୍ୟର୍ଥରେ କଟିଗଲା।

ଶ୍ରୀକୃଷ୍ଣ ପତ୍ନୀ ଜାମ୍ବବତୀଙ୍କ ସହିତ ଉପସ୍ଥିତ ହୋଇ ଦ୍ୱାରକାବାସୀଙ୍କୁ ଆନନ୍ଦିତ କରିଛନ୍ତି ଏବଂ ସତ୍ରାଜିତକୁ ଡାକି ମଣି ପ୍ରତ୍ୟର୍ପଣ କରିଛନ୍ତି। ସେ ତାଙ୍କୁ ନିଜର କନ୍ୟା ସତ୍ୟଭାମାକୁ ପ୍ରଦାନ କରି ଲଜ୍ଜାରୁ ରକ୍ଷା ପାଇଛି। ଏବେ ହସ୍ତିନାରୁ ଦୂତ ଆସିଛି, ଯତୁଗୃହରେ କୁନ୍ତୀ ସହିତ ପାଣ୍ଡବେ ମରିଛନ୍ତି ବୋଲି ଜଣାଇଛି। ରାମକୃଷ୍ଣ ଯାଇଛନ୍ତି ହସ୍ତିନା, ଇତ୍ୟବସରେ ସତ୍ୱଧନ୍ୱା ସକ୍ରାଜିତକୁ ମାରି ମଣି ଅପହରଣ କରିଛନ୍ତି। କୃଷ୍ଣ ମଣିଟିକୁ ପୁନରୁଦ୍ଧାର କରିବାକୁ ଆସିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 400ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକ ଆଜିଠାନୁ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏଥିଲାଗି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନେ ଓଡ଼ିଶାନ ପହଞ୍ଚିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନୀ ସମାବେଶଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଏବେ ଶୁକ୍ରବାର ତକ୍ ଚାଲ୍ବା। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର 2025 ଦିଆଯିବା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀନ ଏହି ପୁରସ୍କାର ଦେବେ। ଏଥିଲାଗି ଓଡ଼ିଶାକେ ପାଞ୍ଚଟା ବର୍ଗଥି ବଛାଯାଇଛି। ପ୍ରଧାନମନ୍ତ୍ରୀ ସୌରଶକ୍ତିର ଉପଯୋଗ ଆଉ ସ୍ଥାୟୀ ବିକାଶ ଦିଗେ ଓଡ଼ିଶା ସାରା ଦେଶ ଭଲ ପ୍ରଦର୍ଶନ କରିକି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ଲାଗି ମନୋନୀତ ହୋଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ସର୍ବାଧିକ ଗ୍ରାହକମାନଙ୍କର ଆବେଦନ ସୌର ଥାପନା ଆଉ ଡିସ୍କମ୍ ଯାଞ୍ଚ କ୍ଷେତ୍ରଥି ମଧ୍ୟମ ଧରଣର ଗ୍ରାହକମାନଙ୍କର ସଂଖ୍ୟା ଥିବା ରାଜ୍ୟମାନଙ୍କର ଭିତରେ ଓଡ଼ିଶା ପହିଲା ଠାନେ ରହିଛି। ଇତର ଛଡ଼ା ଅଧିକା ବ୍ୟବସାୟୀ ପଞ୍ଜୀକରଣ ବର୍ଗଥି ରାଜ୍ୟ 3 ନମ୍ଘର ଠାନେ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଫଳତା ସରକାରଙ୍କର ବିଭାଗୀୟ ସମନ୍ୱୟ ଆଉ କ୍ଷେତ୍ର ସ୍ତରଥି କାମ କରୁଥିବା ସବୁ ଅଧିକାରୀମାନଙ୍କର ସାମୁହିକ ଚେରେଷ୍ଟାର ଫଲାଫଲ ବୋଲି କହିଛନ୍ତି। ରାଜ୍ୟର ସବୁ ପଞ୍ଜୀକରଣ କାର୍ଯ୍ୟାଳୟକେ ସ୍ୱଚ୍ଛ ଦୁର୍ନୀତିମୁକ୍ତ ଆଉ ମଧ୍ୟସ୍ଥିମୁକ୍ତ କରିବା ଲାଗି ସ୍କାର୍ଟ ସର୍ଭେଲାନ୍ସ ସିଷ୍ଟମ୍ ଲାଗୁ କରାଯିବା। ଏ ବାବଦେ ଗଲାକାଲି ଲୋକସେବା ଭବନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ଉନ୍ନତ ସିସିଟିଭି ଆଉ ଏଆଇ ବ୍ୟବହାର କରିକି ସବୁ ପଞ୍ଜୀକରଣ କାର୍ଯ୍ୟାଳୟର ରିଏଲ୍ ଟାଇମ୍ ମନିଟରିଂ କରାଯିବା। ଆଇବା ଦିନେ ସବୁ ତହସିଲ ଆଉ ଏଆଇ ଅଫିସ୍ମାନଙ୍କେ ବି ସ୍କାର୍ଟ ସର୍ଭେଲାନ୍ସ ଲାଗୁ କରାଯିବା ବୋଲି ବୈଠକଟି ଆଲୋଚନା ହୋଇଛି। ପିଏମ୍ ଗତିଶକ୍ତି ପୋର୍ଟାଲର ପ୍ରଭାବଶାଳୀ କାର୍ଯ୍ୟକାରିତା ଓ ରାଜ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କର ତୁର୍ତ୍ତି କାର୍ଯ୍ୟାନ୍ୱୟନକେ ନେଇକରି ଗଲାକାଲି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗତିଶକ୍ତି ପୋର୍ଟାଲର ସର୍ବାଧିକ ଉପଯୋଗ କରିକି ପ୍ରକଳ୍ପମାନଙ୍କର ଗୁଣାତ୍ମକ ଆଉ ସମୟ ଭିତରେ କାର୍ଯ୍ୟାନ୍ୱୟନ ବାବଦେ ଜୋର୍ ଦେଇଛନ୍। ବୈଠକଟି ରାଜ୍ୟର ସଡ଼କମାନଙ୍କର ଗଠନ, ବହୁମୁଖୀ ସଂଯୋଗ ବ୍ୟବସ୍ଥା ଆଉ ପୋର୍ଟାଲ ଜରିଆରେ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଛି। ଏତାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ ଅବସରରେ ହେବାରକେ ଥିବା ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଉଦ୍ଘାଟନ ବାବଦେ ବିଲ୍ ସମୀକ୍ଷା ହୋଇଛି। ଭୋଟର ତାଲିକାକେ ସ୍ୱଚ୍ଛ ଆଉ ନିର୍ଭୁଲ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଗଲାକାଲି 4 ନମ୍ଘର ଦିନେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ମିଳିଥିବା ସୂଚନା ଅନୁସାରେ ଗଲାକାଲି ବେଲବୁଡ଼ର 7 ବଜେ ତକ 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ସାରା ରାଜ୍ୟ 45,255 ଜନ ବୁଥ୍ସ୍ତରୀୟ ଅଧିକାରୀ ଦୁର୍ଗମ ଆଦିବାସୀ ଇଲାକାର ସହିତ ଭିନ୍ ଭିନ୍ ଜାଗାକେ ଯାଇକରି ଘରମାନଙ୍କୁ ଏହି ଫର୍ମ ବାଣ୍ଟୁଛନ୍। ଭୋଟରମାନେ voters.eci.gov.in ୱେବ୍ସାଇଟ୍ ବିଲ୍ ଫର୍ମ ଡାଉନ୍ଲୋଡ୍ ଆଉ ଅପ୍ଲୋଡ୍ କରିପାରିବେ। 33,026 ଜନ ବୁଥ୍ସ୍ତରୀୟ ଏଜେଣ୍ଟ ବିଲ୍ ବିଏଲ୍ଓମାନଙ୍କୁ ସହଯୋଗ କରୁଛନ୍। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ବାୟୁସେନା ଗୋଟିଏ ଯୁଦ୍ଧ ବିମାନରୁ ଆକାଶନୁ ପୃଥିବୀ ପୃଷ୍ଠକେ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଦେଶୀ କ୍ଷେପଣାସ୍ତ୍ର ରୁଦ୍ରମ୍-2ର ସଫଳ ପରୀକ୍ଷଣ କରିଛନ୍। ରୁଦ୍ରମ୍-2କେ ହାଇଦ୍ରାବାଦର ଗବେଷଣା କେନ୍ଦ୍ର ଇମାରତ ନୋଡାଲ୍ ପରୀକ୍ଷାଗାରନ ସ୍ୱଦେଶୀ ଭାବେ ବିକଶିତ କରାଯାଇଛି। ଏଥି ଭିନ୍ ଭିନ୍ ଶିଳ୍ପ ସଂସ୍ଥା ବେଲ୍ ସହଯୋଗ କରିଛନ୍। ଏତାର ସଫଳ ପରୀକ୍ଷଣ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ବାୟୁସେନା ଆଉ ଶିଳ୍ପ ଜଗତକେ ପ୍ରଶଂସା କରିଛନ୍। ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଓ ପରିବେଶ ସଂରକ୍ଷଣ ଲାଗି ସାଇକେଲ ଚଲାବାରଟାକେ ତହଙ୍କାବାର ଲକ୍ଷ୍ୟଟି ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ଜାତିସଂଘର ସାଧାରଣ ସଭାଥି 2018 ମସିହାନୁ ଫି ବଛର ଜୁନ୍ 3 ତାରିଖେ ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରବାରକେ ନିଷ୍ପତ୍ତି ନିଆଯାଇଥିଲା। ବିଶ୍ୱ ସାଇକେଲ ଦିବସର ଇ ବଛରର ବାର୍ତ୍ତା ହେଉଛି ସବୁଜ ଭବିଷ୍ୟତ ଲାଗି ସାଇକେଲ ଚଲାବାର। ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍କେ ଅତ୍କା ବ୍ୟାପକ ଆଉ ପ୍ରଭାବଶାଳୀ କରିବା ଲାଗି ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ନୃପରାଜ ସାହୁ ଏତାକେ ଶୁଭାରମ୍ଭ କରିଛନ୍। ଏହି ରଥ ଜିଲ୍ଲାର ଭିନ୍ ଭିନ୍ ବ୍ଲକ ଆଉ ଗାଁ ବୁଲିକରି ଭୋଟର ତାଲିକା ସଂଶୋଧନ ବାବଦେ ସୂଚନା ଦେବା ଆଉ ଲୋକଙ୍କର ସକ୍ରିୟ ସହଯୋଗ ଲାଗି ଆହ୍ୱାନ କରିବା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ବିଜାଡିହି ଗାଁର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ବାବଦେ ସଚେତନତା ଶିବିର ଆଉ ପରିଗଣନା ଫର୍ମ ବାଣ୍ଟବାର କାର୍ଯ୍ୟକ୍ରମ ହୋଇଯାଇଛି। ଶିବିରଟି ଗାଁ ଲୋକଙ୍କୁ ଏସ୍ଆଇଆର୍ 2026ର ଉଦ୍ଦେଶ୍ୟ, ଭୋଟର ତାଲିକା ସଂଶୋଧନ, ନାଁ ଯୋଗ ବିଯୋଗ ଆଉ ସଂଶୋଧନ ପ୍ରକ୍ରିୟା ବାବଦେ ସଚେତନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହର ଏମ୍ଏସ୍ଏମ୍ଇ ସଚେତନତା ଓ ପ୍ରୋହାହନ କାର୍ଯ୍ୟକ୍ରମ ଗଲାକାଲି ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକି ଯୁବ ଉଦ୍ୟୋଗୀମାନଙ୍କୁ ସହାୟତା ଦେବାର ଆଉ ଆତ୍ମନିର୍ଭରଶୀଳ କରିକି ନିଯୁକ୍ତି ଦେବାରକେ ଆହ୍ୱାନ ଦେଇଛନ୍। ଏ ଅବସରରେ ସଫଳ ଉଦ୍ୟୋଗୀମାନଙ୍କୁ ବିଲ୍ ସମ୍ବର୍ଦ୍ଧିତ କରାଯାଇଛି। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜେ 2 ମିନିଟ୍। ଜୁହାର।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନା ଏଥିରେ ଶୁଣିବେ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ କିପରି ଏ ବିଷୟରେ କହିଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ସକାଳ 7:30 ପରିବେଶ ସୂଚନା ଏଥିରେ ଶୁଣିବେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ ଏ ବିଷୟରେ କହିଛନ୍ତି ଡକ୍ଟର ସମାପିକା ଦାସ। ସକାଳ 7:35 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। କଣ୍ଠଶିଳ୍ପୀମାନେ ହେଲେ ମନୋଜ କୁମାର ବୁଡ଼ା ଓ ମିନତୀ ପତି, ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ। ସକାଳ 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବୈଲୋଚନ ମଲ୍ଲିକ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 କଣ୍ଠଶିଳ୍ପୀ ବର୍ଣ୍ଣାଳୀ ପ୍ରଧାନ। ଆଜି ସକାଳ 9:00 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ, ଧନେଶ୍ୱର ଦାସ ଓ ପଦ୍ମିନୀ ଦୋରା। ଦିନ 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ନନ୍ଦିତା ବୋଷ ଓ ଦେବେନ୍ଦ୍ର କର। ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ଦିନ 1:20। ଆଜି ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 4:02 ଶୁଣିବେ ପୁଣି ଥରେ ହେଲୋ ଅନୁରୋଧ, ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା ପାଞ୍ଚଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ ଦୁଇ କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍କାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋହାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦହପାଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ।
ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି ଏବଂ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 10% କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ କିପରି ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
1: ଆୟୁର୍ବେଦରେ ଗ୍ୟାସ୍ ସମସ୍ୟାକୁ ଅମ୍ଳପିତ୍ତ କୁହାଯାଏ। ଅମ୍ଳପିତ୍ତ ଆୟୁର୍ବେଦର ଦୁଇ ପ୍ରକାର, ଗୋଟିଏ ହେଉଛି ଉର୍ଦ୍ଧକ ଅମ୍ଳପିତ୍ତ ଆଉ ଗୋଟିଏ ହେଉଛି ଅଧକ ଅମ୍ଳପିତ୍ତ। ଉର୍ଦ୍ଧକ ଅମ୍ଳପିତ୍ତରେ ଆମକୁ ଛାତି ଜଳାପୋଡ଼ା ହୁଏ, ବାନ୍ତି ହୁଏ, ମୁଣ୍ଡ ବିନ୍ଧା ହୁଏ, ଏବଂ ଅଧକ ଅମ୍ଳପିତ୍ତରେ ଗ୍ୟାସ୍ ହୁଏ, ପେଟ ଗଡ଼ବଡ଼ ହୁଏ, ମଝିରେ ମଝିରେ ପତଳା ଝାଡ଼ା ହୋଇଯାଏ। ତ ଏଇଭଳିଆ ଯେଉଁ ରୋଗ ରହିଛି ତାକୁ ଆମେ ଅମ୍ଳପିତ୍ତ କହିପାରିବା। ଅମ୍ଳପିତ୍ତ ପାଇଁ ଆୟୁର୍ବେଦରେ ବହୁତ ଗୁଡ଼ିଏ ଔଷଧ ଅଛି, କିନ୍ତୁ ତାକୁ ଆମେ ଔଷଧ ଖାଇବା ଆଗରୁ ଯଦି ଆମେ ଖାଇବା ପିଇବାକୁ ଠିକ୍ କରିଦେବା ତେବେ ଆମକୁ ଔଷଧ ଖାଇବାକୁ ବି ପଡ଼ିବନି। ଆମେ ଯଦି ପଥ୍ୟରେ ରହିବା ଏବଂ ଆମର ଜୀବନ ଧାରଣର ଶୈଳୀକୁ ଯଦି ଠିକ୍ କରିଦେବା ତ ଅମ୍ଳପିତ୍ତ ହେବ ନାହିଁ। ଆମେ ଭୋକରେ ରହିବା କଥା ନୁହଁ କିମ୍ବା ଅତ୍ୟଧିକ ଖାଇବା କଥା ନୁହଁ। ଆମେ ପେଟ ପୁରେଇ ଖାଇବା କଥା ନୁହଁ, ଟିକିଏ କମ୍ ଖାଇବା ଦରକାର ଏବଂ ଖାଇବାଟା ଆମେ ଦିନକୁ 2-3 ଥର ଖାଇଲେ ସବୁଠୁ ଭଲ। ଏବଂ ଖାଇବା ଭିତରେ କିଛି ଆମ ଗ୍ୟାପ୍ ରହିବା ଦରକାର, ଯେମିତି ଖାଇବା ଭିତରେ ଆମେ ଅନ୍ୟ କିଛି ଖାଇବା କଥା ନୁହଁ, ଖାଇବା ଭିତରେ ଗୋଟେ ଗ୍ୟାପ୍ ରହିବା ଦରକାର 3 ଘଣ୍ଟା। ତା ଛଡ଼ା ଆମେ ଖାଇ ଖାଇବା ନାହିଁ, ଅଧ୍ୟସନ କରିବା ନାହିଁ କିମ୍ବା ରାତ୍ରି ଭୋଜନ ବି କରିବା ନାହିଁ। ଆୟୁର୍ବେଦରେ କୁହାଯାଇଛି ରାତ୍ରି ଭୋଜନ ଗର୍ହିତ, ଅର୍ଥାତ୍ ସନ୍ଧ୍ୟା ପରେ ଆଉ ଖାଇବା କଥା ନୁହଁ ଏବଂ ଶୋଇବାର ଗୋଟିଏ ପ୍ରହର ପୂର୍ବରୁ ନିଶ୍ଚୟ ଖାଇବାଟା ସାରିଦେବା ଦରକାର ବା 3 ଘଣ୍ଟା ପୂର୍ବରୁ। ଖାଦ୍ୟକୁ ଆମେ ଯଦି ଏହି ଆୟୁର୍ବେଦୀୟ ମତାମତ ଅନୁସାରେ ଖାଇବା ତେବେ ଆମର ପେଟ ଠିକ୍ ରହିବ ଏବଂ ଅମ୍ଳପିତ୍ତ ହେବ ନାହିଁ। ଯଦି ଅମ୍ଳପିତ୍ତ ହୋଇଗଲା ତେବେ ଆମେ କିଛି ଔଷଧ ବ୍ୟବହାର କରିପାରିବା, ଯେମିତି ସାଧାରଣ ଔଷଧ ଭିତରେ ଆମେ ଅଁଳାର ବ୍ୟବହାର କରିପାରିବା, ଗୋଲମରିଚର ବ୍ୟବହାର କରିପାରିବା, ଶୁଣ୍ଠିର ବ୍ୟବହାର କରିପାରିବା, ଜଷ୍ଟିମଧୁ ବୋଲି ଗୋଟିଏ ହର୍ବ ଆସେ ତାର ନିୟମିତ ବ୍ୟବହାର କରିପାରିବା, ତାଦ୍ୱାରା କି ଆମର ଅମ୍ଳପିତ୍ତ କମ୍ ହେବ। କେମିତି ବ୍ୟବହାର କରିବା, ଅଁଳାକୁ ଆମେ ପ୍ରତ୍ୟେକ ଦିନ 3-5 ଗ୍ରାମ ସକାଳେ ସନ୍ଧ୍ୟାରେ ପାଣି ସହିତ ଖାଇପାରିବା। ଅଁଳାକୁ ବତୁରେଇ ଦେଇକରି ସେଇ ପାଣି ବି ଆମେ ସକାଳେ ସନ୍ଧ୍ୟାରେ ପିଇପାରିବା। ଜଷ୍ଟିମଧୁ ଆମେ ଖାଇସାରିଲା ପରେ ଏମିତି 2-3 ଗ୍ରାମ ଚୋବେଇ ଆମେ ଖାଇପାରିବା କିମ୍ବା ତାକୁ ଚୂର୍ଣ୍ଣ କରିକି ଖାଇପାରିବା। ଆମେ ଗୋଲମରିଚ ନିୟମିତ ଭାବରେ ଖାଇଲେ ମଧ୍ୟ ଆମର ଅମ୍ଳପିତ୍ତ କମ୍ ହୋଇଯାଏ। ଯେତେବେଳେ ବି ଆମେ ଖାଉଛେ ତାପରେ ପରେ କିଛି ଗୋଲମରିଚ ଖାଇବା, ତାଦ୍ୱାରା ଆମର ହଜମ ଶକ୍ତି ବଢ଼ିବ ଏବଂ ଅମ୍ଳପିତ୍ତ କମ୍ ହେବ। ଧନିଆ ବତୁରା ପାଣି ସକାଳେ ସନ୍ଧ୍ୟାରେ ପିଇଲେ, ପାନମୁହୁରି ବତୁରା ପାଣି ସକାଳେ ସନ୍ଧ୍ୟାରେ ପିଇଲେ ମଧ୍ୟ ଅମ୍ଳପିତ୍ତରେ ଲାଭ ମିଳେ। ଏଇଟା ରହିଲା ତ ସାଧାରଣ ଆମର ଆୟୁର୍ବେଦିକ ଏକକ ଔଷଧ। ତା ଛଡ଼ା ବହୁତ ଗୁଡ଼ିଏ ଆୟୁର୍ବେଦ ଆମର ଔଷଧ ଅଛି ଯେଉଁଟାକି ଆମେ ଘରେ ରହିଥିବା ଦରକାର, ଯେମିତିକି ଅଭିପତ୍ତିକର ଚୂର୍ଣ୍ଣ, ଯାହାକି ଆମେ ଅମ୍ଳପିତ୍ତ ହେଲେ ପ୍ରତ୍ୟେକ ଦିନ 2-3 ଗ୍ରାମ 2 ଥର ଖାଇପାରିବା। ଆମର ଯଦି ଅଜୀର୍ଣ୍ଣ ହେଉଛି, ଲବଣ ଭାସ୍କର ଚୂର୍ଣ୍ଣ ପ୍ରାୟ ଗାଁ ଗହଳିରେ ସବୁଠି ଥାଏ, ଉଷୁମ ପାଣି ସହିତ ଆମେ ତାକୁ ନେଇପାରିବା। ତା ଛଡ଼ା ବିଭିନ୍ନ ବଟିକା ଆସେ, ଯେମିତିକି ଅଭ୍ର ରସାୟନ ସକାଳେ ସନ୍ଧ୍ୟାରେ ଗୋଟେ ଗୋଟେ ଚୋବେଇକରି ଧନିଆ ପାନମୁଦରେ ପାଣି ଯଦି ଆମେ ପିଇବା ତେବେ ଅମ୍ଳପିତ୍ତରୁ ରକ୍ଷା ପାଇପାରିବା। ଅମ୍ଳପିତ୍ତାନ୍ତକ ରସ ଅମ୍ଳପିତ୍ତରେ ବହୁତ ବଢ଼ିଆ କାମ କରେ। ତା ଛଡ଼ା ସୁତଶେଖର ରସ ଅମ୍ଳପିତ୍ତରେ ବଢ଼ିଆ କାମ କରେ। ଏସବୁ ଆୟୁର୍ବେଦୀୟ ଚିକିତ୍ସକଙ୍କୁ ଟିକେ ପଚାରି ଆମେ ସବୁ ନେଇପାରିବା। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଆମେ 3ଟି ଜିନିଷଠାରୁ ଦୂରରେ ରହିବା, ହରି ୱରି ଆଉ କରି। ଆମେ ଖାଇବା ପିଇବାରେ କିଛି ବେଶୀ ଆମେ ହରି ରହିବାନି, ଆମେ ଜଲ୍ଦିବାଜି କରିବାନି, ଖାଇବା ଧୀରେ ଧୀରେ ଖାଇବା, ଚୋବେଇ କରି ଖାଇବା, ଆଉ ଯେମିତି 20-25 ଥର ଚୋବେଇ କରି ଆମେ ଖାଇବା ଦରକାର। ତା ଛଡ଼ା ହେଉଛି ୱରି, ଆମେ ମାନସିକ ଦୁଶ୍ଚିନ୍ତାରୁ ଆମେ ନିଜକୁ ବଞ୍ଚେଇକରି ରଖିବା, ସେଥିପାଇଁ ଯୋଗର ଆମେ ସାହାଯ୍ୟ ନେଇପାରିବା। ଯେତିକି ମାନସିକ ଅଶାନ୍ତି ରହିବ ତେବେ ଆମର ଅମ୍ଳପିତ୍ତ ବଢ଼ିଥାଏ।
0: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ କିପରି ଏ ସମ୍ପର୍କରେ କହିଲେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱାର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ

ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫ୍ୟାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75ଟି ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ର ସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ

ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜଣଙ୍କର ଜୀବନହାନି ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ। ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟ୍ରେ ଗତକାଲି ଟାଉନ୍ଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ୱିକେଟ୍ରେ ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3ଟି ବଲ୍ରେ 4 ୱିକେଟ୍ ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଏବଂ 2025 ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
1: ଧାନ ଫସଲ ଥି ସମନ୍ୱିତ କୀଟ ପରିଚାଳନା କାହାଲିଆ ପୋକ ଫିପ୍ରୋନିଲ 0.3 ଗ୍ରାମ ଫି ହେକ୍ଟର କେ 25 କେଜି ବ୍ୟବହାର କରବାର କଥା। ହଲଦି ଗୁଣି ପୋକ ହେଲେ ଏସିଫେଟ 50 WP ଫି ହେକ୍ଟର କେ 700 ଗ୍ରାମ ନାହେଲେ ଇଥୋଫେନ୍ପ୍ରୋକ୍ସ 10 EC ଫି ହେକ୍ଟର କେ 500 ml ନାହେଲେ ଇମିଡାକ୍ଲୋପ୍ରିଡ 200 SL ଫି ହେକ୍ଟର କେ 125 ml ନାହେଲେ ଥାଇମିଥୋକ୍ସାମ 25 WG ଫି ହେକ୍ଟର କେ 100 ଗ୍ରାମ ଝିଟିବାର କଥା। ନାହେଲେ ତାର ବଦଲାଥି ଫିପ୍ରୋନିଲ 0.3 ଗ୍ରାମ ଫି ହେକ୍ଟର କେ 25 କେଜି ବ୍ୟବହାର କରବାର କଥା। ହେନ୍ତା ବରିହା ପୋକ ଦେଖିଲେ କ୍ୱିନାଲ ଫସ 25 EC ଫି ହେକ୍ଟର କେ 1200 ml ନାହେଲେ ଟ୍ରାଇଆଜୋଫସ 40 EC ଫି ହେକ୍ଟର କେ 400 ml ବାକ୍ଲୋରୋପାଇରିଫସ 20 EC ଫି ହେକ୍ଟର କେ 1500 ml ନାହେଲେ ଇଥୋଫେନ୍ପ୍ରୋକ୍ସ 10 EC ଫି ହେକ୍ଟର କେ 450 ml ନାହେଲେ ଫିପ୍ରୋନିଲ 5 SC ଫି ହେକ୍ଟର କେ 600 ml ଝିଟିବାର କଥା। ହେନ୍ତା ପତରମୁଡ଼ା ପୋକ ଲାଗି ଲାମଡ଼ା ସିହାଲୋଥ୍ରିନ 5 EC ଫି ହେକ୍ଟର କେ 250 ml କି ନାହେଲେ କ୍ଲୋରୋପାଇରିଫସ 20 EC ଫି ହେକ୍ଟର କେ 1500 ml କି ନାହେଲେ କାର୍ଟ୍ରାପ 50 WP ଫି ହେକ୍ଟର କେ 1000 ଗ୍ରାମ ନାହେତ ଏସିଫେଟ 75 WP।

0: फी हेक्टर की 1000 ग्राम कि नहले फिप्रोनिल 5 SC फी हेक्टर के 600 ml ना तो ट्रायाजोफस 40 EC फी हेक्टर के 1250 ml झिटवार कथा। कोंदा माछिर लागि फिप्रोनिल 0.3 ग्राम फी हेक्टर के 25 kg नहले क्लोरोपाइरिफॉस 20 EC फी हेक्टर के 1500 ml झिटवार कथा। हंता नली पोखर लागि खेतु पायन बाहर करि नोन आर कार्बारिल 50 WP फी हेक्टर के 1000 ग्राम झिटुन ना तो कार्बारिल 10 DP फी हेक्टर के 25 kg व्यवहार करुन। हंता दोहिया पोक लागि फोरेट 10 g दाना के व्यवहार करवार कथा। माटिया गुणीपोक और धोला पिठिया गुणीपोक देखले पाइमेट्रोजाइन 50 WG फी हेक्टर के 300 ग्राम कि एसिफेट 75 WP फी हेक्टर के 1000 ग्राम ना तो इथोफेनप्रोक्स 10 EC फी हेक्टर के 500 ml कि ना तो इमिडाक्लोप्रिड 200 SL फी हेक्टर के 125 ml ना हेले थाइमिथोक्साम 25 WG फी हेक्टर के 100 ग्राम कि BPMC 50 EC फी हेक्टर के 600 ml झिटवार कथा। हंता हल्दी गुणी पोक देखले एसिफेट 75 WP फी हेक्टर के 1000 ग्राम ना तो इथोफेनप्रोक्स 10 EC फी हेक्टर के 500 ml कि ना हेले इमिडाक्लोप्रिड 200 SL फी हेक्टर के 125 ml ना तो थाइमिथोक्साम 25 WG फी हेक्टर के 100 ग्राम कि ना तो फेनबुकार्ब BPMC 50 EC फी हेक्टर के 500 ml झिटवार कथा। आर पतर मुड़ा रोग लागि क्लोरांट्रानिलपोल 18.5 SC फी हेक्टर के 150 ml कि ना तो फ्लुबेंडियामाइड 200 WG फी हेक्टर के 125 ग्राम कि ना तो कार्ट्राफ 50 WP फी हेक्टर के 1000 ग्राम आर ना तो क्लोरोपाइरिफॉस 20 EC फी हेक्टर के 2000 ml नाई हेले कार्ट्राफ 4 g फी हेक्टर के 25 kg व्यवहार करवार कथा। पतर पोक सल्फर 20 WP लिटरे पाइन थी 3 ग्राम डाइकोफल 1 लिटर पाइन थी 5 ml ना हेले प्रोफेनोफस 500 EC 1 लिटर पाइन थी 2 ml मिसेकर छिटवार कथा। आर गंधी पोक देखले दिपहरिया समिया थी कार्बारिल 50 WP फी हेक्टर के 1500 ग्राम झिटुन। मिथाइल पाराथियन 2 g गुण फी हेक्टर के 25 kg नहले मालाथियन कि कार्बारिल 10 DP फी हेक्टर के 30 kg व्यवहार करवार कथा।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ପରିବେଶ ସୂଚନାରେ ଶୁଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ।
2: ପ୍ରାକୃତିକ ବିପର୍ଯ୍ୟୟ କହିଲେ ପ୍ରକୃତି ଦ୍ୱାରା ଘଟୁଥିବା ସେହି ଘଟଣାଗୁଡ଼ିକୁ କୁହାଯାଏ ଯାହା ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି କରିଥାଏ। ଆମେ ଏପରି ମଧ୍ୟ କହିପାରିବା ପ୍ରାକୃତିକ କାରଣରୁ ହଠାତ୍ ଘଟୁଥିବା ଏଭଳି କୌଣସି ଘଟଣା ଯାହା ସାଧାରଣ ଜୀବନଯାତ୍ରା, ଧନଜୀବନ ଏବଂ ପରିବେଶକୁ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ କରେ ତାହାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଏ। ସୃଷ୍ଟିର ଆରମ୍ଭରୁ ପୃଥିବୀ ପୃଷ୍ଠରେ ଅନେକ ପରିବର୍ତ୍ତନ ଘଟିଚାଲିଛି। ଏହି ପରିବର୍ତ୍ତନ ଧୀରମନ୍ଥର ଗତିରେ ଚାଲୁଥିବା ବେଳେ ଆଉ କେତେକ ଆକସ୍ମିକ ଭାବରେ ଘଟିଥାଏ। ଏହା ଧ୍ୱଂସାତ୍ମକ ରୂପ ନିଏ ଯାହାକୁ ଆମେ ବିପତ୍ତି କହୁ। ବାତ୍ୟା, ବନ୍ୟା, ମରୁଡ଼ି, ଭୂସ୍ଖଳନ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରତିବର୍ଷ ବହୁ ଧନଜୀବନ କ୍ଷତି ଘଟାଇଥାଏ। ଆମ ଭାରତର 85% ଭୂଭାଗ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଗ୍ରସ୍ତ। ପ୍ରତିବର୍ଷ ବର୍ଷା ଋତୁରେ ପ୍ରବଳ ବର୍ଷା ଯୋଗୁଁ ନଦୀମାନଙ୍କରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହୋଇ ନଦୀବନ୍ଧ ଡେଇଁ ବହୁ ଧନଜୀବନ କ୍ଷତି କରିଥାଏ। ଝଡ଼ବାତ୍ୟା ଫଳରେ ସମୁଦ୍ର ଜୁଆର ଦ୍ୱାରା ନଦୀଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଲେ ବନ୍ୟାର ଆକାର ନେଇଥାଏ। ଆମ ଭାରତର ଇଣ୍ଡୋ ଗ୍ୟାଙ୍ଗେଟିକ୍ ବ୍ରହ୍ମପୁତ୍ର ପ୍ଲେନ୍, ଆସାମ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଓଡ଼ିଶା ଆଦି ରାଜ୍ୟ ସବୁବର୍ଷ ଝଡ଼ବାତ୍ୟାଜନିତ ବାତ୍ୟା ଦ୍ୱାରା ଗ୍ରସ୍ତ। ବାୟୁମଣ୍ଡଳରେ କୌଣସି ଲଘୁଚାପ ଅଞ୍ଚଳର ତାପମାତ୍ରା ସାମାନ୍ୟରୁ ଅଧିକ ହେଲେ ଏହାର କେନ୍ଦ୍ର ଆଡ଼କୁ ଚତୁର୍ଦ୍ଦିଗରୁ ଗୁରୁଚାପ ଅଞ୍ଚଳରୁ ବାୟୁ ଘୁରି ଘୁରି ଖୁବ୍ ଜୋରରେ ପ୍ରବାହିତ ହୁଏ। ଏହାକୁ ବାତ୍ୟା କୁହାଯାଏ। ଉଭୟ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧ

0: ଏହାର 5 ଡିଗ୍ରୀରୁ 20 ଡିଗ୍ରୀ ସମାକ୍ଷ ରେଖା ମଧ୍ୟବର୍ତ୍ତୀ ଅଞ୍ଚଳରେ କ୍ରାନ୍ତୀୟ ବାତ୍ୟା ସଂଗଠିତ ହୋଇଥାଏ। ପ୍ରବଳ ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଏବଂ ସମୁଦ୍ରରେ ବଡ଼ ବଡ଼ ଢେଉ ଉଠି ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରିଦେବା ଦ୍ୱାରା ବହୁତ ଧନଜୀବନ କ୍ଷତି ଘଟିଥାଏ। କେନ୍ଦ୍ରୀୟ ଅଞ୍ଚଳରେ ସମୁଦ୍ରର ଉଷ୍ଣ ଜଳରାଶି ଉପରିଭାଗରେ ବାୟୁରେ ଲଘୁଚାପ ସୃଷ୍ଟି ହୋଇ ବାୟୁ ପ୍ରବାହର ବେଗ ଖୁବ୍ ଜୋରରେ ବଢ଼ିଯାଏ ଓ ତାହା ସ୍ଥଳଭାଗ ଆଡ଼କୁ ଗତି କରି ବାତ୍ୟାର ରୂପ ନିଏ। ବାତ୍ୟାରେ ବାୟୁ ପ୍ରବାହର ବେଗ ଘଣ୍ଟାକୁ 300 କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ। ଆମ ଦେଶରେ ମୌସୁମୀ ବାୟୁର ପ୍ରବାହ ଏପ୍ରିଲ ଏବଂ ମେ ମାସରେ ସୃଷ୍ଟି ହେଉଥିବା ଦ୍ୱାରା ପୂର୍ବ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟର ଅଧିକ କ୍ଷୟକ୍ଷତି ହୋଇଥାଏ। ପୃଥିବୀର ଅନ୍ୟ ସମସ୍ତ ବାତ୍ୟାପ୍ରବଣ ଅଞ୍ଚଳ ତୁଳନାରେ ବଙ୍ଗୋପସାଗର ଓ ଆରବ ସାଗରରୁ ସୃଷ୍ଟି ହେଉଥିବା କ୍ରାନ୍ତୀୟ ବାତ୍ୟା ଅଧିକ କ୍ଷତିକାରକ ହୋଇଥାଏ। କାଳବୈଶାଖୀ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆସାମ ଆଦି ପୂର୍ବ ଭାରତରେ ଗ୍ରୀଷ୍ମ ଋତୁରେ ଯେମିତିକି ଏପ୍ରିଲ ମେ ମାସରେ ଦେଖାଯାଉଥିବା ଏକ ପ୍ରକାରର ଭୟଙ୍କର ଅଦିନିଆ ବର୍ଷା ଓ ଝଡ଼ବାତ୍ୟା। ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ପବନ ଏବଂ ସ୍ଥାନୀୟ ଅଞ୍ଚଳର ଗରମ ପବନର ମିଶ୍ରଣ ଯୋଗୁଁ ଏହି ଝଡ଼ ସୃଷ୍ଟି ହୁଏ। ଏହାକୁ ନର୍ୱେଷ୍ଟର ମଧ୍ୟ କୁହାଯାଏ। ଏହା ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ସୃଷ୍ଟି କରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ପବନ ଏବଂ ବେଳେବେଳେ ଶିଳାବୃଷ୍ଟି ମଧ୍ୟ କରାଇଥାଏ। ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଭୂପୃଷ୍ଠ ଅଧିକ ଗରମ ହୋଇ ଉପର ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି କରୁଛି, ଯାହାଦ୍ୱାରା ଝଡ଼ର ସୃଷ୍ଟି ହେଉଛି। କାଳବୈଶାଖୀ ପ୍ରାକୃତିକ କାରଣରୁ ହୋଇଥାଏ, ସେଥିପାଇଁ ଏହାର ସମ୍ପୂର୍ଣ୍ଣ ନିରାକରଣ ଅସମ୍ଭବ। ମାତ୍ର ଏହାର ପ୍ରଭାବ ଓ କ୍ଷୟକ୍ଷତିକୁ ଆମେ ନିୟନ୍ତ୍ରଣ କରିପାରିବା। ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଉଥିବା ୟେଲୋ, ଅରେଞ୍ଜ ଏବଂ ରେଡ୍ ୱାର୍ଣ୍ଣିଂକୁ ଧ୍ୟାନରେ ରଖି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବା। ଝଡ଼ ସମୟରେ ବାହାରେ ନ ରହି ପକ୍କା ଘର ଭିତରେ ରହିବା। କାଳବୈଶାଖୀ ଯୋଗୁଁ କୃଷିଜାତ ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ, ତେଣୁ ଚାଷୀମାନେ ପୂର୍ବରୁ ଫସଲ ହାନିରୁ ସୁରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ କହିକି ଆସେ ନାହିଁ, ଅକସ୍ମାତ୍ ଆସି କ୍ଷୟକ୍ଷତି କରିଥାଏ। ଆମେ ସତର୍କ ରହିଲେ ଯାଇ ଏହି ପ୍ରାକୃତିକ ବିପଦରୁ ନିଜକୁ ସୁରକ୍ଷିତ କରିପାରିବା।
1: ପରିବେଶ ସୂଚନାରେ ଶୁଣିଲେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ। ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁତରା। କଣ୍ଠଶିଳ୍ପୀମାନେ ହେଲେ ମନୋଜ କୁମାର ବୁଡ଼ା ଓ ମିନତିପତି, ଗୀତରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। କାର୍ଯ୍ୟକ୍ରମ ଆରମ୍ଭରେ ମନୋଜ କୁମାର ବୁଡ଼ାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଆଣିଥିଲେ ମନୋଜ କୁମାର ବୁଡ଼ା ଓ ମିନତୀ ପତି। ଗୀତ ରଚନା କରିଥିଲେ ଯୁଧିଷ୍ଠିର ମେହେର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆନ୍ତରା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ସରୋଜ କୁମାର ପଟ୍ଟନାୟକ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ବାଳକୃଷ୍ଣ ଦାସ, ଗୀତ ରଚନା କରିଥିଲେ ସୁରୋଜ କୁମାର ପଟ୍ଟନାୟକ ଓ ଶାନ୍ତନୁ ପଣ୍ଡା।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ କଣ୍ଠଦାନ କଲେ ବୈଲୋଚନ ମଲ୍ଲିକ। ଗୀତ ରଚନା କରିଥିଲେ ମୋହନ ସାହୁ, ପ୍ରହଲ୍ଲାଦ ନାୟକ ଓ ନରେନ୍ଦ୍ର କୁମାର ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବର୍ଣ୍ଣାଳୀ ପ୍ରଧାନ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଖଗେଶ୍ୱର ସେନାପତି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ବର୍ଣ୍ଣାଳୀ ପ୍ରଧାନ। ଗୀତ ରଚନା କରିଥିଲେ ଖଗେଶ୍ୱର ସେନାପତି, ପର୍ଶୁରାମ ନାଥ ଓ ବୃନ୍ଦାବନ ଜେନା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ଅନୁରୋଧ।

ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: हेलो।
1: हेलो।
0: हाँ या नमस्कार, आकाशवाणी
1: आया
0: सम्बलपुर।
1: आया
0: हेलो, अनुरोध कार्यक्रम के कोदले
1: नमस्कार
0: आज्ञा। नमस्कार, आपनकर परिचय देवे।
1: आज्ञा दोलगोविंद मिश्र सुनेगा केवड़ा ब्लॉक झारसुगुड़ा जिला रु कहूँ आज्ञा।
0: ଝାରସୁଗୁଡ଼ାରୁ ଦୋଳଗୋବିନ୍ଦ ମିଶ୍ର ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁ। ଆଜି ଆପଣ ଆମର ଫାର୍ଷ୍ଟ କଲର୍ ଆନ୍, ଆଉ ଆଜି ଜାଣିଥିବେ ଆଜି ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ। ତ କେନ୍ ଗୀତ ଆପଣ ଶୁଣିବାର ଲାଗି ଚାହୁଁଛନ୍?
1: ଗୀତ ଆଜ୍ଞା ଫିଲ୍ମର ନାଁ ହଉଛି ପୁନର୍ମିଳନ, ଆଉ ଗୀତ ହଉଛି ମୁଁ ରିକ୍ସା ବାଲା,
0: କଥାଚିତ୍ର
1: ଆଉ
0: ପୁନର୍ମିଳନ।
1: ଆଜ୍ଞା ଏଇ ଗୀତ ଶୁଣାବାର କାରଣ ହଉଛି ଆଜି ହଉଛି ଆଜ୍ଞା ଆମର ସାଇକଲ ଦିବସ,
0: ଆଜ୍ଞା
1: ବିଶ୍ୱ
0: ଆଜ୍ଞା
1: ସାଇକଲ ଦିବସ ଆଜ୍ଞା।
0: ଆଜ୍ଞା ଆଜ୍ଞା, ବହୁତ
1: ହ୍ୟାଲୋ
0: ବଢ଼ିଆ, ବହୁତ ବଢ଼ିଆ ଅନୁରୋଧ ଆପଣ କରିଛନ୍। ବିଶ୍ୱ
1: ଆଜ୍ଞା
0: ସାଇକେଲ ଦିବସ ଅବସରଥି ଆପଣଙ୍କୁ ନିଶ୍ଚିତ
1: ଆଜ୍ଞା, ଆଉ
0: ଭାବେ ଏଇ
1: ଏଇଟା
0: ଗୀତ ଶୁଣେଇ ଦମା।
1: ଆଜ୍ଞା ଏଇଟା ମାନେ ଏଇଟା ଆପଣଙ୍କର ମାଧ୍ୟମରେ ମାନେ ଆକାଶବାଣୀର ମାଧ୍ୟମରେ ମୁଁ ସମସ୍ତ ଶ୍ରୋତା ବାନ୍ଧବଙ୍କୁ ଗୋଟେ ସନ୍ଦେଶ ଦେବା ପାଇଁ ଚାହୁଁଛେ
0: ଆଜ୍ଞା,
1: ଯେ ମାନେ ସମସ୍ତେ ଚେଷ୍ଟା କରିବାର କଥା ଯେ ଆମେ ଯେତିକି କମ ମାନେ ଗାଡି ମଟର ୟୁଜ କମ କରିକି ଆମେ ସାଇକେଲ ବ୍ୟବହାରଟା ବେଶୀ କରିବାର କଥା, ମାନେ ପାଖ ପନ୍ଥରେ ଯେନ୍ତା ଆଜ୍ଞା କି ଆମେ ଯାଇପାରମା ସାଇକେଲରେ ଗଲେ ଆମର ଯୋଗ ଅଭ୍ୟାସ ବି ହେବା, ଆମର ଦେହ ବି ଭଲ ରହିବା,
0: ଆଜ୍ଞା
1: ଆଉ ପରିବେଶ ବି ଭଲ ରହିବା ଆଜ୍ଞା। ତ ସମସ୍ତଙ୍କୁ ମୋର ଅନୁରୋଧ ଅଛି କି ଯେ ଯେତେ ଚେଷ୍ଟା କରନ୍ତି ଯେ ସାଇକେଲରେ ଯିବା ଲାଗି ଯେନ୍ ପାଖ ପାଖ ଜାଗାକେ ଯେନ୍ତା କି ଆମେ
0: ଯାଇପାରମା,
1: ଡେରିରେ ପହଞ୍ଚିଲେ ବି ଚଲବା,
0: ଆଜ୍ଞା
1: ଜରୁରୀକାଳୀନ ପରିସ୍ଥିତିରେ ଆମେ ଗାଡି ସବୁ ୟୁଜ କରିବାର କଥା ଆଜ୍ଞା।
0: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ ମେସେଜ ଆପଣ ଦେଇଛନ୍ ବିଶ୍ୱ ସାଇକେଲ ଦିବସ ଅବସରଥି। ତ ଆପଣ ପସନ୍ଦ କରିଛନ୍ ଆଜ୍ଞା କଥାଚିତ୍ର
1: ଆଉ ଗୀତ ଟିକେ
0: ପୁନର୍ମିଳନ ଗୀତ।
1: ଡେଡିକେଟ୍ କରିଦେମା ଆଜ୍ଞା।
0: ଆଜ୍ଞା ଆଜ୍ଞା,

0: କରୁନ
1: ଆଜ୍ଞା
0: ଆଜ୍ଞା
1: ଗୀତରେ ଡେଡିକେଟ୍ କରିଦେମା
0: ଆଜ୍ଞା ଆଜ୍ଞା କରୁନ
1: ଆଜ୍ଞା। ଯେ ମୋର ଦାଦା ମୁରଲୀ ପ୍ରସାଦ କର, ମୋର ବିହାରୀ ଲାଲ ଭୋଇ, ତାପରେ ଯଶୋବନ୍ତୀ ଭୋଇ, ପ୍ରଶାନ୍ତ କୁମାର ଦାସ, ଲିଲି ଦାସ, ଆଉ ମୋର ଅର୍ଗାଙ୍ଗିନ ଦୀପାଞ୍ଜଳି ବିଶ୍ର, ଆଉ ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ଅନୁରୋଧ କରିକରି ଏଇ ଗୀତଟା ଶୁଣେଇଦେବି, ଆଉ ସାଇକେଲ ବସବାର ସମସ୍ତେ ଚେଷ୍ଟା କରିବି ଆଉ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ମିଶ୍ର ଆଜ୍ଞା, ଆମକୁ କଲ୍ କରିଥିବାର ଲାଗି। ଆପଣଙ୍କର ମନ ପସନ୍ଦ
1: ଠିକ୍ ଅଛି
0: ଗୀତଟା ଆପଣଙ୍କର ସାଥିମାନଙ୍କର ସାଙ୍ଗେ ଶୁଣି ନଉନ୍।

0: ହ୍ୟାଲୋ,
1: ହ୍ୟାଲୋ
0: ଆକାଶବାଣୀ ସମ୍ବଲପୁର ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଜୁହାର ଜୁହାର, ଆପଣଙ୍କର ପରିଚୟ ଦେବେ।
1: ମୁଇଁ କୁମାରୀ ଗୋପାଳ, ମୋର ଗାଁ ସିନାପଡ଼ା, ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି ନୁ କହୁଛେ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ବହୁତ ବହୁତ ସ୍ୱାଗତ। ଆଉ କେନ୍ତା ଅଛନ୍?
1: ମୁଇଁ ପୁରା ଭଲ ଅଛେ ଦାଦା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ସମସ୍ତେ ଭଲ ଅଛୁଁ। ଆପଣଙ୍କର ଏରିଆର ହାଲଚାଲ କହୁନ୍, କେନ୍ତା ଖରାଖୁରି ଟିକେ
1: ଆର
0: କମିଲାନ
1: ହାଲଚାଲ
0: କି?
1: ମାନେ ଏବେ ବର୍ତ୍ତମାନ କାଲି ଟିକେ ବର୍ଷା ହେଲା ଯେ ଥଣ୍ଡା ଟିକେ ଗରମ ଟିକେ କମିଛେ, ଥଣ୍ଡା ଟିକେ ଟିକେ ହଉଛେ ଆରୁ ଗୁଲଗୁଲି ବେଶୀ ହଉଛେ।
0: ଆଚ୍ଛା, ଟିକେ ବର୍ଷାର ପ୍ରଭାବ ଲାଗି ପାଗଟା ଟିକେ ଠିକ୍ ଅଛେ, ବେଶୀ ଖରା ନାଇଁ ହେବାର ନାଇଁ କେ?
1: ହଏ ହଏ,
0: ଆଉ କହୁନ୍ ଆପଣଙ୍କର ପରିବାର ବାବଦରେ।
1: ପରିବାର ନେ ମା ଅଛନ୍, ବାପା ଅଛନ୍, ମୁଇଁ ଅଛେ, ଆମେ 3 ଜଣ ଅଛୁଁ,
0: ଆଜ୍ଞା
1: 2 ଜଣ କେ ବାହା କରିଦେଲୁ ନା।
0: ଆଜ୍ଞା, ଆଉ ଆଜି ଆପଣ ଜାଣିଥିବେ ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ, ଆଜି କେନ୍ ଗୀତ ଶୁଣିବେ?
1: ଅଭିମନ୍ୟୁର ଟାଇଟେଲ୍ ସଙ୍ଗ ଯେନ୍ ଫସିଗଲା ଫସିଗଲା ରେ, ଏଟା ଦେଇଦେବେ।
0: ଆଚ୍ଛା, କଥାଚିତ୍ର ଅଭିମନ୍ୟୁର ଗୀତ ଶୁଣିବେ ନାଇଁ? ଆପଣଙ୍କୁ ଶୁଣେଇ ଦେମା, ବହୁତ ବଢ଼ିଆ ଗୀତ ଆପଣ ଅନୁରୋଧ କରିଛନ୍।
1: ହଁ ଦାଦା,
0: ଫେର୍ ପଛେ କେବେ କଲ୍ କଲେ କଥା ଲାଗ୍ମା ଆଜ୍ଞା। ଆଏ,
1: ହଁ
0: ଆଉ
1: ଦାଦା,
0: ଆଜି ଆପଣ ଅନୁରୋଧ କରିଥିବାର ଗୀତଟା ଶୁଣି ନଉନ୍।
1: ହଁ ଦାଦା,
0: ଠିକ୍ ଅଛେ, ବହୁତ ବହୁତ ଧନ୍ୟବାଦ।
1: ଦାଦା ଜୁହାର।
0: ଜୁହାର ଜୁହାର।

ଶୋଇନୁକି ବାବା? ଅବେ ବାପାଙ୍କ କଥା ମନେ ପକାଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

0: हेलो,
1: नमस्कार
0: नमस्कार। आकाशवाणी सम्बलपुर हेलो अनुरोध कार्यक्रम के कहुतले आज्ञा।
1: राधाकांत
0: राधाकांत बाबू, आपन को आमर कार्यक्रम के बहुत बहुत स्वागत। आउ केनता अछन? केनता अछन आज्ञा? मुई भी भल अछे, आमे समस्ते भल अछु। आउ आमर कार्यक्रम सब सुनुछन? केनता बेसी भल लागुछे? କୃଷି ସଂସାର ଆପଣଙ୍କୁ ବେଶୀ ଭଲ ଲାଗ୍ସି। ଆପଣ ଯେନ୍ତା ଆଜି ଗୀତ ଶୁଣବାର୍ ଲାଗି ହେଲୋ ଅନୁରୋଧ କାର୍ଯ୍ୟକ୍ରମକେ ଫୋନ୍ କରିଛନ୍, ଆମର କୃଷି ସଂସାର କାର୍ଯ୍ୟକ୍ରମରେ ବି ଗୋଟେ ସୋମବାର ଦିନ ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ଯାଇସି, ଆପଣ ଜାଣିଛନ୍? ଫୋନ୍ ବି କରସନ୍ ନାଇଁ? ଠିକ୍ ଠିକ୍ ଅଛେ। ଆଜି ଆପଣ ଜାଣିଥିବେ ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ। ଆଜି କେନ୍ ଗୀତ ଶୁଣବେ? ବହୁତ ବଢ଼ିଆ ଗୀତ ଆପଣ ଅନୁରୋଧ କରିଛନ୍, ଆପଣଙ୍କୁ ଏ ଗୀତ ନିଶ୍ଚୟ ଶୁଣେଇ ଦମା। ଆଉ କହୁନ ଆଜ୍ଞା, ଗାଁର ହାଲଚାଲ କାଣା? ଆଜ୍ଞା, ଆଚ୍ଛା, ବେଲେ କାମ ପୁରା ଜୋରସୋର ଚାଲିଛେ ବୋଲୁ ନାଇଁ କେଁ? ଠିକ୍ ଅଛେ ରାଧାକାନ୍ତ ବାବୁ, ଆମକୁ କଲ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ଆଜ୍ଞା, ହଁ କରୁନ ଆଜ୍ଞା। ବାପରେ, ପୁରା ଲମ୍ବା ଲିଷ୍ଟ ଆପଣଙ୍କର ଅଛେ ସାଥୀମାନଙ୍କର ଆପଣଙ୍କର। ଠିକ୍ ଅଛେ ଆଜ୍ଞା, କଲ୍ କରିଥିବାର୍ ଲାଗି ବହୁତ ବହୁତ ଧନ୍ୟବାଦ। ଆପଣ ଅନୁରୋଧ କରିଥିବାର ଗୀତଟା ଆପଣ ଶୁଣିନନ୍।

0: ବହୁତ ବଢ଼ିଆ ମେସେଜ ଆପଣ ଦେଇଛନ୍ତି ସମାଜକୁ,
1: ଥ୍ୟାଙ୍କ ୟୁ
0: ବହୁତ ବହୁତ
1: ସାର୍।
0: ଧନ୍ୟବାଦ।
1: ସାର୍ ଆଜି ମୋତେ ଶୁଣେଇ ଦିଅନ୍ତୁ, ମୋ ଫ୍ୟାମିଲି ମେମ୍ବର ଆପଣଙ୍କୁ, ଚିନୁକୁ, ମୋ ମୋ ନିଜକୁ ଡେଡିକେଟ୍ ମୁଁ କରୁଛି। ପି
0: ଆଜ୍ଞା,
1: ସୌରୀଙ୍କର ଗୋଟେ ଗୀତ ଅଛି ନାରୀ ନାରୀ, ସେଇଟା ପ୍ଲେ କରିଦିଅନ୍ତୁ ସାର୍, ପୁରା ବଜେଇବେ।
0: ଆଚ୍ଛା ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା ଲାଗି ମ୍ୟାଡ଼ାମ୍।
1: ସାର୍
0: ଆଉ
1: ଆପଣଙ୍କୁ ଭଲ ଲାଗିଲା କଥା ହେଇକି, ଥ୍ୟାଙ୍କ ୟୁ
0: ଆଜ୍ଞା,
1: ସାର୍,
0: ବହୁତ
1: ରହିଲି
0: ବହୁତ
1: ସାର୍,
0: ଧନ୍ୟବାଦ। ଆଜ୍ଞା,
1: ନମସ୍କାର
0: ନମସ୍କାର।
2: 4

0: हेलो हेलो। हाँ, आकाशवाणी सम्बलपुर। हेलो, अनुरोध कार्यक्रम किए कहते आज्ञा। लारीपालीरु सुरभि मैडम, आपन को आमर कार्यक्रम के स्वागत करुछु। आउ केन्ता अछन आज्ञा? ठीक अछन। आमर कार्यक्रम सुनुछन सबु? केन्ता बेसी भल लागुछे?
1: ନାଇଁ ତ
0: ନାଇଁ,
1: ବହୁତ ଦିନ କରୁଥିଲି ନାଇଁ ନା ବୋଧେ ଆଜି ଲାଗଲା।
0: ଆଜି ପହିଲା ଲାଗିଛେ ବୋଲୁନ୍ ନାଇଁ। ଆଜି ଆପଣ ତାମାନେ ଆମର ପୁରୁଣା ଲିସନର୍ ଆନ୍ କିନ୍ତୁ ନୂଆ କଲର୍ ଆନ୍ ବୋଲୁନ୍।
1: ଆଜ୍ଞା ଫାର୍ଷ୍ଟ ଟାଇମ୍ ଆଜି ମୋର କଲ୍
0: ବହୁତ
1: ଲାଗିଛେ।
0: ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ। ଆଶା କରମୁ ଆଗ୍କେ ବି ଆପଣଙ୍କର କଲ୍ ଲାଗୁ, ଆପଣ ରେଗୁଲାର ବେସିସ୍ରେ କଥା ହଉନ୍। ଆଉ ପହିଲା କହିଦଉନ୍, ଆଜି କେନ୍ ଗୀତ ଶୁଣ୍ବେ ଆଜ୍ଞା? ଆଜି ଓଡ଼ିଆ କଥା ଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ।
1: ଗୀତ ଶୁଣେଇଦେବି କାହା ଛବି
0: କାହା ଛବି? ନାଇଁ, ଠିକ୍ ଅଛେ। କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର କାହା ଛବି ଗୀତ ଆପଣଙ୍କୁ ଶୁଣେଇ ଦମା।
1: ଆଜ୍ଞା।
0: ଆଉ କହୁନ ଆଜ୍ଞା, ଆପଣଙ୍କର ପରିବାର ବିଷୟରେ କିଛି।
1: ଆଜ୍ଞା ଆମ ପରିବାରରେ ତ ମା ବାପା ଅଛନ୍,
0: ଆଜ୍ଞା
1: ସମସ୍ତେ ଭଲ ଅଛନ୍। ଏବେ ଭଗବାନଙ୍କ ଦୟାରୁ
0: ଆଜ୍ଞା, ଆପଣଙ୍କର ପାଗ କେନ୍ତା ଅଛି ବରଗଡ଼ରେ?
1: ପାଗ ବୋଲେ ହେନ୍ତା ବାଦଲିଆ ପାଗ ଟିକେ ଅଛେ,
0: ବାଦଲିଆ ପାଗ ଅଛି ନାଇଁ?
1: ବାକି ଟାଇମ୍ ମାନେ ବହୁତ ଖରା ଲାଗୁଛି। ଏକ ଦୁଇ ବେଳେ
0: ଦୁଇପହରିଆ ଟିକେ ଖରା ରହୁଛେ ନାଇଁ କେଁ? ଠିକ୍ ଠିକ୍ ଅଛେ ଆଜ୍ଞା। ଆପଣ ଆଜି ଆମକୁ ଫାର୍ଷ୍ଟ ଟାଇମ୍ ଲାଗି କଲ୍ କରି ଆପଣଙ୍କ ସାଙ୍ଗେ କଥା ଲାଗିକରି ଭଲ ଲାଗ୍ଲା। ଆପଣ ପସନ୍ଦ କରିଛନ୍ କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର ଗୀତ ଶୁଣିବାର୍ ଲାଗି। ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣିନୁ।
1: ଠିକ ଅଛି, ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା?
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ବାବୁ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ।
0: ନୀଳାଞ୍ଚଳ ବାବୁ ଜିଲ୍ଲା ବଲାଙ୍ଗୀରରୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆପଣ ଆମର କାର୍ଯ୍ୟକ୍ରମକେ।
1: ଯାହା ବି ସାର୍, ମୋତେ ଖୁସି ଲାଗିଲା ଯେ ବର୍ତ୍ତମାନ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଯୋଉଠି କାର୍ଯ୍ୟକ୍ରମ ହାଲୋ ଅନୁରୋଧ ପ୍ରଚାର କଲା, 2024-25 ମସିହାରେ ଟ୍ରାଏ କରିଥିଲି, କିନ୍ତୁ 2.5 ବର୍ଷ ପରେ କି 1.5 ବର୍ଷ କଲ୍ଟା ଲାଗିଲା, ସେଥିପାଇଁ ଆଜିକା ବହୁତ ଖୁସି ଲାଗିଲା।
0: ଯାହା ବି ହଉ, ଆଜି ଆପଣଙ୍କର କଲ୍ ଲାଗିଯାଇଛେ, ଆମେ ବି ବହୁତ ଖୁସି ଆମର ସାଙ୍ଗେ ଗୋଟେ ନୂଆ କଲର୍ଟେ ଯୋଡ଼ି ହେଲେ। ଆଉ କହୁନ
1: ଆକାଶବାଣୀ ସମ୍ବଲପୁର କେନ୍ଦ୍ର କିନ୍ତୁ ମୁଁ ହଉଛି ପୁରୁଣା ଶ୍ରୋତା, କିନ୍ତୁ
0: ଆଜ୍ଞା
1: କଲର୍ ହିସାବରେ ଆଜି ଏଇଟା ହଉଛି ଲାଇଭ କଲର୍ ମାଧ୍ୟମରେ, ଏଇଟା ହଉଛି ମୋର ପ୍ରଥମ
0: ଆଜ୍ଞା
1: କଲର୍।
0: ଆଜ୍ଞା ଆଜ୍ଞା, ଆପଣ ପୁରୁଣା ଶ୍ରୋତା କିନ୍ତୁ ନୂଆ କଲର୍ ନାଇଁ? ତ ଆଜି ଆପଣ ଜାଣିଥିବେ, ଆଜି ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ, କେନ୍ ଗୀତ ଶୁଣିବେ ଆଜ୍ଞା?
1: ଗୋଟେ ନାଁରେ ନା ଗୋଟେ ଗୀତଟେ ଅଛି, ହିମାନ୍ ସାହୁ ଗାଇଛ, ସେ ଗୀତଟି ପ୍ଲେ କରିଦେବେ।
0: ନାଁରେ ନାଁରେ ନାଇଁ, ଏଇଟା ହଉଛି କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀ।
1: ହଁ, ଗୋଟେ ଏଇଟା ହଉଛି ହିମାନ୍ ସାହୁ, ବହୁତ ବି ତାଙ୍କର ପ୍ରିୟ ଗୀତ, ଯୋଉଟା ଆମେ ଆର ପରେ ଚାଲୁ କରି ତାଙ୍କର ଭାବ ବିରୋଧରେ, ଏଇଟା ହଉଛି ପୂର୍ଣ୍ଣ ଗୀତ,
0: ଆଜ୍ଞା
1: ବହୁତ ଖୁସି ଲାଗେ, ରେଡ଼ିଓ ସେଟ୍ରେ ବି ଗୀତ ପୁରା ଆରାମରେ ବାଜିବ।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କୁ ଏଇ ଗୀତଟା ଶୁଣେଇଦେବା। ଆଉ କହୁନ ଆପଣଙ୍କର ଗାଁର ହାଲଚାଲ, ଆପଣଙ୍କର ପରିବାର ହାଲଚାଲ।
1: ପରିବାର ମା ଅଛନ୍ତି, ବାପା ଅଛନ୍ତି, ଭାଇ ଗୋଟେ, ଭଉଣୀ ଗୋଟେ, ଆମେ ସର୍ବମୋଟ 5 ଜଣ ଅଛୁ। ଆର ଗାଁରେ ହାଲଚାଲ ବୋଲେ ଗାଁରେ ତ ସବୁ ହାଲଚାଲ ଭଲ ଚାଲିଛି, ଏହା ଟିକେ ତାପମାତ୍ରା କମିଛି, ତାପମାତ୍ରା କମିବା ସହିତ ଯେଉଁମାନେ ଧାନ ଚାଷ କରିବେ ସମସ୍ତେ ଡାକି ଅଛନ୍ତି, କାଁ ବର୍ତ୍ତମାନ କି ଧାନ ଉଡ଼ିବା ଲାଗି ପ୍ରସ୍ତୁତି ଚାଲିଛି, କିଏ ଧାନ କାଁ ବର୍ତ୍ତମାନ କି ଅଛି, ଅନେକ ଲୋକ ଲୋକ କାମ ଧାମ ଚାଲିଛନ୍, ଆଉ ଜଣେ ବର୍ତ୍ତମାନ ଟୁଲ ବତା କଥା ଟୁଲ ବତା କରୁଛି, ଜଣେ ଅନେକ ବର୍ତ୍ତମାନ କାମ ଧାମ ଠିକ ଚାଲିଛି, ଯାହା ଚାଲବାର କଥା। ଆର ବିଶେଷ ଖୁସି ଲାଗିଲା ଆମର, ଏଇଟା ଆମର ପ୍ରଥମ କଲ ଜାଣିକିରି ବହୁତ ଖୁସି ଲାଗିଲା।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କର ପହିଲା କଲ୍ ଲାଗିଯାଇଛି, ଆପଣ ବହୁତ ଖୁସି ଅଛନ୍, ଆମେ ବି ବହୁତ ଖୁସି, ଆଶା କରମୁ ଆପଣଙ୍କର କଲ୍ ସବୁବେଳେ ଲାଗୁ ଆମର ସାଙ୍ଗେ, ଆପଣ ସବୁବେଳେ କଥା ହୁଅନ୍। ଆପଣଙ୍କର ସାଙ୍ଗେ କଥା ଲାଗିକି ବହୁତ ଭଲ ଲାଗିଲା, ଆପଣ ପସନ୍ଦ କରିଛନ୍ କଥା ଯେତେ
1: ବି ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମୋର ମେସେଜ ଶୁଣୁଛନ୍ତି ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଏବଂ ଅଲ୍ ଆର୍ଜେ ଅଲ୍ ଇସ୍ରୋଙ୍କ ପ୍ରସାଲିକିରେ ମୋର ଗୀତ ଡେଡିକେଟ୍।
0: ଠିକ୍ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ବହୁତ ବହୁତ ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ କିଏ କହୁଥିଲେ ଆଜ୍ଞା?
1: ନମସ୍କାର,
0: ନମସ୍କାର, ଆପଣଙ୍କର ପରିଚୟ ଦେବେ।
1: ମୁଁ ସୋମ କୁମାର ସାହୁ କହୁଥିଲି, ଗ୍ରାମପୁର ପହଣ୍ଡି ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା,
0: ସାହୁ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକେ। ଆଉ କେନ୍ତା ଅଛନ୍?
1: ମୁଁ ତ ବହୁତ ବଢ଼ିଆ ଅଛେ, ବିଶ୍ରାମୀ ଆସେ।
0: ଆଜ୍ଞା ଆଜ୍ଞା, ଆଉ ଆଗରୁ କେବେ ଫୋନ୍ କରିଥିଲେ ଆଜ୍ଞା?
1: ଆଗରୁ ଫୋନ୍ ରେ ତ ଆଜ୍ଞା ଅଲଗା ଅଲଗା କି ଅନେକ ଥର ଫୋନ୍ ଲାଗିଛନ୍, ଖାଲି ଆପଣଙ୍କ ସାଙ୍ଗେ ଆଜି ଏଟା ଫାର୍ଷ୍ଟ ଟାଇମ୍ କଥା ଲାଗୁଛି। ଆଜ୍ଞା,
0: ଆଚ୍ଛା,
1: ଆସିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମୋର ସାଙ୍ଗେ ଇଏ ପହିଲା କଥା ଲାଗୁଛନ୍ ନାଇଁ? ଆଚ୍ଛା, ଠିକ୍ ଅଛି। ଆଉ ଆଜି ଆପଣ ଜାଣିଥିବେ ଓଡ଼ିଆ କଥାଚିତ୍ର ଅନୁରୋଧ କାର୍ଯ୍ୟକ୍ରମ, ହଁ, ବୋଲେ ଆଜି କେନ୍ କି ତ ଶୁଣିବେ। କଥାଚିତ୍ର ବେବିର ଗୀତ ଶୁଣିବେ ନାଇଁ? ଠିକ୍ ଅଛି, ଆପଣଙ୍କୁ ଶୁଣେଇ ଦମା। ଆଉ କହୁନ ଆଜ୍ଞା, ଆପଣଙ୍କର ଗାଁର ହାଲଚାଲ। ଖରାର ପ୍ରକୋପ ଟିକେ କମିଛେ ସବୁଆଡ଼େ, ବର୍ଷା ଟିକେ ଟିକେ ସବୁଆଡ଼େ ହେଇଛେ, ଗୋଟେ ତ୍ରାହିରୁ ମୁକ୍ତି ମିଳିଛେ ସମସ୍ତଙ୍କୁ। ହଁ, ଆଉ ଠିକ୍ ଅଛି ଆଜ୍ଞା, ସବୁ ଆଜ୍ଞା ଆଜ୍ଞା ଆଜ୍ଞା, ହଁ ଆଜ୍ଞା, ଡେଡିକେଟ୍ କରୁନ୍
1: ଆପଣଙ୍କୁ ଏଇଟା ସ୍ପେଶାଲ ଡେଡିକେଟ୍
0: ଆଜ୍ଞା।
1: ଆଉ ଶ୍ରୋତା ମାନଙ୍କ ନାଁ ଦେଇ କହିବା ଆଜ୍ଞା, ହରେଶ କୁମାର ବରୁଆ, ଯଶୋବନ୍ତ ପେଗ, କରଣ ପାଲି ସାହୁ, ଚୈତନ୍ୟ ପଟେଲ, ଶ୍ରୋତା ପ୍ରଭୁ ନାଗୁ ପାତ୍ର, ଲକ୍ଷ୍ମୀ ନାରାୟଣ ବାଘ, ମନୋଜ କୁମାର ପଟେଲ, ଆମର ହେଲେ ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଲିଙ୍ଗରାଜ ମେହର, ଦେବରାଜ ମେହର, ତାରାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ପଞ୍ଚାନନ ପହଞ୍ଚିବା, ରୂପେନ୍ଦ୍ର ସୁନା, ଆମର ସାନ ଭାନୁପଲ୍ଲୀ ସିଂହ ଯୁବାର, ଆମର ଗୋଟେ ଆଜ୍ଞା ଅଛନ୍ ଶରତ କୁମାର ଦାସ, ତାଙ୍କର ମ୍ୟାଡମ୍ ଗୀତାଞ୍ଜଳି ଦାସ। ଆଉ ଆଜ୍ଞା ଏଠି ଆଜିର ଗୀତରେ ମୋର ଭାଇ ପ୍ରିୟମ ପଟେଲ, ଆମର ପଡ଼ୋଶୀ ଘରର 3 ବର୍ଷିଆ ଛୁଆଟେ ଆଜ୍ଞା,
0: ଆଜ୍ଞା,
1: ସ୍ପେଶାଲ ତାର ନାଇଁ ଗୀତରେ ଡେଡିକେଟ ଆଜ୍ଞା।
0: ଠିକ୍ ଅଛି,
1: ଆଉ
0: ବହୁତ
1: ଆପଣ
0: ବଢ଼ିଆ,
1: ସମ୍ବଲପୁର ଶୁଣୁଥିବା ସବୁ ଶ୍ରୋତା ମାନଙ୍କୁ ଗୀତରେ ଡେଡିକେଟ କରିଦେବେ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣ ପସନ୍ଦ କରିଛନ୍ କଥାଚିତ୍ର ବେବିର ଗୀତ ଶୁଣିବାର୍ ଲାଗି, ଆପଣଙ୍କର ସାଥୀମାନଙ୍କର ସାଙ୍ଗେ ମନ ପସନ୍ଦର ଗୀତଟା ଶୁଣିନୁ।
1: ଧନ୍ୟବାଦ ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର।

हेलो। जय सीताराम, आकाशवाणी सम्बलपुर। हेलो, अनुरोध कार्यक्रम आपंकर परिचय देवे। आज्ञा, आपंकर परिचय देवे। आज्ञा, बहुत बहुत स्वागत आपनको। आज आपण आमर लास्ट कलर आन पहला कहिदुन केन गीत सुनबे। आज्ञा, ସ୍ମୃତି ଏକ ରୂପା ଜହ୍ନ କଥାଚିତ୍ର ଚକା ଭଉଁରୀ ନାଇଁ ଗାଇଛନ୍ ମହମ୍ମଦ ଅଜିଜ। ଠିକ୍ ଅଛେ ଆଜ୍ଞା, ଆପଣଙ୍କୁ ଶୁଣେଇ ଦମା। ଆଉ ମେହେର ଆଜ୍ଞା, କହୁନ୍ କାଣା ଖବର ଯେ? ଆଉ ଆଜ୍ଞା, ଆମର କାର୍ଯ୍ୟକ୍ରମ ସବୁ ଆପଣଙ୍କୁ କେନ୍ତା ଲାଗୁଛେ? ହଁ, ଆପଣଙ୍କର ମେସେଜ ମାନେ ବି ତ ସବୁବେଳେ ଆସୁଛେ, ଚିଠି ପତ୍ରରେ ଆସୁଛେ, ବିଭିନ୍ନ ପ୍ରକାର ଅନୁରୋଧ କାର୍ଯ୍ୟକ୍ରମରେ ଆସୁଛେ। ଆଉ କାର୍ଯ୍ୟକ୍ରମ କେମିତି ଲାଗୁଛି? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଦୁନିଆ ଦୁନିଆ ଦୁନିଆ ଅପଗ୍ରେଡ଼ ହୋଇଯାଏ ଆଜ୍ଞା। ଦୁନିଆ ଅପଗ୍ରେଡ୍ ହଉଛେ, ସେଥିର ହିସାବେ ଆମେ ମାନେ ବି ଅପଗ୍ରେଡ୍ ହଉଛୁ। କିଛି କିଛି ନୂଆ ନୂଆ ଜିନିଷ ଚାଲିଛେ ଆଉ।

0: ଠିକ୍ ଅଛେ ଆଜ୍ଞା, ଆଉ
1: ଆଜ୍ଞା ଟିକେ ବେଶୀ ଟିକେ କହିଦେମା
0: ଆଜ୍ଞା ଆଜ୍ଞା
1: ଆମର ମହେଶ୍ୱର ସିଂ ମହଲେ ଆନନ୍ଦ ମେହେର ଉମା ମୁଡ଼ା ଦେବରାଜ ମେହେର ଚୈତନ୍ୟ ପଟେଲ ସୁବର ସାହୁ ଦାଗଣ ମେହେର ଜୟଗୋପାଲ ରଘୁନାଥ ସାହୁ ସୁରାମ ସାହୁ ପୁଷ୍ପାଞ୍ଜଳି କୁମାରୀ ପ୍ରଶାନ୍ତ କୁମାରୀ ବିରାଜ ମେହେର ସତ୍ୟଭାମା ମେହେର ଲାଗୁ ପାତ୍ର କରମସାନୀ ସାହୁ ରଞ୍ଜନ ମିଣ୍ଡଲି ଲକ୍ଷ୍ମୀ ନାରାୟଣ ବାସ ସ୍ୱର୍ଣ୍ଣପ୍ରଭା କର ଉପେନ୍ଦ୍ର ସୁନା ସତ୍ୟାନନ୍ଦ ପଞ୍ଜିଆ ସେବାରାମ ମେହେର ମୁରଲୀ ମେହେର ଦେବରାଜ ମେହେର ଜିଲିମିଣ୍ଡା ଯଶବନ୍ତ ପାଇକ ମୁରଲୀ ମେହେର ଆଉ ହରେଶ ପରୁଆ ଆପଣ ମୁଇଁ ସଭେ ଆଜ୍ଞା ଶୁଣି ଏକ ଉପାଜନ ଗୀତଟା ଶୁଣମା।
0: ଠିକ୍ ଅଛେ ମେହେର ଆଜ୍ଞା, ଆପଣ ପସନ୍ଦ କରିଛନ୍ କଥାଚିତ୍ର ଚକା ଭୁଁରିର ଗୀତ ଶୁଣିବାର ଲାଗି, ଆପଣଙ୍କର ସାଥିମାନଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଗୀତଟା ଆପଣ ଶୁଣିନୁ। କଲ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ।
1: ଜୟ ସୀତାରାମ ଆଜ୍ଞା, ଜୟ ସୀତାରାମ,
0: ଜୟ ସୀତାରାମ।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ଅଭିଷେକ ମିଶ୍ର, ବୈଷୟିକ ସହାୟତା କୁନାଲ ମହାପାତ୍ର ଓ ସୁଜୟ କୁମାର ପ୍ରାମାଣିକ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ୟାଦେ ସୁନମା ସିନେମା ଶଙ୍ଖା ସିନ୍ଦୁରର ଏହି ଗୀତ ଗାଇଛନ୍ ଅନୁରାଧା ପୋଡ଼ୱାଲ। ଗୀତ ଲେଖିଛନ୍ ଆଉ ସଙ୍ଗୀତ ସଜେଇଛନ୍ ଅକ୍ଷୟ ମହାନ୍ତି।

ଗୋଟେ ହିନ୍ଦୀ ସିନେମାର କାର୍ଯ୍ୟକ୍ରମ ଥି ଆପଣମାନେ ଶୁଣୁଛନ୍ ହର୍ ଦିଲ୍ ଯୋ ପ୍ୟାର କରେଗା ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସଙ୍ଗୀତ ଥି ସଜେଇଛନ୍ ଅନୁ ମଲ୍ଲିକ। ଏତକର ଏଇ ଗୀତଟା ଶୁନମା ସୋନୁ ନିଗମ ଆଉ ସାଥୀମାନଙ୍କର କଣ୍ଠେ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଗୋଟେ ହିନ୍ଦୀ ସିନେମାର କାର୍ଯ୍ୟକ୍ରମ ଥି ଆପଣମାନେ ଶୁଣିଛନ୍। ହର୍ ଦିଲ୍ ଜୋ ପ୍ୟାର କରେଗା ସିନେମାର କେତେଟା ଗୀତ, ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସଙ୍ଗୀତ ଥି ସଜେଇଛନ୍ ଅନୁ ମଲ୍ଲିକ। ଆକେ ସୁନମା ଏ ଗୀତଟା କଣ୍ଠ ଦେଇଛନ୍ ପିଙ୍କି, ପ୍ରୀତି ଆଉ ପ୍ରଶାନ୍ତ।

ଇନୁ ଶେଷ ହେଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଗୋଟେ ସିନେମା କ୍ରମ ଥି ଆଜ ଶୁଣୁଥିଲେ ସିନେମା ହର୍ ଦିଲ୍ ଯୋ ପ୍ୟାର କରେଗା ସିନେମାର କେତେଟା ଗୀତ ଆକାଶବାଣୀ ସମ୍ବଲପୁର ସମୟ ଦିନ 11 ବାଜବାର୍କେ ଯାଉଛେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ ଏହା ଯେନ୍ ଶୁଣୁନ୍ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀମାନେ ହେଉଛନ୍ ନବୀନ କିଶୋର ଆଚାର୍ଯ୍ୟ, ଧନେଶ୍ୱର ଦାସ ଆଉ ପଦ୍ମିନୀ ଦୋରା। କାର୍ଯ୍ୟକ୍ରମର ପହିଲା ଗୀତଟା ଶୁଣୁନ୍। ଗାଇଛନ୍ ନବୀନ କିଶୋର ଆଚାର୍ଯ୍ୟ, ଗୀତ ଲେଖିଛନ୍ ଯୁଗଳ କିଶୋର ଷଡ଼ଙ୍ଗୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: एतकर आ गुटे गीत सुनमा नवीन केशव आचार्यंकर कंठे दळगोविंद बेसिंगकर लेखा।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ର ନୁ। କଣ୍ଠଶିଳ୍ପୀ ନବୀନ କିଶୋର ଆଚାର୍ଯ୍ୟ, ଧନେଶ୍ୱର ଦାସ ଆଉ ପଦ୍ମିନୀ ଦୋରା। ଏହା ଚେନ୍ ଶୁଣୁନ୍ ଏହି ଗୀତଟା ଧନେଶ୍ୱର ଦାସ ଗାଇଛନ୍। ଗୀତଟାକେ ଲେଖିଛନ୍ ରାଧାକୃଷ୍ଣ ପଟ୍ଟନାୟକ।

ଶୁଣିଲେ ସମ୍ବଲପୁରୀ ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନବୀନ କିଶୋର ଆଚାର୍ଯ୍ୟ, ଧନେଶ୍ୱର ଦାସ ଆଉ ପଦ୍ମିନୀ ଦୋରା। ଗୀତମାନଙ୍କୁ ଲେଖିଥିଲେ ଯୁଗଳ କିଶୋର ଷଡ଼ଙ୍ଗୀ, ଦୋଳଗୋବିନ୍ଦ ମିଶି, ରାଧାକୃଷ୍ଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଣ୍ଡା ଆଉ ବବ୍ଲୁ ବାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ମୁଲ୍ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ହିନ୍ଦୀ ସିନେମା ଜଗତ ଥି ଏନ୍ତା କେତେଟେ କଣ୍ଠଶିଳ୍ପୀ ଅଛନ୍ ଯେନ୍ମାନଙ୍କର ଗାଇବାର ସୁର ଆଉ ଶୈଳୀ ଶୁନ୍ବାର୍କେ ବହୁତ ଭଲ୍ ଲାଗ୍ସି ଆଉ ଲୋକର ମନ୍କେ ଘିନି ନେସି। ଏନ୍ତା କଣ୍ଠଶିଳ୍ପୀମାନଙ୍କର ଭିତରୁ ସଙ୍ଗୀତ ଦୁନିଆର ଜନେ ନାଁ କରା ଜନାଶୁନା କଣ୍ଠଶିଳ୍ପୀ ହେଉଛନ୍ ଅଲକା ୟାଗ୍ନିକ। ଆଜ୍ ଖୋଲା ଝରକା ଥି ସେହି ନାଁ କରା କଣ୍ଠଶିଳ୍ପୀଙ୍କର ବାବଦେ ଟିକେ କଥା ହେମା ଆଉ ତାଙ୍କର ଗାଇଲା ଗୀତମାନେ ଶୁନ୍ମା। ତ କାର୍ଯ୍ୟକ୍ରମ ମୂଲ କର୍ମା ଏ ଗୀତ ନୁ ସିନେମା ଏକ ରିସ୍ତା କଣ୍ଠ ଦେଇଛନ୍ କୁମାର ସାନୁ ଆଉ ଅଲକା ୟାଗ୍ନିକ। ଗୀତକେ ଲେଖିଛନ୍ ସମୀର ଆଉ ସଙ୍ଗୀତ ସଜେଇଛନ୍ ନଦିମ ଶ୍ରବଣ।

ତେଜାବ ସିନେମାର ଏ ଗୀତ ଲାଗି ପହିଲା କରି ଫିଲ୍ମଫେୟାର ପୁରସ୍କାର ପାଇଥିଲେ ଅଲକା, ଆଉ ରାତାରାତି ଷ୍ଟାର ବି ବନିଯାଇଥିଲେ ସେ। 1980 ପାୟଲ କି ଝନକାର ସିନେମାନୁ ପହିଲା କରି ଗୀତ ଗାଇବାରଟା ମୂଲ କରିଥିଲେ। ତାରୁତରୁ ବହୁତଟେ ସିନେମାଥି ସୁନ୍ଦର ସୁନ୍ଦର ଗୀତ ଗାଇକିରି ନିଜର ଗୋଟିଏ ଅଲଗ ପହଚାନ ବନେଇପାରିଛନ୍ ଅଲକା। ଆଉ ବଲିଉଡ଼ର ସବୁନୁ ସଫଲ ଆଉ ଲୋକପ୍ରିୟ କଣ୍ଠଶିଳ୍ପୀ ଭିତରୁ ଜନେୟାନ। 2022 ୟୁଟ୍ୟୁବ୍ ଥି ସର୍ବାଧିକ ଷ୍ଟ୍ରିମ୍ ହୋଇଥିବା କଣ୍ଠଶିଳ୍ପୀ ଭାବେ ଗିନିଜ୍ ୱାର୍ଲଡ ରେକର୍ଡ଼ ପାଇଥିଲେ ସେ। ତାଙ୍କର ସ୍ୱର ଆଉ ଗାଇବାର ଶୈଳୀ ବହୁତ ସୁନ୍ଦର ମନୋରମ ଆଉ ଆକର୍ଷିତାଏ। ଆଉ ଆଜ୍ ବି ନିଜର ସୁରାର ଯାଦୁଗୁରୀ ଲାଗି ଲୋକର ମନ ଭିତରେ ସେ ଗୋଟେ ସୁନ୍ଦର ଜାଗାଟେ ବନେଇପାରିଛନ୍। ଏହା ଚେନ୍ ଆସୁନ ସୁନମା ଅଲକା ୟାଗ୍ନିକ ଗାଇଥିବାର ଏ ଗୀତଟା। ସିନେମା ଦିଲ୍ ହେ ତୁମ୍ହାରା ଗୀତକେ ଦ୍ୱୈତକଣ୍ଠଟି ଗାଇଛନ୍ ଅଲକା ୟାଗ୍ନିକ ଆଉ ଉଦିତ ନାରାୟଣ। ଗୀତ ଲେଖିଛନ୍ ସମୀର ଆଉ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 12:00 ହେବାକୁ ଯାଉଛୁ। ଆରମ୍ଭ କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆଜି ବାତାୟନରେ କଥା ହେବା ଗୀତ ଓ ସଙ୍ଗୀତ ସମ୍ପର୍କରେ। ସଙ୍ଗୀତ ଏପରି ଏକ ମାଧ୍ୟମ ଯାହା ସବୁବେଳେ ମନରେ ନୂତନ ଉନ୍ମାଦନା, ଆନନ୍ଦ ଏବଂ ଶିହରଣ ସୃଷ୍ଟି କରେ। ଆମ ଜୀବନରେ ସଙ୍ଗୀତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଜୀବନର ଅନେକ ଦିଗକୁ ପ୍ରଭାବିତ କରିଥାଏ। ସେ ବିଷୟରେ କଥା ହେବା ପୂର୍ବରୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିନେବା। କଥାଚିତ୍ର ହିରୋ, କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର ଏବଂ ମନହର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ବ୍ୟସ୍ତବହୁଳ ଜୀବନରେ ମଣିଷ ଚାହେଁ ଟିକେ ଶାନ୍ତି, ଚାପରୁ ମୁକ୍ତି। ଏ ସମସ୍ୟାର ଏକ ସୁନ୍ଦର ଏବଂ ଉତ୍ତମ ମାଧ୍ୟମ ହେଉଛି ସଙ୍ଗୀତ। ଶାନ୍ତ ସଙ୍ଗୀତ ଶୁଣିଲେ ମନ ଏବଂ ମସ୍ତିଷ୍କକୁ ଆରାମ ମିଳିଥାଏ। ସଙ୍ଗୀତକୁ ମାନସିକ ଶାନ୍ତି ଏବଂ ଚାପ ମୁକ୍ତିର ଏକ ମହୌଷଧି କହିଲେ ଅତ୍ୟୁକ୍ତି ହେବ ନାହିଁ। କଥା ହେବା ଏ ସମ୍ପର୍କରେ ଆହୁରି କିଛି ଏ ଗୀତଟି ଶୁଣିବା ପରେ। ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, କଥାଚିତ୍ର ବେଟା। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପୋଡ଼ୱାଲ। ଗୀତ ରଚନା ସମୀର, ସଙ୍ଗୀତ ଦେଇଛନ୍ତି ଆନନ୍ଦ ମିଲିନ୍ଦ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ

ସଙ୍ଗୀତ ଆମର ସାମାଜିକ ଜୀବନ ସହ ଓତପ୍ରୋତ ଭାବରେ ଜଡ଼ିତ। ସଙ୍ଗୀତ ଆମ ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହାକୁ ମ୍ୟୁଜିକ୍ ଥେରାପି ଭାବରେ ମଧ୍ୟ ବ୍ୟବହାର କରାଯାଏ। କଠିନ ପରିଶ୍ରମ ପରେ କିମ୍ବା ବ୍ୟାୟାମ ସମୟରେ ସଙ୍ଗୀତ ଆମର ଥକାପଣକୁ ଦୂର କରିଥାଏ। ସଙ୍ଗୀତର ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରହିଛି। ଏହା ସ୍ୱାସ୍ଥ୍ୟ ଉପରେ ଖୁବ୍ ଭଲ ପ୍ରଭାବ ପକାଇଥାଏ। ସାମାଜିକ ଏକତା ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ମହବତୀ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ଯତୀନ ଲଲିତ।

ସଙ୍ଗୀତ ଜୀବନର ପ୍ରତ୍ୟେକ ସ୍ତରରେ ଜଡ଼ିତ ହୋଇ ରହିଛି। ପ୍ରକୃତିର ଝରଣା, ପବନ ଏବଂ ପକ୍ଷୀଙ୍କ କାକଳିରେ ମଧ୍ୟ ସଙ୍ଗୀତ ରହିଛି। ତେଣୁ ସଙ୍ଗୀତ ବିନା ମଣିଷ ଜୀବନ ଅସମ୍ଭବ ଏବଂ ନିରସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ପର୍ବପର୍ବାଣି, ବିବାହ କିମ୍ବା ଉତ୍ସବରେ ସଙ୍ଗୀତ ସମସ୍ତଙ୍କୁ ଏକାଠି କରିଥାଏ। ଏହା ଲୋକଙ୍କ ମଧ୍ୟରେ ଭାଇଚାରା ଏବଂ ଆନନ୍ଦ ସୃଷ୍ଟି କରେ, ଜୀବନକୁ ସରସ ଏବଂ ସୁନ୍ଦର କରିଥାଏ। ଏଣୁ ସଙ୍ଗୀତକୁ ଭଲ ପାଆନ୍ତୁ, ସଙ୍ଗୀତ ଶୁଣନ୍ତୁ ଏବଂ ଖୁସିରେ ରୁହନ୍ତୁ। ଏହି କାମନା ସହ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଆଧୁନିକ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଦେବେନ୍ଦ୍ର କର ଏବଂ ନନ୍ଦିତା ବୋଷ। ଗୀତଗୁଡ଼ିକୁ ରଚନା କରିଥିଲେ ଦିଲୀପ କୁମାର ବେହେରା, ମହେନ୍ଦ୍ର କୁମାର ପ୍ରଧାନ ଏବଂ ରଜନୀକାନ୍ତ ମିଶ୍ରା।

ଶ୍ରୋତାମାନଙ୍କୁ ଏଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 3ଟାରେ ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣିବେ ଷଷ୍ଠୀ ପରେ ସ୍ୱାସ୍ଥ୍ୟ ସମ୍ପର୍କରେ ଅର୍ଜୁନ କିଷାନଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଅପରାହ୍ନ 4:02ରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଲୋକଗୀତର କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କରିବେ ବୈରାଗୀ ବାଘ ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଆଲୋଚନା ଆର୍କିଟେକ୍ଚରରେ କ୍ୟାରିୟର। ଆଲୋଚନା କରିବେ ଶକ୍ତିପ୍ରସାଦ ସାହୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର। ଏହି କ୍ରମରେ ଚାଷୀ ଲୁଟନ ସାହୁଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 8:02 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଢ଼ ଏବଂ ବାସୁଦେବ ମହାପାତ୍ର। ରାତି 9:30 ଶୁଣିପାରିବେ ନାଟକ ସ୍ୱର୍ଗରେ କ୍ଷମତା ଲଢ଼େଇ। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ନିଶିତ ନାୟକ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ।

ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ ନୀନା ସାହୁଙ୍କ କଣ୍ଠରେ ବନମାଳୀଙ୍କ ରଚନାରୁ।

0: ଟିନା ଜେନାଙ୍କ କଣ୍ଠରେ ଛାନ୍ଦ ଶୁଣିଲେ। ଗୀତ ରଚନା କରିଥିଲେ ଭକ୍ତଚରଣ ଦାସ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିବା।

0: ପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ଆପଣମାନେ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବୃନ୍ଦାବନ ଖଣ୍ଡୁଆଲ। ଶିଳ୍ପୀଙ୍କ କଣ୍ଠରେ ଚମ୍ପୁ ଶୁଣନ୍ତୁ, କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଛନ୍ତି ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ। କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ସବିତା ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ଏଥର ଛାନ୍ଦ ଶୁଣନ୍ତୁ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

0: ଷାଠିଏ ଶେଷ ହେଲା ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଛାନ୍ଦ, ଚମ୍ପୁ ଏବଂ ଓଡ଼ିଶୀ ଶୁଣିଲେ ଆକାଶବାଣୀ ସମ୍ବଲପୁର। ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପ

0: ଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ବିକାଶ ଜନଜାତି ସମ୍ପ୍ରଦାୟର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚବା ଜରୁରୀ। ଜନଜାତି ସମ୍ପ୍ରଦାୟର ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନଥିବାରୁ ଶ୍ରୀମତୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି।
1: ୟେ ଦୂର ଦରାଜ କେ ଲୋକ ଯୋ ଜଙ୍ଗଲ ମେ ରହତେ ହେଁ ଉନ ତୋ ଏକ ବ୍ରଡ ମେପ ବନାନା ଚାହିଏ। ଆପ କୌନସି ଗାଁ କୋ କଭର କିଆ, କୌନସି କୌନସି ପପୁଲେସନ କେତେ ଟ୍ରାଇବାଲ କେତେ ଲୋକ ହେ, କହାଁ ତକ ହମ ପହଞ୍ଚ ପାଏ, କହାଁ ତକ ନହିଁ ପାଏ। ପଢା ଲିଖା ହୋତେ ହୁଏ ବି ବହୁତ ଲୋକ ବହୁତ ଚିଜେ ଜାଣତେ ହେଁ ଲେକିନ ଓ ଖୁଲତେ ନହିଁ। ଲେକିନ ଉନକୋ ଖୁଲନା ପଡ଼େଗା, ସାମିଲ ହୋନା ପଡ଼େଗା, ଦେଶ କେ ବିକାଶ କେ ଲିଏ, ସମାଜ କେ ବିକାଶ କେ ଲିଏ, ଆଦିବାସୀ ଲୋକଙ୍କୁ ଆଗେ ଲାନେ କେ ଲିଏ ତ ଖୁଦକୁ ହିଁ କୁଛ କରନା ପଡ଼େଗା।
0: ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଜନଜାତୀୟ ଗରିମା ଉତ୍ସବ 2026ର ଏକ ଅଂଶ। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ 26ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ସୌରଶକ୍ତି କ୍ଷମତା ଅତିକ୍ରମ କରି 2025 ମସିହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର ହୋଇପାରିଛି। ଭାରତରେ ଉଲ୍ଲେଖନୀୟ ଭାବେ 155 ଗିଗାୱାଟ୍ ସୌର କ୍ଷମତା ସ୍ଥାପନ କରାଯାଇପାରିଛି, ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ୟୁନିଟ୍ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି, ଫଳରେ ପୁନଃ ନବୀକରଣ ଶକ୍ତି ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି ପ୍ରାୟ 40,000 ଛାତ୍ରଛାତ୍ରୀ ସଫଳତାର ସହ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି ଏସ୍ବିଆଇ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ, ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15ଟି ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ

0: ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶିକ୍ଷାବିତ୍ ତଥା ଲେଖକ ଭିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି, ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍କତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ଦିଗରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ କହିଛନ୍ତି।
1: ସାଇକ୍ଲିଙ୍ଗକୁ ଆପଣ ଜୀବନ କା ହିସ୍ସା ବନାଇ। ସାଇକ୍ଲିଙ୍ଗ କେବଳ ଏକ ବ୍ୟାୟାମ ୟା ଏକ ଦିନ କି ହୋବି ନାହିଁ, ବଲ୍କି ସ୍ୱସ୍ଥ ଓ ସଶକ୍ତ ଜୀବନଶୈଳୀ କି ପହଚାନ ହେ। ୟେ ହମାରେ ସ୍ୱାସ୍ଥ୍ୟ କେ ସାଥ ସାଥ ପର୍ଯ୍ୟାବରଣ କୁ ସୁରକ୍ଷିତ ରଖନେ କା ସବସେ ସସ୍ତା, ସୁନ୍ଦର ଓ ଟିକାଉ ମାଧ୍ୟମ।
0: ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। ଦିଲ୍ଲୀର ମାଲବୀୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ସମ୍ବାଦ ଶେଷ ହେଲା।
2: This is Akashwani and I am Anuja Kumar with the Midday News. The headlines. 21 people killed in a massive fire at a hotel in Delhi's Malviya Nagar. Prime Minister Narendra Modi expresses grief, announces an ex gratia of 2 lakh rupees to next of kin of each deceased. Trinamool Congress faces turmoil as expelled MLA Ritobrata Banerjee claims support of nearly 60 MLAs in West Bengal Assembly. Supreme Court forms high-powered expert panel to re-examine Aravali definition. Senior Congress leader DK Shivakumar to be sworn in as Chief Minister of Karnataka this afternoon.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6 ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୁଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହୋଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀ ବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ସ୍ଥିତ କ୍ରୁଟ୍ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ୟାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 260 କିଲୋମିଟର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 କିଲୋମିଟର ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ୍, ଏନ୍ଟିପିସି ଏବଂ ଗ୍ରୀଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରିଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ ପ୍ରକଳ୍ପ ଭାବେ 3 ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ

0: ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ ପାଞ୍ଚଟି ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କଟକରେ ଆଜି ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ଇସିଏଲ୍ଜିଏସ୍ 5.0 ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକ ପାଇଁ ସ୍ୱଚ୍ଚକାଳୀନ ଆର୍ଥିକ ଆହ୍ୱାନଗୁଡ଼ିକୁ ଦୂର କରିବା, ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ। ଏହା ଜରିଆରେ ପୁଞ୍ଜିର ବୃଦ୍ଧି ସହ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନର ଆର୍ଥିକ ଆହ୍ୱାନ ବର୍ଦ୍ଧିତ ଖର୍ଚ୍ଚ ଏବଂ ବଜାରର ଅନିଶ୍ଚିତତା ଦୂର କରିବାରେ ସହାୟକ ହେବେ। ଏହା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବାରେ ସହାୟକ ହେବା ସହ ରାଜ୍ୟର ଶିଳ୍ପ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଁଥ ଅଠା, କସ୍ତୁରୀ ଏବଂ କଳା ଆଦି ବ୍ୟବହାର କରାଯିବ। ମହାପ୍ରଭୁଙ୍କର ଏହି ନୀତି ଦ୍ୱାରା ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚଳାଇବା। ସାଇକେଲ ଗମନାଗମନ ଓ ପରିବହନ କ୍ଷେତ୍ରରେ ସବୁଠାରୁ ପୁରୁଣା ଏବଂ ଜରୁରୀ ମାଧ୍ୟମ ଭାବରେ ପରିଗଣିତ ହୋଇଆସୁଛି। ଭଦ୍ରକଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। 16 ଜାତୀୟ ରାଜପଥ ନଳାଙ୍ଗ ଆଦମପୁରରୁ ଯୁବ ସାଇକେଲ ଆରୋହୀମାନେ ଯାଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଇକେଲ ଚଳାଇଲେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଓ ନିରୋଗ ଜୀବନଯାପନ କରିପାରିବାର ବାର୍ତ୍ତା ନେଇ ସାଇକେଲ ଆରୋହୀମାନେ ସହର ପରିକ୍ରମା କରିଥିଲେ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଣଧାନ ଜମିର ପଞ୍ଜୀକରଣରେ ସମ୍ପୃକ୍ତ ଲ୍ୟାମ୍ପସ୍ଗୁଡ଼ିକ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଧାନ କିଣା ସମୟରେ ଯଦି କୌଣସି ଚାଷୀ ଅସାଧୁ ଉପାୟରେ ଧାନ ମଣ୍ଡିକୁ ଆଣନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରୁ ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାଲିଆ ଗ୍ରାମ ପଞ୍ଚାୟତରେ ସାଲିଆ ସେବାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାଲସା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ଘର 1500 ଜାତୀୟ ଆଇନ ସେବା ପ୍ରାଧିକରଣ ପୋର୍ଟାଲରେ ପୋକ୍ସୋ ଆଇନ ଅଧିନିୟମ ଉପରେ ଆଲୋଚନା ହୋଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏଲ୍ନିନୋର ପ୍ରଭାବରେ ମୌସୁମୀଜନିତ ବର୍ଷା କମ୍ ହୋଇପାରେ। ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ବର୍ଷା କମ୍ ହେବାର ସମ୍ଭାବନା ରହିଛି।
1: ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ सामान्य किंवा सामान्यरू अधिक वर्षा हेबार संभावना रहिछ जून रु सेप्टेम्बर मास कथा पूर्वानुमान वर्तन करिछु परे पुणि पूर्वानुमान दिआजिब प्रत्येक मास भित्रे हम तो जति वर्षा हेथाय भारत वर्षरे ताठु कम वर्षा हेबो ताकु बिलो नॉर्मल कैटेगरी कह जाउछि परिमाणात्मक भाबरे आमे कहिछु जे 90% वर्षा हेबार संभावना रहिछ
0: आसंता 24 घंटा मध्यरे बिजुली घड़घड़ी सह वर्षा हेबा नै प्राय समस्त जिल्ला को पानीपाग केन्द्र पक्षरु सतर्क सूचना जारी करा जायछि मुख्य संवाद पुणि थरे विपर्य परिचालना विपद ह्रास नै पुरी रे आरंभ हेला ब्रिक्स राष्ट्र समूह बैठक भुवनेश्वर रे प्रतिष्ठा हेबो प्रथम ग्रीन हाइड्रोजन व्यवस्था समीक्षा कले विभागीय सचिव पंचायतराज मंत्रालय पक्षरु आज प्रदान करा जिवो जातीय पंचायत पुरस्कार एवं सबुज भविष्यत पई साइकिल चालनार वार्ता नै आज पालन करा जाउछि विश्व साइकिल दिवस आंचलिक संवाद वर्तमान पाई थी परवर्ती संवाद सुनी पारे संध्या 6:45 मिनिट रे।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କୁ
1: ଏତେବେଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା ମଜରୁ ସୁଲତାନପୁରୀ, ସଙ୍ଗୀତ ଆନନ୍ଦ ମେଲିନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତକାର ନଦିମ ଶ୍ରବଣ। କଥାଚିତ୍ରଟି ହେଲା ଦିଲ୍ ହେ ତୁମ୍ହାରା।

କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଶୁଣନ୍ତୁ। କଥାଚିତ୍ର 13 ନାମ କଣ୍ଠ ଦେଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ରଚନା, ସଙ୍ଗୀତ ହିମେଶ ରେଶମିଆ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣନ୍ତୁ ଷାଠିଏ ପରେ ସ୍ୱାସ୍ଥ୍ୟ, ଏ ସମ୍ପର୍କରେ ଅର୍ଜୁନ କିଷାନଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍କ।

0: ଆରୁ ନିମେ ପଢ଼ା ହୁସ୍ତିନ ବନ୍ଦ ମାନ ଯା
1: ବନ୍ଦ ଗଞ୍ଜ କା
0: ହେଲେ ଚାହଲ କାର କା ଆରୁ ପଢ଼ମ ବୁଲିକିରି
1: ହଁ ଚାହଲ କାନ କିନ୍ତୁ ମାନେ ସିଫ୍ ଡି ଟୁ ଯେହେତୁ ରାଜା ମାନେ ଛଅ ବଜୁ ବାଜକୁନ୍ ଦିନ ଦୁଇ ତକ ଦିନ ଦିନ ବାଜକୁନ୍ ରାତି ଦଶ ତକ ଏନେ ତନେ ତିନି ବଜି ବାଜକୁନ୍ ରାତି ଦଶ ଏଗାର ବାର ତକ ଏନେ ଆଉ ସନ୍ଧ୍ୟା ଛଅ ନୁ ବାଜକୁନ୍ ଡ୍ୟୁଟି ନା ନେଗେ ସକାଳ ପୁହା ତକ ମାନେ ନାନାଲ
0: ନାଇ ସିଫ୍ଟ
1: ହଁ ହଁ ସିଫ୍ଟ ଡ୍ୟୁଟି ହେଲେ ମାନେ ପଢ଼ାକେ ଗୋଟେ ସୁବିଧା ଟି ମା ମାନ ଯା
0: ଆଚ୍ଛା ତାହେଲେ ହଉ ଚାକିରି ନି ରାଜକାର କାର ଦୁସରା ଫେରାର ଚାକିରି ହାକ୍କା ଚିକାର
1: ନା ନି ଦୁସରା ନାଇଁ ଦୁସରା ଚାକିରି ହାକ୍କା ଚିକାନ କିନ୍ତୁ ତହସିଲ ଅଫିସ ନୁ ସୁନ୍ଦରଗଡ଼ ନୁ ହାକ୍କାଞ୍ଚି ଗାଁ ନେନ୍ କିଶନ ଆସାନଟା କୁକସନଟା ନେନ୍ ସିଲେକ୍ଟ ହଞ୍ଜି ଚାରିଙ୍ଗାନ ନି ଏକଲା ବାର ମାନେ ଦୁଇ ଦିନ ଛାଡ଼ିକିରି ବାରନ୍ ବାଜିକାନ ଆଉ ଠିକ ଅଛି ବାରଚେ ବାଜ କିନ୍ତୁ କୁକସ ଗିଆସ ଅନ୍ୟ ଜିଲ୍ଲା ତାର ଯଦି ବାର ରହିସନ୍ ନାଲଖୁନାନର ତାହେଲେ କାଟମେ ବାଚାସ ସାଦରି କଥା ଏକ ଏକ କିରି କାଟମେ ବୋଲି ବାଚାସ ଆଉ ମାନେ ମା କାଦନ ବାଜକାନ ଆରୁ ବୁଙ୍କାନ ବାଜକାନ
0: ତାପରେ ଇତାନ ଚାକିରି
1: ତାପରେ ଇତାନ ହାକାନ କି ଆଉ ପନେ ତ୍ରାହି ମଲେ କାମ
0: ବକେ ଏକା ମସିହାନୁ ନିମିତାନ ଜଏନ କାମ କରି
1: ନେନ ଇଟା 1969 ନୁ 69 ଆର ଚାର 69 ନୁ ନେ ଜଏନ ନେନ ଜକାନ ନେନ କଟକ ନୁ ଟ୍ରେନିଂ ଅଛକାନ ତିନି ମାସ ତାପରେ 69 ରୁ ନେନ ସମ୍ବଲପୁର ନୁ ଜୋନ ଆଞ୍ଜିକାନ ସମ୍ବଲପୁର ରାତେ ରାତେ ବେଶ ଏକଦମ ହାନି ରାଜକାନ ଆଉ ତାପରେ ଏଙ୍ଗାନ ଆଡମିନିଷ୍ଟ୍ରେଟିଭ ଅଫିସ କେଚାର କେରାର 74 ମସିହା ନୁ ସୁପରିନଟେଣ୍ଟ ଟେଲିଗ୍ରାଫ ଟ୍ରାଫିକ ଡିଭିଜନ ଆ ଅଫିସର ଚେଙ୍ଗାନ ଆରୁ ମା ବି ଆସିନ ଏଙ୍ଗାନ ଆସାନି ନୁ ଇ ଆସେ ବଢ଼ିଆ
0: ମା
1: ମାଞ୍ଜା ହଁ ଈଶାନୀ ରାଜକାନ 90 ମସିହା ନୁ ଏମ୍ ଟେଲିଗ୍ରାଫ ଅଫିସ ପୁରା ପୁରୀ ମାନେ ବନ୍ଦ ମଞ୍ଜା କେରା ବନ୍ଦ ମଞ୍ଜା କେରା ବାକେ ନେନ୍ ଇଞ୍ଜିନିୟରିଂ ସାଇଡ୍ ଭୂମିକା ବାର୍ଚିକାନ ଆଜ୍ଞା ମୋର୍ ଜୀବନ ଯାକରା ମୋର୍ ଜୀବନ ଯାକରା ଆଜ୍ଞା ରାଜକାନ ନେନ୍ 69 ସାଲ ନୁ ନେନ୍ ଚାକିରି ନେ ଦେଖାନ 70 ସାଲ ନୁ ବେଞ୍ଜା ମଞ୍ଜା କେରା ଆଉ କେନ୍ ବେଞ୍ଜା ବଦନଟା ବହୁତ ମାନେ ହାନି ମଞ୍ଜା କିଆ କଥା ମଞ୍ଜା ଏନେ ଦୁନ୍ ଯେ ନାମ ଗୁଠି କୁଣାର ଗୁଠି ବର୍ତ୍ତିଆ ମା କାଲକାତ ଫୁଲ ବିହା ମାନାଲିଅ ଫୁଲ ବିହା ମାନେ ଇ କୁକାହେଦାର ଗୁଠି ଆରୁ ଆଲାର ଭି କାଲିଆର ଆଉ କୁକାୟନ ମନ ଅନ୍ଧରା ଆରୁ ମାନେ ଈଶାନ ଏଡ଼ପାନୁ କୁକୋ ସେଡ଼ପାନୁ ବେଞ୍ଜାଲିଆର ହେଲେ ନେନ୍ ଏହେ ବାଜକାନ ନେନ୍ ନେନ୍ ତା ବରାତ କନୁନ୍ ବାଜକାନ ଏହି ବବାସ କିନ୍ତୁ ବହୁତ ନେଗେଟିଭ ବାଚାସ ଆଉ ଗୁନିଆସ ଭି ଆଉ ମାନଲା ମାନେ କାଲମ ଅଛି ତ ବାଚାର କିନ୍ତୁ ନେନ୍ ତେଙ୍କାଞ୍ଚ କନ୍ ବୋଲିକିରି ଆଉ ଗାଡ଼ି ଅଣ୍ଟା ଭି ଅନ୍ଧ କାଞ୍ଚିକାନ ଆଉ କେନ୍ ଗାଡ଼ି ଗୁଠି ମା ହାଖରା ଲିଆ ଇ ଜିପ୍ କାର ମା ହାଖରା ଲିଆ ଅଣ୍ଟା ଟ୍ରକ୍ ଅଣ୍ଟା ନେ ସ୍ତ୍ରୀ ନେନ୍ ବାମରା ଗେ ମାନେ ଟାଙ୍ଗର ମୁଣ୍ଡା ମାନେ ବାମରା ଚାହାନୁ ଟାଙ୍ଗର ମୁଣ୍ଡା ଖେଳି ଆସାନ କେ ନେନ୍ ବରାତ କେରକାଞ୍ଚି ଗାଁ ଆନୁ ବରାତ ଟ୍ରକ୍ ବନ୍ଦ ହଁ ନା କାରଣ ମଞ୍ଜା ନା ଭାଇ କୁଣା ହେଲା ତା କେତେ ନି ଟିକେ କାନାର ମାରିଲା ବେଞ୍ଜା ଗେ ବୋଲେ ନେମ୍ ଦୁଇ ଲୋକ କେତୁ ତ ମା ମାନି ଦୁ
0: ବବା
1: ସିନ୍ ଯେ ନିଂ ବାଡୁସ୍ତ କେରକା ଦାସ ବେଞ୍ଜା ଏନେ ବରାତ କେରକା ଦାସ ଆଉ ଟିକେ ଏରା ଭଲ କେରାର କା କେନ ମଞ୍ଜାର ବୋଲିକିରି ଧମକା ଚାଷ ମହାନ ଗୋଟେ ପାଠଚାର ଅଣ୍ଟା ଯେ ଆଜିକାଲି ବରାତ କାଲନାର ଏନ୍ଦେ ମଞ୍ଜା ଏନ୍ଦେ ମାରିଲା ହେଲେ ନି ମାହାଦାର ନେନ୍ ବାଲଦାନ ବୋଲିକିରି ହଁ ମା ତ ଅନୁ ହୁମ ହୁମ ହେଲା କେରା ନେ ବାରନା ତ ମାଣ୍ଡି ମାରିଲା ଅନୁ
0: ହେଲେ ନାମ ଯେତେ ପାଠକାତ ବାକେନ ଏରକାତ ଯେ ନାମ ଦୁସରା ମାନେ ଗୋଲ୍ଲାର ଗୁଠି
1: ବେଞ୍ଜରାଲନାର
0: ଏକାବତ ଭଲ ଦାଦନ ଗ୍ରହଣ ନାନତ ଆଇ କାମଲା ହୁ କଥା ବଢିଆ କଥା ଦୁ ନିମେ ଆକୁନ ଇଟା ହାତ ଦୁ ପଛୁ ଆତନାର
1: ଏହେ ମୁଣ୍ଡଟା କୁକୁ
0: ଆଚ୍ଛା
1: ପଢ଼ତା କାନ ଇଶାନ ସମ୍ବଲପୁର ନୁ ଆଉ ଭଲ ପଢ଼ଚାର ଆଉ ଭଲ ପଢ଼ିକିରି ବନେ ମାନେ ବଡ଼କା କୁକସ୍ ମାନେ ଡବଲ ଏମ୍ଏ ଅଞ୍ଜାସ ଆଉ ମଝିଲା କୁକସ୍ ଇଲେକ୍ଟ୍ରିକାଲ ନୁ ଡିପ୍ଲୋମା ଅଞ୍ଜାସ ଆଉ ଛୋଟେ ବସ୍ ମାନେ ବିଟେକ୍ ଅଞ୍ଜାସନ୍ ହେଲେ ବଡ଼କା କୁକସ୍ ତା ମାନେ ହେନ ଚାକିରି ନା ମାନେ କୋଭିଡ଼ ସୋସାଇଟି ନୁ ଇନ୍ସପେକ୍ଟର ରାଜାସ ଆଦାନ ଅମ୍ମି ଚାଷ

0: ଉଡ଼ା ଉଠିନୁ ଯେନ୍ ଇବିଡ଼ାର ଗୋଟେ ଚିନାର ବିଭିନ୍ନ ପ୍ରକାର ଆଇସ୍କ୍ରିମ୍ ଆଇସ୍କ୍ରିମ୍ କେବେ ମାମ ହଦାନ ନେନ୍ ଏ ମେଦୁନ ମା କହିଦାର ନାନ ମାମ ହଦାନ ଆର ଏଇ ଆହାଡ଼ା ଗୁଠି ମାମ ହଦାନ ତେଲିଆ ଜିନିଷ ବି ନେନ୍ ମାନି ମାନ
1: ହେଲେ ନିମ୍ ତ ଯାହା ବି ମଞ୍ଚା ପଦାନ୍ତି ନିମ୍ ପାଠ ପାର୍ଚକାର ଟାଉନ୍ କି ବାର୍ଚକାର ବେଞ୍ଜରକାର ଚପକାର ଚାକିରି ବାକିରି ବି ନିମେତା ନଞ୍ଜକାର ବଢ଼ିଆ ସେ ହାଦୁ ବଚୁ ବି ମଞ୍ଚାର ନାତି ନାତୁଣ ବି ଏରକାରିନ୍ ହେଁ ମାନେ ଏର ଥାଲି ଅଣ୍ଟା ପୁରା ଫୁଲ ସଂସାର ଅଣ୍ଟା ନିମେ ଏସା ନାଥିଲି ହେଲେ ଫିର୍ ଭି ଏକଲା ଏକଲା ହମେ ଇଚ୍ଛା ଲାଗି କାହିଁ ଯେ ଆହୁରି କିଛି ବାକି ରାଚା କେରା ଆହୁରି କିଛି ଅଣ୍ଟା ମାଞ୍ଜିକ ବୋଲିକିରି କିଛି ନିମେ ଅଫସୋସ ରାଇକା ନିମ୍ ଖୁସିରୁ ପୁରା
0: ମାନଲା ଅଫସୋସ ମାନେ ନା ଅଣ୍ଟା ଦୁସରା ଆଲାରେ ଜିନିଷ ପତ୍ର ନାନ୍ନା ବା ଦୁସରା ଆଲାରେ ଏତେ ଚାରିଟା ଆନ୍ନେ ଯଦି ନା ମାନେ କମ୍ପେୟାର ନେ ଜିକୁନ୍ ବହୁତ ଖରାପ ଲାଗିଦୁନ୍ ଆଜିକାଲି ନେନ୍ ଇ ପନ୍ ଜିନିଷ ପନ୍ ମାନନ୍ ନାନ୍ ହେ ଯେତ୍କି ତାନେ ପେନ୍ସନ୍ ହାଖରାଲି କା ଯେତ୍କି ଗୁଠି ପଇସା ଏହି ସନ ଆତଲି ଦୁନ୍ ଆତ୍କନେ ନେ ଖୁସି ରାନାଗେ ଚେଷ୍ଟା ନାନ୍ ନାନ୍ ଆର୍ ଇଦାଦି ମୁଣ୍ଡା ମେନ୍ ପଏଣ୍ଟ ଦୁନ୍ ଯେନ୍ଟାକି ମାନେ ଖୁସି ରାନା ବହୁତ ସବକନୁ ମେନ୍ ଦୁନ୍ ଇଦାଦ ଆରୁ ଆହୁରି ଉଣ୍ଟା ଏନେ ଗାଡ଼ି ଫାଡ଼ି ମାନନା କଥା ଯେନ୍ ନିମ୍ ବିଶ୍ୱାସ ମାନନ୍ଦା ନେନ୍ ଗାଡ଼ି ବାଲ ଦାନ ହଁ ସ୍କୁଟର କିମ୍ବା ମୋଟରସାଇକେଲ ବାଲ ଦାନ ଆତଲି ଏଡ଼ ପାନୁ କିନ୍ତୁ ନେନ୍ ମା ଅକ୍କ ଦାନ ଆରୁ ଆକୁନ୍ ହାତଦାର ଗୁଠି ଏଗାନ ପୁରାପୁରି ମନାନ ନାର୍ଚିନାର ବାପା ନିମ୍ ଗୁଠି ଟେମ୍ପୁନ୍ ପଛେ କାଲକେ ଆର୍ ଇବଡ଼ା ଗାଡ଼ି ଶିଖିରକେ ମାରିଲା କାଁ ଯେ ଏଙ୍ଗେ ସାମନାନୁ ନେମ୍ ଗୁଠି ଏରକା ଦାନ ଶିଖିରାଲିଆର ଆରୁ ଏନେ ଗୋଟିଏ ଆସ୍ତେ ଆସ୍ତେ କାନାନୁ ପଛର ତୁ ଗାଡ଼ି ଆଲାର ଠୁସାବ ନାର୍ଚିନାର
1: ଆଉ ଯାହା ହଉ ଇନା ବାର୍ଷିକାର ଯେ ପ୍ରକୃତିରେ ଯେତ୍କି ଚାଲରା କି ଭଗବାନ ଚିଚକି ଚିଆଦା ସଫିସିଏଣ୍ଟ ତୁ ଭଗବାନକେ ଦୟା ବହୁତ ଟିଆଲି ନିମେ ମିଆ ଆଉ ଯେତ୍କି ନିମା ଚିନା କଥା ଚିଚକି ଚି ହେତ୍କି ତିଭି ନିମ୍ ଖୁସି ଆତଲାର ଇଦାତ ବଢ଼େଇଟି କଥା ନାମେସାନ୍ ଇଓ ରାଇ ଇଓ ମାଲ୍ଲାଦିନ ଇତାନ ଯଦି କମ୍ପିୟାର ନାନ ଥିଲେ ନାମ ଦୁଃଖୀ
0: ଦୁଃଖୀ ମାନ
1: ଆରୁ ଯଦି ନାମେ ଜିଆନୁ ଯଦି ଦୁଃଖୀ ମାଞ୍ଜିକାତ କେର କଥା ନାମେ ଜିଆକେ କିଛି ଫାଇଦା ମାନ
0: ଫାଇଦା
1: ହଁ ଇଦାତ ସତ କଥା ଯେ ଜିଆନୁ ଦୁଃଖ ବିବାର ସୁଖ ବିବାର କିନ୍ତୁ ଦୁଃଖ ଭିତରେ ବି ନାମ ସୁଖ ବନ୍ ଯଦି ବ୍ୟଦତାରୁ ଖୁସିନୁ ରାଗେ ଯଦି ନାମ ଚେଷ୍ଟା ନାନ୍ଦ ବୋଲେ ଖୁସିନୁ ର ଯାହା ହୋଇ ନା ବାର୍ଷକାର ଆରୁ ନିମେ ନିଜର କଥା ବନ୍ ତେଙ୍କାର ଏକାନିକିରି ନିମେ ଛୋଟି ସାମିଆବତ କଟ୍ରା ଏକାନି ଇସାନ ବାର୍ଷକାର ଚାକିରି ବାକିରି ନାନିକିରି ଆକୁନ୍ ଅଣ୍ଟା ସୁନ୍ଦର ମାନେ ଆଡ଼ପାଣ୍ଟା କାମିକିରି ହାଦୁ ବଚର ଚାକିରି ବାକିରି ନାନାଲାର ଆରୁ ନାତ ନାତୁଣୀ ଏରିକିରି ବଢ଼ିଆ ଖୁସି ନତଲଦାର ଏମ୍ ମହାପୁରୁ ଧର୍ମେ ବେଲାସିନ ପ୍ରାର୍ଥନା ନାନମ ଯେ ନିମେ ଜିଆବତ ଆହୁରି ହନେ ଦୀର୍ଘାୟୁ ମାନ୍ନା ଭଲକିରି ସ୍ୱାସ୍ଥ୍ୟବାନ ହେଇକିରି ଆହୁରି ରର୍ ନିମେ ଇନେ କଥା ପଦିବନ ଘାଇ ଘାଇ ବାରର ତେଙ୍ଗର ଯେ ନାମେ ମେନର ଆଉ ନିମେ ଆଶୀର୍ବାଦ ଇନେ ରାନା ତା ଆକାଶବାଣୀ ତାର୍ତି ନିମାନ ଇନା ବାର୍ଷକାର ଆରୁ ଏତିକି କଥା ତେଙ୍କାର ନିମେ ଯେ ନିମାନ ଅଶେଷ ଅଶେଷ ଧନ୍ୟବାଦ ଜୁହାର
0: ଜୁହାର।

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣିଲେ ଷାଠିଏ ପରେ ସ୍ୱାସ୍ଥ୍ୟ, ଏ ସମ୍ପର୍କରେ ଅର୍ଜୁନ କିଷାନଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା କରିଥିଲେ ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ହାକିମ ବାବୁ, ଅନୁରାଧାଙ୍କ କଣ୍ଠରେ ଦେବଦାସ ଛୋଟରାୟଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ସରୋଜ ପଟ୍ଟନାୟକ।

ଏଥର ତପୋଇ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ, ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ତାଙ୍କ ନିଜସ୍ୱ ସଙ୍ଗୀତ ପରିଚାଳନାରୁ। ଗୀତ ରଚନା ବିନୋଦିନୀ ଦେବୀ।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। ଏଥର ଜଗବଳିଆ କଥାଚିତ୍ରର ଏହି ଗୀତଟି ପାଇଁ କଣ୍ଠ ଦେଇଛନ୍ତି ଦେବାଶିଷ ଏବଂ ସ୍ୱରୂପ। ଗୀତ ରଚନା ସ୍ୱରୂପ ନାୟକ, ସଙ୍ଗୀତ ଶାନ୍ତନୁ ମହାପାତ୍ର।

କାର୍ଯ୍ୟକ୍ରମ ଶେଷରେ ରୁଦ୍ର କଥାଚିତ୍ରର ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବିଷ୍ଣୁମୋହନ କବି ଏବଂ ଅମ୍ରିତା ପଣ୍ଡା। ନିଜାମଙ୍କ ରଚନାରୁ ସଙ୍କେତ ଦେଇଛନ୍ତି ଅଭିଜିତ ମଜୁମଦାର।

0: ପ୍ରଚାର କରୁ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ସାଂସ୍କୃତିକ ଦୃଷ୍ଟିକୋଣ ସମୃଦ୍ଧ ଆୟ ଜନଜାତି ସମ୍ପ୍ରଦାୟ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯୁକ୍ତରାଷ୍ଟ୍ର ଆମେରିକାକେ ପାର କରିକିରି ଭାରତ ହେଲା ପୃଥିବୀର ଦୁଇ ନମ୍ବର ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। ଦିଲ୍ଲୀର ମାଲବ୍ୟ ନଗରନ ନିଆଁ ଲାଗିକରି ଗଲା 21 ଜଣଙ୍କର ଜୀବନ। କର୍ଣ୍ଣାଟକର 25 ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ପୁରୀନ ଆଷ୍ଟନମୁଲ ହେଲା ବ୍ରିକ୍ସ ରାଷ୍ଟ୍ରସମୂହର ଦୁଇ ନମ୍ବର ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ଆରାବଲି ପର୍ବତର ପରିଭାଷା ଆର୍ ସୀମା ବାବଦେ କେନ୍ଦ୍ର ସରକାର ଦେଇଥିବା ରିପୋର୍ଟକେ ସମୀକ୍ଷା କରିବାର ଲାଗି ଗୋଟିଏ ଉଚ୍ଚା ଦର୍ଜାର ବିଶେଷଜ୍ଞ କମିଟି ଗଠନ କଲେ ସୁପ୍ରିମକୋର୍ଟ। ପାଖାପାଖି 40,000 ଛାତ୍ରଛାତ୍ରୀ ଉତ୍ତର ଖାତାର ଫେରଘା ମୂଲ୍ୟାୟନ ଲାଗି କରିଛନ୍ ଆବେଦନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ସୂଚନା ସାରା ପୃଥିବୀ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଆଜି ଦିଆଯିବା ଜାତୀୟ ପଞ୍ଚାୟତ ପୁରସ୍କାର। ଭୁବନେଶ୍ୱରର ସ୍ଥାପନା ହେବା ପହିଲା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ବିଭାଗୀୟ ସଚିବ କଲେ ସମୀକ୍ଷା। ଏମ୍ଏସ୍ଏମ୍ଇମାନଙ୍କ ଲାଗି ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ECLGS 5 ବିଷୟ କଟକନ ହୋଇଯାଇଛି ଗୋଟିଏ ସଚେତନତା କାର୍ଯ୍ୟକ୍ରମ। ଜ୍ୟେଷ୍ଠ ମଲମାସ ତୃତୀୟା ତିଥି ହିଁ ଆଜି ପୁରୀ ଶ୍ରୀମନ୍ଦିର ହେବା ମହାପୁରୁମାନଙ୍କର ବନକ ଲାଗି ନୀତି। 4 ଘଣ୍ଟା ବନ୍ଦ ରହିବା ସର୍ବସାଧାରଣ ଦର୍ଶନ। 33 ଦିନେ 30,000 ପାର କଲା କୈଳାସ ଓମ୍ ପର୍ବତ ଯାତ୍ରା ଲାଗି ଭିତର ଲାଇନ୍ ପରମିଟ୍ ସଂଖ୍ୟା। ଖରା ଛୁଟି ଆଗନୁ ପିଲାକର ପାଖକେ ପହଞ୍ଚିବା ବହି ବିଦ୍ୟାଳୟ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ସୂଚନା। ନୂଆପଡ଼ା ଜିଲ୍ଲାର ସାଲାହା ଗ୍ରାମ ପଞ୍ଚାୟତ ହୋଇଯାଇଛି ଆଇନ ସଚେତନତା ଶିବିର। ଝାରସୁଡ଼ାନ ହୋଇଯାଇଛି ପେଞ୍ଚକ ସିଲାଡ଼ର ରେଫରୀ ଜୁରୀ ଆର୍ କୋଚ୍ମାନଙ୍କର ସେମିନାର। ଶିଶୁ ବିବାହ ନିରାକରଣ ଆର୍ କିଶୋର କିଶୋରୀ ସଶକ୍ତିକରଣ ଲାଗି 2026 ନୁ 2029 ଲାଗି ବନାଯାଇଥିବା ଜିଲ୍ଲା କୌଶଳଗତ କାର୍ଯ୍ୟ ଯୋଜନା ଉପରେ ଝାରସୁଡ଼ା ହୋଇଯାଇଛି ଗୋଟିଏ ଅଭିମୁଖୀକରଣ କାର୍ଯ୍ୟକ୍ରମ।

0: ଝାରସୁଗୁଡ଼ାନ ଉଦ୍ଘାଟି ଥିଲା ସୁଭଦ୍ରା ଶକ୍ତି କାଫେ। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପ୍ରାୟ ସବୁ ଜିଲ୍ଲାକେ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଏଛନିର ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

ଶୋଇନୁକି ବାବା? ଅବେ ବାପାଙ୍କ କଥା ମନେ ପକାଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

0: କୃଷି ସଂସାର ଆପଣଙ୍କୁ ବେଶୀ ଭଲ ଲାଗ୍ସି। ଆପଣ ଯେନ୍ତା ଆଜି ଗୀତ ଶୁଣବାର୍ ଲାଗି ହେଲୋ ଅନୁରୋଧ କାର୍ଯ୍ୟକ୍ରମକେ ଫୋନ୍ କରିଛନ୍, ଆମର କୃଷି ସଂସାର କାର୍ଯ୍ୟକ୍ରମରେ ବି ଗୋଟେ ସୋମବାର ଦିନ ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ଯାଇସି, ଆପଣ ଜାଣିଛନ୍? ଫୋନ୍ ବି କରସନ୍ ନାଇଁ? ଠିକ ଠିକ ଅଛେ। ଆଜି ଆପଣ ଜାଣିଥିବେ ଓଡ଼ିଆ କଥା ଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ, ଆଜି କେନ୍ ଗୀତ ଶୁଣବେ? ବହୁତ ବଢିଆ ଗୀତ, ଆପଣ ଅନୁରୋଧ କରିଛନ୍, ଆପଣଙ୍କୁ ଏ ଗୀତ ନିଶ୍ଚୟ ଶୁଣେଇ ଦମା। ଆଉ କହୁନ ଆଜ୍ଞା, ଗାଁର ହାଲଚାଲ କାଣା? ଆଚ୍ଛା, ବେଲେ କାମ ପରେ ଜୋରସୋର ଚାଲିଛେ ବୋଲୁନ ଆଜ୍ଞା? ଠିକ ଅଛେ ରାଧାକାନ୍ତ ବାବୁ, ଆମକୁ କଲ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା ଆଜ୍ଞା, ହଁ କରୁନ ଆଜ୍ଞା।
1: ଯଶୋବନ୍ତ ଭାଇ, କରମସାନି ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଗୋବିନ୍ଦ ମେହର, ରବୀନ୍ଦ୍ରନାଥ ମେହର, ନାରାୟଣ ମେହର, ସୁବଲ ଭାଇ, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ଦୀକ୍ଷା ଗୋପାଳ, ରୋହିଣୀ ମେହର, ସ୍ୱର୍ଣ୍ଣ ପ୍ରଭାକର, ଅଶ୍ୱିନୀ ସାହୁ, ଭାଗରଥୀ ପାଇ, ମୁରଲୀ ମେହର, ଆନନ୍ଦ ମେହର, ବିକ୍ରମ ସାହୁ, ଜୟରାମ ମେହର, ପଞ୍ଚାନନ ପଞ୍ଜିଆ, ନାଗୁ ପାତ୍ର, ଚିତ୍ରସେନ ସବର, ମନୋଜ ପଟେଲ, ଗଣସାଗର ସାହୁ, ବୃଷଭ ଭୈର, ମୁନା ପଣ୍ଡା, ରାଜେନ୍ଦ୍ର ଭୋଇ, ଭକ୍ତଚରଣ ଭୋଇ, ସୁରଜ କୁମାର ଦାସ।
0: ବାପରେ, ପୁରା ଲମ୍ବା ଲିଷ୍ଟ ଆପଣଙ୍କର ଅଛେ ସାଥିମାନଙ୍କର ଆପଣଙ୍କର। ଠିକ ଅଛେ ଆଜ୍ଞା, କଲ୍ କରିଥିବାର ଲାଗି ବହୁତ ବହୁତ ଧନ୍ୟବାଦ, ଆପଣ ଅନୁରୋଧ କରିଥିବାର ଗୀତଟା ଆପଣ ଶୁଣିନନ୍।

0: ହ୍ୟାଲୋ, ହଁ ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଲାରିପାଲିରୁ ସୁରଭି ମ୍ୟାଡ଼ାମ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁଁ। ଆଉ କେନ୍ତା ଅଛନ୍ ଆଜ୍ଞା? ଠିକ୍ ଅଛନ୍? ଆଉ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ସବୁ? କେନ୍ଟା ବେଶୀ ଭଲ ଲାଗୁଛେ? ନାଇଁ ଆଜି ପହିଲା ଲାଗିଛେ ବୋଲୁ ନାଇଁ, ଆଜି ଆପଣ ତାମାନେ ଆମର ପୁରୁଣା ଲିସନର ଆନ୍ କିନ୍ତୁ ନୂଆ କଲର ଆନ୍ ବୋଲୁନ୍।
1: ବହୁତ
0: ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ। ଆଶା କରମୁ ଆଗକେ ବି ଆପଣଙ୍କର କଲ୍ ଲାଗୁ, ଆପଣ ରେଗୁଲାର ବେସିସରେ କଥା ହଉନ୍। ଆଉ ପହିଲା କହିଦଉନ୍ ଆଜି କେନ୍ ଗୀତ ଶୁଣବେ ଆଜ୍ଞା? ଆଜି ଓଡ଼ିଆ କଥା ଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ କାହା ଛବି ନାଇଁ? ଠିକ୍ ଅଛେ, କଥା ଚିତ୍ର ଫ୍ୟାମିଲି ନମ୍ବର ୱାନ୍ର କାହା ଛବି ଗୀତ ଆପଣଙ୍କୁ ଶୁଣେଇ ଦମା। ଆଉ କହୁନ ଆଜ୍ଞା, ଆପଣଙ୍କର ପରିବାର ବିଷୟରେ କିଛି।
1: ଆଜ୍ଞା, ଆମ ପରିବାରରେ ତ ମା ବାପା ଅଛନ୍,
0: ଆଜ୍ଞା
1: ସମସ୍ତେ ଭଲ ଅଛନ୍, ଏବେ ଭଗବାନଙ୍କ ଦୟାରୁ।
0: ଆଜ୍ଞା,

0: ଆପଣଙ୍କର ପାଗ କେନ୍ତା ଅଛି ବରଗଡ଼ରେ?
1: ପାଗ ବୋଲେ ହେନ୍ତା ବାଦଲିଆ ପାଗ ଟିକେ ଅଛେ,
0: ବାଦଲିଆ ପାଗ ଅଛି ନାଇଁ?
1: ବାକି ଟାଇମ ମାନେ ବହୁତ ଖରା ଲାଗୁଛି ଏକ ଦୁଇ ବେଳେ,
0: ଦୁଇପହରିଆ ଟିକେ ଖରା ରହୁଛି ନାଇଁ କେ?
1: ଟିକେ ଟିକେ ଖରା ରହୁଛି, ବାଦଲ ବେଶୀ ଟିକେ ଲାଗୁଛି।
0: ଠିକ ଠିକ ଅଛି ଆଜ୍ଞା, ଆପଣ ଆଜି ଆମକୁ ଫାର୍ଷ୍ଟ ଟାଇମ୍ ଲାଗି କଲ୍ କରି ଆପଣଙ୍କର ସାଙ୍ଗେ କଥା ଲାଗିକରି ଭଲ ଲାଗିଲା। ଆପଣ
1: ଆଜ୍ଞା
0: ପସନ୍ଦ କରିଛନ୍ କଥାଚିତ୍ର ଫ୍ୟାମିଲି ନମ୍ବର ୱାନ୍ର ଗୀତ ଶୁଣିବାର୍ ଲାଗି, ଆପଣଙ୍କର
1: ଆଜ୍ଞା,
0: ମନ ପସନ୍ଦର ଗୀତଟା ଶୁଣିନୁ।
1: ଠିକ ଅଛି, ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା?
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର।
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ବାବୁ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ।
0: ନୀଳାଞ୍ଚଳ ବାବୁ, ଜିଲ୍ଲା ବଲାଙ୍ଗୀରରୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆପଣ ଆମର କାର୍ଯ୍ୟକ୍ରମକେ।
1: ଯାହା ବି ସାର୍, ମୋତେ ଖୁସି ଲାଗିଲା ଯେ ବର୍ତ୍ତମାନ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଯୋଗୀଠାନ କାର୍ଯ୍ୟକ୍ରମ ହାଲୋ ଅନୁର ପ୍ରଚାର କଲା। 2024-25 ମସିହାରେ ଟ୍ରାଏ କରିଥିଲି, କିନ୍ତୁ 2.5 ବର୍ଷ ପରେ କଲଟା ଲାଗିଲା, ସେଥିପାଇଁ ଆଜିକା ବହୁତ ଖୁସି ଲାଗିଲା।
0: ଯାହା ବି ହଉ, ଆଜି ଆପଣଙ୍କର କଲ୍ ଲାଗିଯାଇଛେ, ଆମେ ବି ବହୁତ ଖୁସି ଆମର ସାଙ୍ଗେ ଗୋଟେ ନୂଆ କଲର୍ଟେ ଯୋଡ଼ି ହେଲେ। ଆଉ କହୁନ
1: ଆକାଶବାଣୀ
0: ଆଜ୍ଞା।
1: ସମ୍ବଲପୁର କେନ୍ଦ୍ର କିନ୍ତୁ ମୁଁ ହଉଛି ପୁରୁଣା ଶ୍ରୋତା, କିନ୍ତୁ
0: ଆଜ୍ଞା
1: କଲର୍ ହିସାବରେ ଆଜି ଯାଉଛି ଲାଇଭ୍ ଫଲାଇନ୍ ମାଧ୍ୟମରେ ଯାଉଛି ମୋର ପ୍ରଥମ
0: ଆଜ୍ଞା
1: କଲର୍।
0: ଆଜ୍ଞା, ଆପଣ ପୁରୁଣା ଶ୍ରୋତା କିନ୍ତୁ ନୂଆ କଲର୍ ନାଇଁ? ତ ଆଜି ଆପଣ ଜାଣିଥିବେ, ଆଜି ଆମର ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ, କେନ୍ ଗୀତ ଶୁଣିବେ ଆଜ୍ଞା?
1: ଗୋଟେ ନାଁରେ ନା ଗୋଟେ ଗୀତଟେ ଅଛି, ହିମାନ୍ତ ସାହୁ ଗାଇଛ, ସେ ଗୀତଟି ପ୍ଲେ କରିଦେବେ।
0: ନା ରେ ନା ରେ ନାଇଁ, ଏଇଟା ହଉଛି କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀ।
1: ହଁ, ଗୋଟେ ଏଇଟା
0: ଆଜ୍ଞା
1: ହଉଛି ହିମାନ୍ତ ସାହୁ, ବହୁତ ବି ତାଙ୍କର ପ୍ରିୟ ଗୀତ, ଯୋଉଟା ଆମେ
0: ଆଜ୍ଞା
1: ଆର ପରକୁ ଚାଲୁ କରି ତାଙ୍କର ଭାବ ବିହେବିୟର ଏଇଟା ହଉଛି ପୂର୍ଣ୍ଣ ଗୀତ, ଏଇଟା
0: ଆଜ୍ଞା
1: ବହୁତ ଖୁସି ଲାଗେ, ସେଥିରେ ବି ଗୀତ ପୁରା ଆରାମରେ ବାଜିବ।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କୁ ଏଇ ଗୀତଟା ଶୁଣେଇଦେମା। ଆଉ କହୁନ ଆପଣଙ୍କର ଗାଁର ହାଲଚାଲ, ଆପଣଙ୍କର ପରିବାର ହାଲଚାଲ।
1: ପରିବାରରେ ମା ଅଛନ୍ତି, ବାପା ଅଛନ୍ତି, ଭାଇ ଗୋଟେ, ଭଉଣୀଟା, ଆମେ ସର୍ବମୋଟ 5 ଜଣ ଅଛ।
0: ଆଜ୍ଞା
1: ଆର
0: ଆଜ୍ଞା।
1: ଗାଁରେ ହାଲଚାଲ ବୋଲେ ଗାଁରେ ତ ସବୁ ହାଲଚାଲ ଭଲ ଚାଲିଛି, ଏହା ଟିକେ ତାପମାତ୍ରା କମିଛି, ତାପମାତ୍ରା କମିବା ସହିତ ଯେଉଁମାନେ ଧାନ ଚାଷ କରିବେ ସମସ୍ତେ ଡାକି ଅଛନ୍ତି, କାଁ ବର୍ତ୍ତମାନ କି ଧାନ ଉଡ଼ିବା ଲାଗି ପ୍ରସ୍ତୁତି ଚାଲିଛି, କିଏ ଧାନ କାଁ ବର୍ତ୍ତମାନ କି ଅଛି, ଅନେକ ଲୋକ ଲୋକ କାମ ଧାମ ଚାଲିଛନ୍, ଆଉ ଜଣେ ବର୍ତ୍ତମାନ ଟୁଲ ବେତା କଥା ଟୁଲ ବେତା କରୁଛି, ଜଣେ ଅନେକ ବର୍ତ୍ତମାନ କାମ ଧାମ ଠିକ ଚାଲିଛି, ଯାହା ଚାଲବାର କଥା। ଆର ବିଶେଷ ଖୁସି ଲାଗିଲା ବୋଲେ ଏଇଟା ଆମର ପ୍ରଥମ କଲ, ଜାଣିକିରି ବହୁତ ଖୁସି ଲାଗିଲା।
0: ଠିକ୍ ଅଛି ଆଜ୍ଞା, ଆପଣଙ୍କର ପହିଲା କଲ୍ ଲାଗିଯାଇଛି, ଆପଣ ବହୁତ ଖୁସି ଅଛନ୍, ଆମେ ବି ବହୁତ ଖୁସି, ଆଶା କରମୁ ଆପଣଙ୍କର କଲ୍ ସବୁବେଳେ ଲାଗୁ ଆମର ସାଙ୍ଗେ, ଆପଣ ସବୁବେଳେ କଥା ହୁଅନ୍। ଆପଣଙ୍କର ସାଙ୍ଗେ କଥା ଲାଗିକି ବହୁତ ଭଲ ଲାଗିଲା, ଆପଣ ପସନ୍ଦ କରିଛନ୍ କଥାଚିତ୍ର।
1: ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମୋର ମେସେଜ ଟି ଶୁଣୁଛନ୍ତି ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଏବଂ ଅଲ୍ ଆର୍ ଜେ ଅଲ୍ ଇସ୍ରୋଙ୍କ ସ୍ପେଶାଲିଟିରେ ମୋର ଗୀତ ଡେଡିକେଟ୍।
0: ଠିକ୍ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ,
1: ହ୍ୟାଲୋ,
0: ଆକାଶବାଣୀ ସମ୍ବଲପୁର। ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ନମସ୍କାର, ଆପଣଙ୍କର ପରିଚୟ ଦେବେ। ସାହୁ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକେ। ଆଉ କେନ୍ତା ଅଛନ୍? ଆଜ୍ଞା ଆଜ୍ଞା, ଆଉ ଆଗରୁ କେବେ ଫୋନ୍ କରିଥିଲେ ଆଜ୍ଞା? ଆଚ୍ଛା, ମୋର ସାଙ୍ଗେ ଆଜି ପହିଲା କଥା ଲାଗୁଛନ୍ ନାଇଁ? ଆଚ୍ଛା ଠିକ୍ ଅଛି। ଆଉ ଆଜି ଆପଣ ଜାଣିଥିବେ ଓଡ଼ିଆ କଥାଚିତ୍ର ଅନୁରୋଧ କାର୍ଯ୍ୟକ୍ରମ, ହଁ, ବୋଲେ ଆଜି କେନ୍କି ତ ଶୁଣିବେ? କଥାଚିତ୍ର ବେବିର ଗୀତ ଶୁଣିବେ ନାଇଁ? ଠିକ୍ ଅଛି, ଆପଣଙ୍କୁ ଶୁଣେଇ ଦେମା। ଆଉ କହୁନ ଆଜ୍ଞା, ଆପଣଙ୍କର ଗାଁର ହାଲଚାଲ। ଖରାର ପ୍ରକୋପ ଟିକେ କମିଛେ ସବୁଆଡ଼େ, ବର୍ଷା ଟିକେ ଟିକେ ସବୁଆଡ଼େ ହେଇଛେ। ଠିକ୍ ଅଛି ଆଜ୍ଞା, ସବୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଠିକ୍ ଅଛି, ବହୁତ ବଢ଼ିଆ, ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣ ପସନ୍ଦ କରିଛନ୍ କଥାଚିତ୍ର ବେବିର ଗୀତ ଶୁଣିବାର ଲାଗି, ଆପଣଙ୍କର ସାଥୀମାନଙ୍କର ସାଙ୍ଗେ ମନ ପସନ୍ଦର ଗୀତଟା ଶୁଣିନ।
1: ଧନ୍ୟବାଦ ଆଜ୍ଞା, ରହୁଛି, ନମସ୍କାର।
0: ନମସ୍କାର।

हेलो, जय सीताराम, आकाशवाणी समलपुर। हेलो, अनुरोध कार्यक्रम, आपणकर परिचय देवे। ଆଜ୍ଞା, ଆପଣଙ୍କର ପରିଚୟ ଦେବେ। ଆଜ୍ଞା, ବହୁତ ବହୁତ ସ୍ୱାଗତ ଆପଣଙ୍କୁ। ଆଜି ଆପଣ ଆମର ଲାଷ୍ଟ କଲର୍ ଆନ୍, ପହିଲା କହିଦଉନ୍ କେନ୍ ଗୀତ ଶୁଣିବେ। ଆଜ୍ଞା, ସ୍ମୃତି ଏକ ରୂପାଜହ୍ନ କଥାଚିତ୍ର ଚକା ଭଉଁରୀ ନାଇ ଗାଇଛନ୍ ମହମ୍ମଦ ଅଜିଜ। ଠିକ୍ ଅଛି ଆଜ୍ଞା, ଆପଣଙ୍କୁ ଶୁଣେଇ ଦମା। ଆଉ ମେହେର ଆଜ୍ଞା କହୁନ୍ କାଣା ଖବର ଯେ। ଆଉ ଆଜ୍ଞା, ଆମର କାର୍ଯ୍ୟକ୍ରମ ସବୁ ଆପଣଙ୍କୁ କେନ୍ତା ଲାଗୁଛେ? ହଁ, ଆପଣଙ୍କର ମେସେଜ ମାନେ ବି ତ ସବୁବେଳେ ଆସୁଛେ, ଚିଠି ପତ୍ରରେ ଆସୁଛେ, ବିଭିନ୍ନ ପ୍ରକାର ଅନୁରୋଧ କାର୍ଯ୍ୟକ୍ରମରେ ଆସୁଛେ। ଆଉ କାର୍ଯ୍ୟକ୍ରମ କେନ୍ତା ଲାଗୁଛେ? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଦୁନିଆ ଦୁନିଆ ଦୁନିଆ ଅପଗ୍ରେଡ଼ ହଉଛେ ଆଜ୍ଞା। ଆଜ୍ଞା ଆଜ୍ଞା, ଦୁନିଆ ଅପଗ୍ରେଡ଼ ହଉଛେ, ସେଥିର୍ ହିସାବେ ଆମେ ମାନେ ବି ଅପଗ୍ରେଡ଼ ହଉଛୁ। କିଛି କିଛି ନୂଆ ନୂଆ ଜିନିଷ ଚାଲିଛେ ଆଉ। ଠିକ୍ ଅଛେ ମେହେର ଆଜ୍ଞା, ଆପଣ ପସନ୍ଦ କରିଛନ୍ କଥାଚିତ୍ର ଚକା ଭୁଁରୀର ଗୀତ ଶୁଣବାର୍ ଲାଗି। ଆପଣଙ୍କର ସାଥିମାନଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦର ଗୀତଟା ଆପଣ ଶୁଣିନୁ। କଲ୍ କରିଥିବା ଲାଗି ବହୁତ ବହୁତ ଧନ୍ୟବାଦ। ଜୟ ସୀତାରାମ।

ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ଅଭିଷେକ ମିଶ୍ର, ବୈଷୟିକ ସହାୟତା କୁନାଲ ମହାପାତ୍ର ଓ ସୁଜୟ କୁମାର ପ୍ରାମାଣିକ।

ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ବୈରାଗୀ ବାଗ ଓ ସାଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ।

ନାହିଁ କର୍କଶ ଶବ୍ଦ, ଦୁଇଟି ଚକ, ଗୋଟିଏ ହ୍ୟାଣ୍ଡେଲ, ଏହା ତା'ର ପରିଚୟ। ଶ୍ରୋତାବନ୍ଧୁ, ଆଶା କରୁଛି ଆପଣମାନେ ଜାଣିସାରିଥିବେ ମୁଁ କାହା ସମ୍ପର୍କରେ କହିବାକୁ ଯାଉଛି। ତଥାପି ମୁଁ କହି ରଖୁଛି, ଆଜି ହେଉଛି ବିଶ୍ୱ ସାଇକେଲ ଦିବସ, ଯିଏକି ଆମ ଛୋଟବେଳର ପ୍ରିୟ ସାଥୀ। ତାହେଲେ ଆସନ୍ତୁ ଏହି ସାଇକେଲ ସମ୍ପର୍କରେ ଅଧିକ ଆଲୋଚନା କରିବା। ଶ୍ରୋତାବନ୍ଧୁ, ସାଇକେଲ କେବଳ ଏକ ଯାନ ନୁହେଁ, ଏହା ହେଉଛି ସ୍ୱାଧୀନତାର ପ୍ରଥମ ଅନୁଭବ। ଆମ ମଧ୍ୟରୁ ଅନେକଙ୍କ ପାଇଁ ଜୀବନର ପ୍ରଥମ ଯାତ୍ରା ଆରମ୍ଭ ହୋଇଥାଏ ଏହି ସାଇକେଲରୁ। ଛୋଟବେଳେ ସାଇକେଲ ଚଲାଇବା ସମୟରେ ପଡ଼ିବା, ପୁଣି ଉଠିବା ଓ ସନ୍ତୁଳନ ରକ୍ଷା କରିବା ଏବଂ ଆଗକୁ ବଢ଼ିବା, ଏହାସବୁ କେବଳ ସାଇକେଲ ଚଳାଇବାର ଶିକ୍ଷା ନୁହେଁ, ଏହାସବୁ ଜୀବନର ମଧ୍ୟ ଶିକ୍ଷା, ଯାହା ଆମକୁ ସାଇକେଲରୁ ମିଳିଥାଏ। ଆଜିର ବ୍ୟସ୍ତ ଦୁନିଆରେ ପ୍ରଦୂଷଣ ବଢ଼ୁଛି, ଇନ୍ଧନର ଅଭାବ ଦେଖାଦେଉଛି, ବିଭିନ୍ନ ଜୀବନଶୈଳୀ ଜନିତ ରୋଗ ଦେଖାଦେଉଛି। ଠିକ୍ ଏହି ସମୟରେ ସାଇକେଲ ଏକ ଆଶାର ଆଲୋକ ହୋଇ ଆମ ସାମ୍ନାରେ ଉଭା ହୋଇଛି। ହଁ ଶ୍ରୋତା ବନ୍ଧୁ, ସାଇକେଲ କେବଳ ଆମର ଅତୀତର ସ୍ମୃତି ନୁହେଁ, ଏହା ଆମମାନଙ୍କ ପାଇଁ ବର୍ତ୍ତମାନର ଏକ ଲାଭକାରୀ ଯାନ ମଧ୍ୟ। ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହେ, ହୃଦୟ ଶକ୍ତିଶାଳୀ ହୁଏ, ମାଂସପେଶୀ ସକ୍ରିୟ ରହେ ଏବଂ ମାନସିକ ଚାପ ହ୍ରାସ ପାଏ। ବିଶେଷଜ୍ଞମାନେ କୁହନ୍ତି, ପ୍ରତିଦିନ କିଛି ସମୟ ସାଇକେଲ ଚଳାଇବା ଶରୀର ଓ ମନ ଉଭୟ ପାଇଁ ଉପକାରୀ। ସାଇକେଲ ପରିବେଶର ମଧ୍ୟ ଏକ ପ୍ରକୃତ ବନ୍ଧୁ, ଏହା କୌଣସି କାର୍ବନ ନିର୍ଗମ କରେ ନାହିଁ, ତେଣୁ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏହାର ଭୂମିକା ଅତୁଳନୀୟ। ଶ୍ରୋତା ବନ୍ଧୁ, ଥରେ ଭାବି ଦେଖନ୍ତୁ, ଯଦି ପ୍ରତ୍ୟେକ ଲୋକ ସପ୍ତାହରେ ଗୋଟିଏ ଦିନ ମଧ୍ୟ ସାଇକେଲ ବ୍ୟବହାର କରନ୍ତି, ତେବେ କେତେ ପରିମାଣରେ ଇନ୍ଧନ ସଞ୍ଚୟ ହେବ ଏବଂ କେତେକ ପରିମାଣରେ ବାୟୁ ପ୍ରଦୂଷଣ ମଧ୍ୟ କମିଯିବ। ସେଥିପାଇଁ ଆନ୍ତର୍ଜାତୀୟ ସଂଘ 2018 ଜୁନ୍ 3 ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଥିଲା। ଏହି ଦିନର ଉଦ୍ଦେଶ୍ୟ ହେଉଛି ସାଇକେଲର ଉପଯୋଗିତା ବିଷୟରେ ଲୋକମାନଙ୍କୁ ସଚେତନ କରିବା। ଶ୍ରୋତାବନ୍ଧୁ, ଆଜିର ଯୁବପିଢ଼ି ହେଉଛି ଆସନ୍ତାକାଲିର ଭବିଷ୍ୟତ। ଆମ ଯୁବପିଢ଼ି ହାତରେ ରହିଛି ଏକ ସୁସ୍ଥ, ସବୁଜ ଓ ସ୍ୱଚ୍ଛ ପୃଥିବୀ ଗଢ଼ିବାର ଦାୟିତ୍ୱ। ସାଇକେଲ କେବଳ ଆମର ସ୍ୱାସ୍ଥ୍ୟକୁ ନୁହେଁ, ବରଂ ପରିବେଶକୁ ମଧ୍ୟ ସୁରକ୍ଷା କରେ। ଏହା ସହିତ ସାଇକେଲ ଚଳାଇବାରେ ଯେପରି ସନ୍ତୁଳନ ଦରକାର, ସେହିପରି ଜୀବନରେ ମଧ୍ୟ ସନ୍ତୁଳନ ରଖିବା ଆବଶ୍ୟକ। ସଫଳତା, ବିଫଳତା, ସୁଖ, ଦୁଃଖ, ଆଶା ଓ ନିରାଶା ମଧ୍ୟରେ ସନ୍ତୁଳନ ରକ୍ଷା କରି ଆଗକୁ ବଢ଼ିବା ହିଁ ଜୀବନର ସଫଳତା। ଏହା ସହିତ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାଇକେଲ ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଭରସା ଅଟେ। ଛାତ୍ରଛାତ୍ରୀ, କୃଷକ, ଶ୍ରମିକ ଆଦି ସମସ୍ତଙ୍କ ଜୀବନ ସହ ଜଡ଼ିତ ଏହି ସାଧାରଣ ସାଇକେଲ। ତାହେଲେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ସଂକଳ୍ପ ନେବା, ବିଶ୍ୱ ସାଇକେଲ ଦିବସ ଅବସରରେ ସୁସ୍ଥ ଶରୀର ପାଇଁ, ସବୁଜ ପରିବେଶ ପାଇଁ ଏବଂ ନିରାପଦ ଭବିଷ୍ୟତ ପାଇଁ ସାଇକେଲକୁ ଆପଣେଇବା। ଶ୍ରୋତାବନ୍ଧୁ, ଏହା ଥିଲା ବିଶ୍ୱ ସାଇକେଲ ଦିବସ ସମ୍ପର୍କିତ ଏକ ଆଲୋଚନା, ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ତାହେଲେ ଆସନ୍ତୁ ଆପଣଙ୍କର ମନୋରଞ୍ଜନ ପାଇଁ ଗୀତଟିଏ ଶୁଣିବା। କଥାଚିତ୍ର ୟେସ୍ ବସ୍, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଓ ଅଭିଜିତ, ସଙ୍ଗୀତ ଯତୀନ ଲଲିତ, ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର।

0: ବୋଲେ ସେ ଗୋଟେ ଡ୍ୟାମ୍ ଅଛେ, ଡ୍ୟାମ୍ ତୁମେ ଛୁଟିଆ ନିକଟ ଟାଇପ୍ର ଅଛେ, ସେନ୍କେ ଯାଇଥିଲୁ। ରିଟର୍ନ ହେଲା ବେଲେ ପଡ଼ିଥିଲି ମୁଇଁ ଘରେ, ପଥର ବି ମୋର ଥୁତନାରେ ବାଜିଥିଲା, ପୁରା ଇଟା ରଗଡ଼ି ହେଇଯାଇଥିଲା ପୁରା।
1: ଯୋଉ ରଗଡ଼ି ହେଲା, ତାପରେ ଘରେ ରଗଡ଼ା ଖାଇଲେ ନା ନାଇଁ ଆପଣ?
0: ହଁ, ଘରେ ତ ସେଟା ମାମୁଁ ଘରେ ଯାଇଥିଲି, ହେଲେ
1: ହଁ
0: ମାମୁଁ ମାନେ ଟିକେ ଗାଲି ଦେଲେ।
1: ହଁ, କହିଲେ ବାପାକୁ କ'ଣ କହିବି, ଏମିତି ତ କହିଥିବେ।
0: ହଁ,
1: ତେବେ ମହେନ୍ଦ୍ର, ତାପରେ ଆପଣଙ୍କର ଗୋଟେ ଇଚ୍ଛା ହେଇଥିବ ଯେ ମୁଁ ନେପାଳ ଭୁଟାନ ଯିବି, ସେଇ ବିଷୟରେ ଆପଣ ଆମକୁ କୁହନ୍ତୁ, କାହିଁକି ଏମିତି ଇଚ୍ଛା ହେଲା ଆପଣଙ୍କର?
0: ନେପାଳ ଭୁଟାନ ବେଲେ ଆମେ କଲେଜ ଟାଇମ୍ରେ, ମୋର ପ୍ଲସ୍ ଟୁ ପଢ଼ୁଥିଲା ଟାଇମ୍ରେ ସାଙ୍ଗ ଥିଲା, ତାର ସାଙ୍ଗେ ଆମେ ବହୁତ ସାଇକେଲିଂ କରୁ, ଯେନ୍ତାକି ହେଲା ଆମର ହୀରାକୁଦ ବୁଲା, ଆମର ସନ୍ଡେ ଟାଇମ୍ ଯେତେବେଳେ ହଉଥିଲା ଟାଇମ୍ ମିଳୁଥିଲା ଇଭିନିଂରେ ଆମେ ସାଇକେଲିଂ ଏନ୍ତା କରୁଥିଲୁ। ତ ସେ ଟାଇମ୍ରୁ ସାଇକେଲିଂ ହବିଟା ରହିଗଲା। ଆଉ ମେନଲି ମୁଇଁ 2023 ୱେଷ୍ଟର୍ଣ୍ଣ ଓଡ଼ିଶା ସାଇକେଲିଂ ଟ୍ରିପ୍ ବି କରିଥିଲି, ଯେମିତିକି 10ଟା ଡିଷ୍ଟ୍ରିକ୍ଟ ଥିଲା ଆମର, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସିଆଡ଼ୁ ରାଉରକେଲା ହେଇକିରି ଦେବଗଡ଼ ଏଣ୍ଟ୍ରି କରିଥିଲି। ସେଇ ଟାଇମ୍ରେ ସେଇ 10ଟା ଡିଷ୍ଟ୍ରିକ୍ଟ ମୁଇଁ କମ୍ପ୍ଲିଟ୍ କରିଥିଲି 2023ରେ।
1: ଯେଉଁ 2023ରେ କଲେ, ତାର ଅନୁଭୂତି ଆପଣ କୁହନ୍ତୁ, ଯେ ଆପଣଙ୍କୁ ସେ ସମୟରେ କେମିତି ଲାଗିଲା? ଆପଣ ଏକା ଯାଇଥିଲେ ସେଥିରେ?
0: ହଁ, ସେଇଟା ସୋଲୋ ଟ୍ରାଭେଲିଂ ଥିଲା, ଭଲ ଥିଲା ଅନୁଭୂତି। ଆମେ ଯେତେ ବି ବାଟେ ଭେଟ ପଡ଼ନ୍ ମୋର ସାଙ୍ଗେ, ବହୁତ ଭଲ ଥିଲା ତାଙ୍କର କି କେନ୍ତା ବଢ଼ିଆ ସାଇକେଲିଂ, କେନ୍ତା କାଣା ସାଇକେଲିଂ କରୁଛ, ଆଉ କାଣା ମିଶନ କାଣା ଅଛେ, ଭିଜନ କାଣା ଅଛେ, ସବୁ ଡିଟେଲ୍ସ ତାଙ୍କୁ ମାନେ ସ୍କୁଲ ଷ୍ଟୁଡେଣ୍ଟ ହେଲା, କଲେଜ ଷ୍ଟୁଡେଣ୍ଟ ହେଲା, ସମସ୍ତଙ୍କୁ ସେଇଟା ବୁଝାଉଥିଲେ ସେ ଜାଗାରେ। ଆଉ
1: ଆପଣଙ୍କର ମିଶନ ଆଉ ଭିଜନ କ'ଣ କ'ଣ ଥିଲା?
0: ମିଶନ ଭିଜନ ଥିଲା ସେଇଟା ଆମର ସୁନ୍ଦର ପଶ୍ଚିମ ଓଡ଼ିଶା, ସବୁଜ ପଶ୍ଚିମ ଓଡ଼ିଶା, ସେ ବାର୍ତ୍ତା ନେଇକିରି ସେଟା ଆମେ 10 ଦିନରେ ବାହାରିଥିଲି। ମୁଇଁ ଗୋଟେ ସୋସିଆଲ ଅର୍ଗାନାଇଜେସନ ଆମର ସ୍ୱେଚ୍ଛାସେବୀ ସଂଗଠନ ଯେନ୍ଟାକି ହେଲା ପ୍ରୟାସ ପରିବାର, ସେଆଡ଼ୁ ମୁଇଁ ଗୋଟେ ମେମ୍ବର ଅଛେ, ସେ ଥ୍ରୁରୁ ମୁଇଁ ବାହାରିଥିଲି ଆମର ସେ ବାର୍ତ୍ତା ନେଇକରି।
1: ତାପରେ ଆପଣଙ୍କର କେମିତି ଇଚ୍ଛା ହେଲା ଯେ ଆପଣ ବିଦେଶ ଯିବେ?
0: ବିଦେଶ ଯିବାର ଇଚ୍ଛା ଗୋଟେ ବାହାରକେ ଗଲେ ଟିକେ ଠିକ ଲାଗବା ବୋଲେ ହେନ୍ତା ଗୋଟେ ଚିନ୍ତାଧାରା ଆସିଲା ସେ ଟାଇମ୍ରେ। ଆଉ
1: ଆଉ କେତେ ଟଙ୍କା ଆପଣ ସଞ୍ଚୟ କରିଥିଲେ ସେଥିପାଇଁ ଯିବା ପାଇଁ?
0: ସଞ୍ଚୟ ତ ହେଇଥିଲା ହେନ୍ତା ଠିକ୍ ଠାକ୍, ସେଟା ତ ମୋର ଏବେ ମନେ ନାଇଁ ନ, ବାକି ଯେତ୍କି ସବୁ ଠିକ୍ ଠାକ୍ ହେଇଗଲା।
1: ଆପଣଙ୍କର ଆମେ ଇନଷ୍ଟାଗ୍ରାମ ରିଲ୍ସ ଦେଖିଛୁ, ପୋଷ୍ଟ ଗୁଡ଼ା ଦେଖିଛୁ, ଆପଣ ହେଲମେଟ ପିନ୍ଧନ୍ତି, ବଢ଼ିଆ ଚଷମା ପିନ୍ଧନ୍ତି, ସାଇକେଲିଂ ଡ୍ରେସ୍ ପିନ୍ଧନ୍ତି, ଆଉ ଗ୍ଲୋଭ୍ସ ପିନ୍ଧନ୍ତି, ଏଇ ଯେଉଁ ଷ୍ଟାଇଲିଶ ସାଇକେଲିଷ୍ଟ ଆପଣଙ୍କୁ ଦେଖିଲେ, କେମିତି ଆପଣଙ୍କ ମନକୁ ଆସିଲା ଏସବୁ ଜିନିଷ କିଣିବାକୁ? ତାପରେ ସାଇକେଲିଂର ଯେମିତି ହେଲମେଟ ଗୋଟେ ସୁରକ୍ଷାର ବାର୍ତ୍ତା, ଏଇଟା ଏଇଟା ପ୍ରାୟତଃ ଅଧିକାଂଶ ଲୋକ ସାଇକେଲ ଚଲେଇଲା ବେଳେ ହେଲମେଟ ପିନ୍ଧନ୍ତିନି, ଆପଣ କେମିତି ଏସବୁ ଜିନିଷ ପ୍ରତି ଆକୃଷ୍ଟ ହେଲେ?
0: ସାଇକେଲିଂ ଟାଇମ୍ରେ ସାଇକେଲ ଟିକେ ସ୍ପିଡ୍ ରହିସି, ସେଥିର୍ଲାଗି ନିଜର ସେଫ୍ଟି ଲାଗେ ବୋଲି ସେଟା ଟିକେ ୟୁଜ୍ କରବାର ହେସି, ଯେନ୍ତାକି ଗ୍ଲୋଭ୍ସ ହେଲା, ଆମର କେନ୍ସି ଜାଗାରେ ସାଇକେଲ ସ୍ଲିପ୍ ହେଲା ପଡ଼ିଗଲି ବେଲେ ମୁଇଁ ତ ହାତ ତ ପହିଲା ଥାପି ବେଲେ ସେଟା ଜରୁରୀ ଆଏ ଗ୍ଲୋଭ୍ସଟା, ହେଲମେଟ ବି ବହୁତ ଜରୁରୀ ଆଏ, ଚଷମା ବି। ଆଉ ଥରେ ପଡ଼ିଥିଲି ବି ମୁଇଁ ଶିଶୁ ମନ୍ଦିର ପାଖେ, ଆମର ଧନୁପାଲି ଶିଶୁ ମନ୍ଦିର ପାଖେ ପଡ଼ିଥିଲି ବେଲେ ସେ ଟାଇମ୍ରେ ମୋତେ ହେଲମେଟ ବହୁତ ସେଫ୍ କରିଥିଲା, ଆଉ ମୋର ଚଷମା ବି ସେଫ୍ କରିଥିଲା, କାହିଁକି ଚଷମା ସ୍କ୍ରାଚ୍ ହେଇଥିଲା, ହେଲମେଟ ବି ପୁରା ସ୍କ୍ରାଚ୍ ହେଇଗଲା, ମୁଇଁ ପଡ଼ିଥିଲି ଆଉ ହାତ ଥାପିଥିଲି। ସେ ଟାଇମ୍ରେ ବି ମୋର ତାମାନେ ଆଖି ପତାରେ ଷ୍ଟିଚ୍ ପଡ଼ିଲା, ପୁରା 2ଟା ଷ୍ଟିଚ୍ ପଡ଼ିଲା ଆଉ ମୋର ଗାଲେ ବି।
1: ତେବେ ଏତେ ସବୁ ଆପଣଙ୍କ ଦୁର୍ଘଟଣା ଘଟୁଛି, ତଥାପି ଆପଣ ସାଇକେଲ ଛାଡ଼ୁନାହାନ୍ତି,
0: ନାଇଁ ନାଇଁ ନାଇଁ
1: କାହିଁକି?
0: କାହିଁଥିର୍ ଲାଗି ବୋଲେ ଆମେ କେନ୍ସି ବି କାମ କର୍ମା, କିଛି ନା କିଛି ଦୁର୍ଘଟଣା ହେବା, କେନ୍ସି ବି ରାସ୍ତାରେ ଯାଉଛୁଁ, କିଛି ପ୍ରୋବ୍ଲେମ୍ ହେବା, ସେଇ ଛୋଟିଆ ଛୋଟିଆ ଜିନିଷ ଲାଗି ଆମେ ସବୁ ଛାଡ଼ିଦେମା ବୋଲେ ସେଟା ଠିକ୍ ନାଇଁ ହୁଏ। କାହିଁଥିର୍ ଲାଗି ଆମେ ଗୋଟେ ଭଲ କାମ କରିଯିବାର୍ ଲାଗି ପଡ଼ିଲେ ଯେନ୍ତା କରି ହେଲେ କିଛି ନା ତାମାନେ ଅସୁବିଧାର ସମ୍ମୁଖୀନ ହେବାର୍ ଲାଗି ପଡ଼୍ସି କିଛି ଛୋଟ ମୋଟ।
1: ତେବେ ଆପଣ ଯେଉଁ କହିଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି କିଛି ସାଇକେଲ ଚଲେଇଲା ପରେ, ସାଇକେଲ ଚଲେଇଲେ ଆପଣ କି ଖୁସି ମିଳେ?
0: ସାଇକେଲ ଚଲେଇଲେ ମୋତେ ଏଇଟା ଖୁସି ମିଳିଛି କି ସକାଳ ପାଇଲେ ଗୋଟେ ମୁଇଁ ନୂଆ ଜାଗା ଦେଖ୍ସି, ଯେନ୍ତାକି ହେଲା ଆମର ଭାଇବ୍ସ ଗୋଟେ ଅଲଗା ଆସି, ଯେନ୍ ଫରେଷ୍ଟ ଏରିଆ ଗଲି, ନୂଆ ଲୋକର ସାଙ୍ଗେ ମିଶିକରି କଥା ଦୁଇ ପଦ ଲାଗିଲେ ଗୋଟେ ସକାଳେ ଗୋଟେ ଅଲଗା ମଜା ଆସି ସେଟା, ନହେଲେ ଆମେ ତ ନିଜର ସମସ୍ତେ ନିଜ ନିଜର କାମ ଧନ୍ଦାରେ ସମସ୍ତେ ବିଜି ରହିଯାଉଛନ୍ ଡେଲି ଲାଇଫରେ, କିଏ ଆଉ କେନ ଟାଇମ୍ ଦେଇପାରୁଛେ, ତ ବହୁତ ବଢ଼ିଆ ଲାଗ୍ସି ସେଟା ସକାଳୁ ସାଇକେଲିଂଟା।
1: ତେବେ ନେପାଳ ଯିବା ପୂର୍ବରୁ ମଧ୍ୟ ଆପଣ କିଛି ସକାଳୁ ସକାଳୁ ପ୍ରାକ୍ଟିସ୍ କରୁଥିବେ?
0: ହଁ ହଁ ହଁ, ମୋର ଡେଲି ସାଇକେଲିଂ ଆସି, 5ରୁ ମୁଇଁ 8 ସାଢ଼େ 8 ତକ ସାଇକେଲିଂ କରୁଛି, ଯେନ୍ତାକି କେନ୍ଦିନ 40 କିଲୋମିଟର ହେଲା, କେନ୍ଦିନ 50, କେନ୍ଦିନ 30, ଯେନ୍ଦିନ ଟାଇମିଂ ଦେଖିକରି ଟାଇମିଂ ହିସାବରେ।
1: ହଁ, ତେବେ ଆପଣ ଯେଉଁ ଏତେ ଚଲାନ୍ତି, ତାପରେ ନେପାଳ ଯିବା ପାଇଁ ଆପଣଙ୍କୁ ଆଉ କ'ଣ କ'ଣ ଜିନିଷ ଆବଶ୍ୟକତା ଥିଲା? ପାସପୋର୍ଟ, ଭିଜା ଏଗୁଡ଼ା କିଛି ଦରକାର ଥିଲା କି?
0: ନେପାଳ ତ ପାସପୋର୍ଟ ଆଉ ଭିଜା ଫ୍ରି ହେ, ସେଥିରେ କିଛି ଇଏ ନାଇଁ ଲାଗେ। ଆଉ
1: ଆଜ୍ଞା,
0: ମୁଇଁ ଯେତେବେଳେ ବି ଏଣ୍ଟ୍ରି କଲି ସେ ଟାଇମ୍ରେ ହେନ୍ତା କିଛି ମୋତେ କେହି ଚେକ୍ ବି ନାଇଁ କରି, ଖାଲି ଜଷ୍ଟ ମୋର ସାମ୍ନାରେ ଗୋଟେ ବୋର୍ଡ ଲଗାହେଇଥିଲା ମହେନ୍ଦ୍ର ବଗର୍ତ୍ତୀ,
1: ଆଜ୍ଞା,
0: ଆଉ ମୋର ଯେନ୍ ସବୁ ମିଶନ ଭିଜନ ସବୁ ଗୁଡ଼ାକ ସେଟା ଲେଖି ଦେଇଥିଲି,
1: ଆଜ୍ଞା।
0: ଆଉ ହେନ୍ତା କିଛି ମୋତେ କେହି ଅଟକେଇ ବି ନାହିଁ।
1: ଏତେ ଦିନ ଗଲେ ଆପଣ ପାଖାପାଖି କେତେ, 15 ଦିନ ଗଲେ?
0: 15 ଦିନ ନାଇଁ, ମୋର 31 ଦିନ ରହିଛି, 2950 କିଲୋମିଟର ଟୋଟାଲ ରହିଲା।
1: 31 ଦିନରେ 2950 କିଲୋମିଟର, ଆମେ ଶୁଣିଲା ମାନେ ଆମକୁ ବେହୋସ ଲାଗୁଛି। ଆପଣ କେମିତି ଦିନକୁ କେତେ କିଲୋମିଟର ଚଲାଉଥିଲେ?
0: ଦିନକୁ ମୋର ଥିଲା ଆଜ୍ଞା ଏନ୍ତା 110 120 ମିନିମମ୍ 70 ସେନ୍ତା।
1: ମାନେ ଗଲା ବେଳେ ବର୍ଷ

0: ବର୍ଷା ଖରା ଶୀତ ଏମିତି କ'ଣ କ'ଣ କିଛି ଆପଣ ଅନୁଭବ କଲେ?
1: ଗଲା ବେଲେ ହେନ୍ତା କିଛି ବର୍ଷା ତ ନାଇଁ ହି, ଖରା ଯେନ୍ ଆମର ଇନୁ ଯେନ୍ତା କି ବିହାର, ତାପରେ ଯେତେବେଳେ ନେପାଳରେ ଏଣ୍ଟ୍ରି ହେଲା ପରେ କାଣା ହେସି, ସେ ସାଇଡ୍ ଟିକେ ୱେଦର ଟିକେ ବଢ଼ିଆ ରହିସି, କେତେ ହିଲ୍ସ ଏରିଆ ଯେହେତୁ ହେଇଯାଉଛେ ବେଲେ ସେନୁ ୱେଦର ଟିକେ ବଢ଼ିଆ ରହିସି। ମିନିମମ୍ ଟେମ୍ପରେଚର ହେନ୍ତା 20-22 ହେନ୍ତା ରହୁଥିଲା ସେତେବେଳେ।
0: ଯେତେବେଳେ ଆପଣ ଗଲେ ମାନେ ନେପାଳ ଏବଂ ଭୁଟାନ ଦୁଇଟା ଜାଗା ଗଲେ, ବିଦେଶ ଗଲେ, ଆମ ଭାରତଠୁ ସେମାନେ କିଭଳି ଭାବରେ ଅଲଗା, ସେମାନଙ୍କ ଲୋକ କିଭଳି ଭାବରେ ଅଲଗା ଆପଣ ଜାଣିବାରେ?
1: ସେମାନଙ୍କର ସବୁ କିଛି ଅଲଗା ରହୁଛେ, କଲଚର ବହୁତ ହି ଅଲଗା ରହୁଛେ, ଯେନ୍ କଲଚର ତାଙ୍କର ଫୁଡ୍ ବି ଟିକେ ଅଲଗା ରହୁଛେ, ଅଲଗା ଲାଗିଲା। ଯେନ୍ତାକି ସବ୍ଜି ମୋତେ ଗୋଟେ ଦେଇଥିଲେ ଡିନରରେ, ସେଟା ଗୋଟେ କଞ୍ଚା କଞ୍ଚା ଟାଇପ୍ର ଲାଗୁଥାଏ ଆଉ ଟିକେ ଭଲ ଲାଗୁଥାଏ। ତାଙ୍କର ସମସ୍ତଙ୍କ ଡିଫରେଣ୍ଟ ଅଛେ, ଡିଫରେଣ୍ଟ ସମସ୍ତଙ୍କ ଡିଫରେଣ୍ଟ ରହୁଛେ, ବାକି ଠିକ୍ ଅଛେ, ଠିକ୍ ଲାଗ୍ଲା, ଲୋକ ବି ଠିକ୍ ଲାଗ୍ଲା। ଯେନ୍ତାକି ମୁଇଁ ତାଙ୍କର ନେପାଲିଜ ରୁପିସ୍ ଥିଲା 200 ଟଙ୍କା, ମୋର ପାଖେ 200 ଟଙ୍କା ମୁଇଁ ଧରିକରି ନାଇଁ ଯାଇଥାଏ, ମୋର କ୍ୟାମ୍ପିଂ ଟେଣ୍ଟରେ ମୁଇଁ ମୋର ପଇସାଟା ରଖିଦେଇଥିଲି, ମୁଇଁ 200 ଟଙ୍କା ଧରି 180 ଟଙ୍କା ଧରିକରି ଯାଇଥିଲି। ତ ସେ ଜାଗାରେ ମୁଇଁ ପହିଲାରୁ ପଚାରି ଦେସି, ତାପରେ ଖାଇମି କହିଲି, ବୋଲେ ସେମାନେ କହିଲେ 200 ଟଙ୍କା କହିଲେ, ବୋଲେ ମୋର ପାଖେ ତ 180 ଅଛେ, ବୋଲେ ଠିକ୍ ଅଛେ ଚଲିଯିବା କହିଲେ ସେମାନେ। ମୋତେ ବହୁତ ହି ଖୁସି ଲାଗ୍ଲା, ତାମାନେ ମୁଇଁଟା ମୋର ପାଖେ ଆଖେ ବୁଲୁଛେ ଲେଖେନ୍ ଲାଗ୍ଲା ମୋତେ।
0: ମାନେ ନିଜ ଏରିଆରେ ଆମ ପାଖ କାଠୁ ତାଙ୍କୁ 20 ଟଙ୍କା ପରେ ଦେଲେ ନା ନାଇଁ, ସେ କହିଲେ ନା ଚଳିବ?
1: ନାଇଁ ନାଇଁ ନାଇଁ, ତାଙ୍କୁ ଆଉ ଦେଇ ନାଇଁ,
0: ଆଜ୍ଞା,
1: ସେମାନେ ଏଥିରେ ଚଳିଯିବା କହିଲେ। ଆଉ ଏତେ ସପୋର୍ଟିଭ ଲୋକ ଯଦି ମିଲି ଯାଉଛନ୍ ବାହାର ଏରିଆରେ, ବେଲେ ଯେନ୍ତା କରି ଓବିୟସଲି ନିଜର ହିଁ ଲାଗ୍ବା।
0: ଆପଣ 31 ଦିନ ବୁଲିଲେ, ବହୁତ ଲୋକଙ୍କୁ ଦେଖିଥିବେ, ଆପଣଙ୍କର କିଏ ସାଙ୍ଗ ହେଇଛନ୍ତି ସେ ଟ୍ରିପ୍ର ସାଙ୍ଗ ଯାହା ସହିତ ଆପଣ ଏବେ କଣ୍ଟାକ୍ଟରେ ଥିବେ?
1: ନେପାଳର ଜଣେ ଭାଇ ଥିଲେ ଜଗଦୀଶ ଭାଇ ବୋଲିକରି, ଆମର କାଠମାଣ୍ଡୁର,
0: ଆଜ୍ଞା,
1: ସେ ଭାଇ ଏବେ ବି କଣ୍ଟାକ୍ଟରେ ଅଛନ୍। ଆଉ ଗୋଟେ ଭାଇ ଆମର ଯିଏକି ହେଲେ ଉତ୍ତରପ୍ରଦେଶର ସୁରଜ ସୋନି ବୋଲିକରି, ସେମାନେ ଅଲ୍ ଇଣ୍ଡିଆ ଟ୍ରାଭେଲିଂ କରୁଥିଲେ, ସେ ଭାଇ ବି ଅଛନ୍ ଏବେ ମୋର ସାଙ୍ଗେ କଣ୍ଟାକ୍ଟରେ ଅଛନ୍, କଲ୍ କରସନ୍ ମଝି ମଝିରେ କଥା ହେସୁଁ ଆମେ।
0: ଆପଣ ଯୋଉ ଚଲାନ୍ତି, ଆପଣ ନିଜ ସହିତ ନିଜ ଟେଣ୍ଟ ବି ନିଅନ୍ତି ନା ଅନ୍ୟ କୋଉ ଜାଗାରେ, ମନ୍ଦିର ବା ଏମିତି ଜାଗାରେ ବି ଶୁଅନ୍ତି?
1: ହଁ ହଁ ହଁ, କ୍ୟାମ୍ପିଂ ଟେଣ୍ଟ ନେସି, ଯେନ୍ତାକି ମୁଇଁ ନେପାଳରେ ବି ରହିଥିଲି, ଯେନ୍ ଆମର ହେଟୁଡ଼ା ସିଟି ପାର ହେଲା ପରେ ମୁଇଁ ରହିଥିଲି ଗୋଟେ ଏ ଜାଗାରେ ହିଲ୍ସ ଏରିଆରେ ଏକଲା କ୍ୟାମ୍ପିଂ ଟେଣ୍ଟ ଲଗେଇକରି।
0: ଡର ଲାଗେନି କି ଚୋରି କରିଦବ କ'ଣ?
1: ଡର ଲାଗେ ସେମିତି, ଚୋରି ସିନା କରିଦେବେ, ଏଇ ଜିନିଷ ଚୋରି କରିଦେବେ, ବାକି ଆମର ଭାଗ୍ୟ ଆଉ ଥୋଡ଼େ ନା ଚୋରେଇ ପାରିବେ ସେମାନେ।
0: ତଥାପି ସେମିତି କିଛି ଆପଣ ଫେସ୍ କରିଛନ୍ତି ନା ନାଇଁ?
1: ନାଇଁ, ସେମିତି କିଛି ପ୍ରୋବ୍ଲେମ ନାହିଁ, ଖାଲି ମୋର 2 ଥର ପ୍ରୋବ୍ଲେମ ହେଇଥିଲା, ମୋର ସାଇକେଲ ଥରେ ପେଚିଂ ହେଇଥିଲା ଆଉ ମୋର ସେ ଫିର୍ ବିଲ୍ଟା ସେଟା ଛିଡ଼ିଥିଲା।
0: ସେ ସବୁ ମଧ୍ୟ ଆପଣ ରିପେୟାର କରି ପୁଣି ଆପଣ ଲକ୍ଷ୍ୟ ପଥରେ ଆଗେଇ ଗଲେ।
1: ହଁ ହଁ,
0: ତେବେ ଏଥିପାଇଁ ଆପଣଙ୍କୁ କିଛି ଆର୍ଥିକ ସହଯୋଗ କେଉଁ ଜାଗାରୁ ମିଳିଥିଲା କି?
1: ନାଇଁ, ଆର୍ଥିକ ସହଯୋଗ କିଛି ନାଇଁ ମିଳି ମୋର ଭୁଟାନ ଟ୍ରିପ୍ରେ, ଯେନ୍ତାକି ରାସ୍ତାରେ ମୁଇଁ ଯାଉଥିଲି, ଏନ୍ତା କଣ୍ଟ୍ରିବ୍ୟୁସନ୍ ଲାଗି 2 ଜଣ କହିଲେ, ମୁଇଁ ତ କଣ୍ଟ୍ରିବ୍ୟୁସନ୍ କାହାନୁ ନେଇ ନାହିଁ, 2 ଜଣ କହିଲେ ମୋତେ ସେମାନେ, ତ ହମ ହମାରେ ତରଫ ସେ କୁଛ କଣ୍ଟ୍ରିବ୍ୟୁସନ୍ କରନା ଚାହତେ ହେଁ, ତ ମୁଇଁ ମନା କରୁଥିଲି, ସେମାନେ ଫୋର୍ସଫୁଲି ଜଣେ 500 ଦେଲେ ଆଉ ଜଣେ 201 ଟଙ୍କା ଦେଇଥିଲେ, ଟୋଟାଲ 701 ଟଙ୍କା ଦେଇଥିଲେ। ସେ 701 ଟଙ୍କାକେ ମୁଇଁ ମୋର ଟ୍ରିପ୍ରେ ଖର୍ଚ୍ଚ ନାଇଁ କରି ସେଟା ମୁଇଁ ରଖିଥିଲି। ଆଉ ମୁଁ ଆକ୍ଚୁଆଲି 2ଟା ସୋସିଆଲ ଅର୍ଗାନାଇଜେସନ୍ରେ ଅଛେ, ସ୍ୱେଚ୍ଛାସେବୀ ସଂଗଠନରେ ଅଛେ, ତ ସେଥିରେ ମୁଇଁ ସେଟା ଇନଭେଷ୍ଟ କରିଥିଲି, 701 ଟଙ୍କା ଦେଇଥିଲି। ଆମର ଡ୍ରାଇଭ୍ ହେସି ୱିକ୍ଲି, ଯେନ୍ତାକି ଫୁଡ୍ ଡ୍ରାଇଭ୍ ହେଲା ଆଉ ଏଜୁକେସନାଲ ଡ୍ରାଇଭ୍ ହେଲା, ସେଥିରେ ମୁଇଁ ଇନଭେଷ୍ଟ କରିଦେଇଥିଲି, ମୋର ଆଡ଼ୁ ମୁଇଁ ଲଗେଇ ଦେଇଥିଲି ସେଟା।
0: ତେବେ ଆପଣ ମଧ୍ୟ ସୋସିଆଲ ମିଡ଼ିଆରେ ବ୍ଲଗିଂ କରନ୍ତି, ସେ ବ୍ଲଗିଂ ଦେଖିକି ଲୋକମାନେ ଉତ୍ସାହିତ ହୁଅନ୍ତି, ଆପଣଙ୍କ ସହିତ କଥା ହୁଅନ୍ତି?
1: ହଁ ହଁ ହଁ, ୟା ଏବେ ମର୍ଣ୍ଣିଂରେ ମୁଇଁ ଯେନ୍ତାକି ସାଇକେଲିଂ ବାହାରିଲେ ସବୁ ଜାଗାରେ ଏଇଟା ଆସି ଡେଲି ଯେତେ ବି ବାହାରେ ମଠାପାଲି ଛକରୁ ଯେନ୍ ଷ୍ଟାର୍ଟ କରିଦଉଛେ ମୁଇଁ,
0: ଲୋକ ଡାକୁଛନ୍ତି ଆମ ଗାଁକୁ ଆସ,
1: ହଁ ହଁ ଡାକସନ୍, ଆଜି ଆମର ଆଡ଼େ ଆସ ବୋଲିକରି କହେସନ୍।
0: ତେବେ ଆପଣ ଯୋଉ ଏମାନଙ୍କ ସହିତ ଯାଆନ୍ତି, ଆପଣ ନିଜ ଭଏସ୍ରେ ମଧ୍ୟ ବ୍ଲଗିଂ କରନ୍ତି, ଆମକୁ ଟିକେ ସେଇ ରସରସିଆ କଥା କୁହନ୍ତୁ, ଯାହାଫଳରେ ଆମେ ବି ଖୁସି ହବୁ, ଆମର ଯେତେ ସବୁ ଶ୍ରୋତା ଅଛନ୍ତି ସେମାନେ ମଧ୍ୟ ଖୁସି ହେବେ।
1: ମୁଇଁ ମହେନ୍ଦ୍ର ମୁନାତି ଧରିକିରି ଟଙ୍କା 15, ମୋର ବୟସ ହଉଛେ 17, ନୁହେଁ ହୁଏ ମୁଇଁ ବିହାର ପତ୍ର, ମୁଇଁ ପଢୁଛେ +2 ସେକେଣ୍ଡ ଇୟର, ବୁଲିଦେମି ପୁରା ସମ୍ବଲପୁର।
0: ଆଉ ଆପଣ ଆକାଶବାଣୀକୁ ଆସିଛନ୍ତି, ଆକାଶବାଣୀ ପାଇଁ ପଦେ କୁହନ୍ତୁ।
1: ଆକାଶବାଣୀକି ଆସିକରି ତ ମୁଇଁ ମୋତେ ବହୁତ ହି ଖୁସି ଲାଗୁଛେ, ଆଉ ସମସ୍ତଙ୍କୁ ତ ଯେତିକି ବି ଧନ୍ୟବାଦ ଜଣାମି। ଏଣ୍ଟର ଟିମ୍ ପିଇ ଦେଲି ଚାହା ପାନି, ନାଇଁ ଲଗେ ହେଲମେଟ ଆର ଚଷମା, ନାଇଁ ପାରିଲେ ମୋତେ ଚିନି, ଏଛେନ୍ ପଲେଲି ଆକାଶବାଣୀ।
0: ତେବେ ଏଇ ହସଟା ଆପଣଙ୍କର ସ୍ପେଶିଆଲ ହସ, ଏଇଟା ଆରମ୍ଭ କେମିତି ହେଲା?
1: ହସଟା ଆଜ୍ଞା, ସେଟା ହେନ୍ତା ଚାଲୁଥିଲା ନର୍ମାଲି, ଗୋଟେ ମୋର ମାଇଣ୍ଡରେ ହେନ୍ତା ପଲେଇ ଆସିଲା, ବସିଥିଲି ଜଷ୍ଟ, ବେଲେ ନର୍ମାଲି ମାଇଣ୍ଡରେ ପଲେଇ ଆସିଲା, ଆଉ ସେଟା ହେଁ ହେଁ ଗୋଟେ ଡାଇଲଗ୍ ଏଣ୍ଡ ହେଇ ସାରିଲା ପରେ, ଯେନ୍ତାକି 4 ଲାଇନ୍ କହିଲି 3 ଲାଇନ୍ କହିଲି ଯେମିତିରେ, ସେଟା ଗୋଟେ ହେଁ ହେଁ ଆଡ୍ କରିଦେଲି, ବେଲେ ସେଇ ଜିନିଷକେ ତାମାନେ ପସନ୍ଦ କଲି, ବେଲେ ସେଇ ଜିନିଷ ହିଁ କଣ୍ଟିନ୍ୟୁ କଲି।
0: ତେଣୁ ମାନେ ଆପଣଙ୍କର ମଧ୍ୟ ଡ୍ରାମା ବ୍ୟାକଗ୍ରାଉଣ୍ଡ ଅଛି, ପାଠ ପଢାପଢି ମଧ୍ୟ ସେଥିରେ କରିଛନ୍ତି?
1: ହଁ ହଁ, ଡ୍ରାମାରେ ମୁଇଁ ଆମର ସମ୍ବଲପୁର ୟୁନିଭର୍ସିଟିରେ ପୋଷ୍ଟ ଗ୍ରାଜୁଏଟ୍, ଆମର 2023ରେ ମୋର ସରିଛି।
0: ତେବେ ଆପଣ ଯେଉଁ ଆପଣ ଏତେ ସବୁ କାମ କରୁଛନ୍ତି, ସାମାଜିକ କାର୍ଯ୍ୟ ଅନୁଷ୍ଠାନରେ ମଧ୍ୟ ଅଛନ୍ତି, ଡ୍ରାମା ମଧ୍ୟ କରୁଛନ୍ତି, ସାଇକେଲ ମଧ୍ୟ ଚଲାଉଛନ୍ତି, ଏବେ ବିଜନେସ୍ ମଧ୍ୟ କରୁଛନ୍ତି, ଏସବୁ କେମିତି ବାଲାନ୍ସ କେମିତି ମେଣ୍ଟେନ୍ କରୁଛନ୍ତି?
1: ସବୁ ଆଜ୍ଞା ଟାଇମିଂରେ ରହିଛି, ଯେନ୍ତାକି ମୁଇଁ ସକାଳୁ ମର୍ଣ୍ଣିଂରୁ ବାହାରି ଯାଉଛି 5ରୁ 8 ସାଢ଼େ 8 ତକ କରିଦେଉଛେ, ଫେର୍ ମୋର ସବୁ ଡେଲି ୱାର୍କ ସାରିକିରି ମୁଇଁ 9 ସାଢ଼େ 9 ତକ ଫେର୍ ମୋର କାମରେ ମୁଇଁ ବ୍ୟସ୍ତ ରହିଯାଉଛେ।
0: ତେଣୁ ଏଇଟା ଆପଣ ବାଲାନ୍ସ ମେଣ୍ଟେନ୍ କରୁଛନ୍ତି
1: ହଁ
0: ଆପଣ?
1: ହଁ ହଁ ଆଉ ଆମର ଯେନ୍ ସ୍ୱେଚ୍ଛାସେବୀ ସଂଗଠନଟା ଇଏ ଅଛି, ଆମର ଏଇଟା କ'ଣ କି ଶନିବାର ରବିବାର ସେଦିନ ଆମେ ଏଇଟା ସବୁ କାମ ମାନେ କରସୁଁ।
0: ଏବେ ଆପଣ ନେପାଳ ଭୁଟାନ ବୁଲିକି ଆସିଲେ, ଆଉ କୁଆଡ଼େ ଭବିଷ୍ୟତରେ ଯିବାକୁ ଇଚ୍ଛା କରୁଛନ୍ତି?
1: ଭବିଷ୍ୟତରେ ତ ମ୍ୟାମାର ଇଚ୍ଛା ଅଛେ, ବାକି ଏବେ ଟିକେ ହେଇ ନାଇଁ ପାରେ, ଟିକେ ଟାଇମ ଲାଗବା ସେଇଟା।
0: ସେଥିରେ ଆପଣ ଏକା ଯିବେ ନା ଆଉ କିଏ ସାଙ୍ଗରେ ଆପଣ ଯିବା ପାଇଁ ରାଜି ଅଛନ୍ତି?
1: ନାଇଁ ସେଟା ତ ମୁଇଁ ଏକା ଯିମି ବୋଲି ଭାବିଛେ, ଯଦି କିଏ ଜଏନ୍ ହେଲା ବୋଲେ ଭିଲ ମୋର ଲାଗି ଖୁସିର କଥା ହେ, କାହିଁ ଲାଗି ଗୋଟେ ସାଙ୍ଗ ମିଳିଯିବେ ମୋତେ।
0: ଏଇ ସମୟରେ ଯେତେବେଳେ ଭାରତ ଡାଇବେଟିସ୍ କ୍ୟାପିଟାଲ ବୋଲି ସାରା ପୃଥିବୀରେ ଜଣାପଡ଼ୁଛି, ଲୋକମାନେ ସୁନ୍ଦର ସ୍ୱାସ୍ଥ୍ୟ ରଖିପାରୁନାହାନ୍ତି, ଏଇ ସମୟରେ ଆପଣ କିଭଳି ଭାବରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମର ଆକାଶବାଣୀ ମାଧ୍ୟମରେ ଆପଣଙ୍କର ବାର୍ତ୍ତା ରହିବ?
1: ଏଛେନ୍ ଆମର ସାଇକେଲ ମାଧ୍ୟମରେ ଆମେ ଫିଟ୍ ରହିମା ବୋଲି ନାଇଁ, ଆହୁରି ବହୁତଟେ ଗୁଡ଼େ ଏକ୍ସରସାଇଜ୍ ଅଛେ, ସେ ମାଧ୍ୟମରେ ବି ଆମେ ନିଜର ବଡ଼ିକେ ଫିଟ୍ କରିପାର୍ମା। ଆଉ ଆଜିର ଜେନେରେସନ୍ର ଆମର ଯେନ୍ଟା ଇଏ ରହୁଛନ୍, ସ୍କୁଲ ପିଲା ହେଲା, ଆମର କଲେଜ ପିଲା ହେଲା, ତ କଲେଜ ଛୁଆମାନେ ଯେନ୍ ଅଛନ୍ କାଣା କରୁଛନ୍, ନିଜର ଘରରୁ 2-3 କିଲୋମିଟର ଡିଷ୍ଟାନ୍ସ ବି ସେମାନେ ଗାଡ଼ିର ୟୁଜ୍ କରୁଛନ୍। ଏବେ ସାଇକେଲର ୟୁଜ୍ କଲେ ବି ସେ ଜାଗାରେ ବଢ଼ିଆ ହେତା।
0: ପ୍ରଧାନମନ୍ତ୍ରୀ ମଧ୍ୟ କହୁଛନ୍ତି ଯେ ଫିଟ୍ ରୁହନ୍ତୁ, ଫିଟ୍ ଇଣ୍ଡିଆ ପାଇଁ ସେ ଗୋଟେ ବାର୍ତ୍ତା ଦେଉଛନ୍ତି, ସଣ୍ଡେ ସାଇକେଲ ସଣ୍ଡେ ବୋଲି କହୁଛନ୍ତି, ସବୁ ରବିବାର ଦିନ ଅତି କମରେ ସାଇକେଲ ଚଲାନ୍ତୁ। ଆପଣ ମାନେ କେମିତି ପ୍ରଭାବିତ ହେଉଛନ୍ତି ସେ କଥାରେ, ନା କେବଳ ଆପଣ ଆପଣ ମନ ଖୁସି ପାଇଁ ହିଁ ସାଇକେଲ ଚଲାନ୍ତି?
1: ନାଇଁ ନାଇଁ ସେଟା ପ୍ରଧାନମନ୍ତ୍ରୀ ତ ବହୁତ ସୁନ୍ଦର ବାର୍ତ୍ତାଟେ ସେଟା ଦେଇଛନ୍, ସେଟା ସମସ୍ତଙ୍କର ଲାଗି। ଆଉ ସଣ୍ଡେ ବୋଲି ନାଇଁ, ମୁଇଁ ତ ସବୁଦିନ ଏନ୍ତା ସାଇକେଲିଂ କରୁଛେ, ଆଉ ଯେନ୍ ମାନେ ରେଗୁଲାରଲି ବି ନାଇଁ କରବାର ସାଇକେଲିଂ, ସଣ୍ଡେ ବି ତାଙ୍କର ଲାଗି ଠିକ୍ ହେ, ବହୁତ ବଢ଼ିଆ କଥା ହେ, ଖୁସିର କଥା ହେ।
0: ଆମ ସହିତ ଥିଲେ ମହେନ୍ଦ୍ର ବଗର୍ତ୍ତି, ଯେ କି ସାଇକେଲ ଚଲାଇ ସମ୍ବଲପୁରରୁ ନେପାଳ ଏବଂ ଭୁଟାନ ଭଳି ଦୂର ଦେଶକୁ ଯାଇଛନ୍ତି, ଏବେ ସେ ମିଆଁମାର ଆଡ଼କୁ ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆମେ ଆଶା କରୁଛୁ, ଆମେ ମା ସମଲେଇଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରୁଛୁ ଯେ ମହେନ୍ଦ୍ର ତାଙ୍କର ଲକ୍ଷ୍ୟ ପୂରଣ କରନ୍ତୁ, ତାଙ୍କ ସ୍ୱପ୍ନ ସାଧନ କରନ୍ତୁ, ଏବଂ ପ୍ରତିବର୍ଷ ଆମକୁ ତାଙ୍କର ଏହିସବୁ ଯାତ୍ରା ମାଧ୍ୟମରେ ଚମତ୍କୃତ କରାନ୍ତୁ। ବହୁତ ବହୁତ ଧନ୍ୟବାଦ, ଆପଣ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ଆସିଥିଲେ, ନମସ୍କାର।
1: ନମସ୍କାର, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ମୋତେ ଏ ଯାଗାକେ ନିମନ୍ତ୍ରଣ କରିଥିବାର ଲାଗି।
2: ଶ୍ରୋତାବନ୍ଧୁ, ସାକ୍ଷାତକାରଟି ତ ଶୁଣିଲେ, ଆଶା କରୁଛି ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ। ତାହେଲେ ଆସନ୍ତୁ ବର୍ତ୍ତମାନ ଆଉ ଗୋଟିଏ ଗୀତ ଶୁଣିବା। କଥାଚିତ୍ର ଚୋରି ଚୋରି, କଣ୍ଠଶିଳ୍ପୀ ମନ୍ନନ ଦେ ଓ ଲତା ମଙ୍ଗେସ୍କର, ସଙ୍ଗୀତ ଶଙ୍କର ଜେ କିଶନ, ଗୀତ ରଚନା କରିଛନ୍ତି ହସରତ ଜେପୁରୀ।

ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠାରେ ସମାପ୍ତ କରୁଛି। ଆଶା କରୁଛି ଆଜିର କାର୍ଯ୍ୟକ୍ରମରେ ମନୋରଞ୍ଜନ ସହିତ ଆପଣ ଅନେକଗୁଡ଼ିଏ ତଥ୍ୟ ପାଇଥିବେ। ଅନୁରୋଧ ରହିଲା, ଆପଣମାନେ ଧାରାବାହିକ ଭାବରେ ଏହି କାର୍ଯ୍ୟକ୍ରମକୁ ଶୁଣି ମତାମତ ଦେଉଥିବେ। ଆପଣଙ୍କର ମତାମତ ହିଁ ଆମକୁ ନୂତନ ପ୍ରେରଣା ଦେଇଥାଏ। ତାହେଲେ ମୁଁ ରହୁଛି ଉପସ୍ଥାପନାରେ। ମୁଁ ଥିଲି ଆପଣଙ୍କର ଯୁବ ସାଥୀ ବିଷ୍ଣୁପ୍ରିୟା ବାରିକ। ନମସ୍କାର।

ଆଜି ସନ୍ଧ୍ୟା 6:10ରେ ଓଡ଼ିଆ ଲଘୁ ସଙ୍ଗୀତ ଉଜ୍ଜଳ ଆମ ଦେଶ ରିଲେ କରିବ ଆକାଶବାଣୀ କଟକରୁ ସନ୍ଧ୍ୟା 6:30ରେ ରାତି 7:25ରେ ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ କୃଷି ସଂସାର କାର୍ଯ୍ୟକ୍ରମ ରାତି 7:30ରେ ଏଥିରେ ଚାଷୀଙ୍କ ସହ ସାକ୍ଷାତକାର ଏ କ୍ରମରେ ଲୋଟନ ସାହୁଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 8:02ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଗୀତାଞ୍ଜଳି ପଢ଼ ଓ ବାସୁଦେବ ମହାପାତ୍ର ଭକ୍ତି ସଂଗୀତ ରାତି 8:15ରେ ରାତି 8:30ରେ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମରେ ସନ୍ତୁର ବାଦନ

କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ ଗୀତଟି ଗାଇଛନ୍ତି ମାନସୀ ପାତ୍ର, ଗୀତ ସନ୍ତୋଷ କୁମାର ପ୍ରଧାନ, ସଙ୍ଗୀତ ବିପିନ ବାରିକ।

ଏଥିରେ ଶୁଣନ୍ତୁ ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଜାବେଦ ଅଲ୍ଲୀ ଓ ଲୋପାମୁଦ୍ରା ଦାସ। ଗୀତ ସତ୍ୟରଞ୍ଜନ ବଳ, ସଙ୍ଗୀତ ବିମୁଗ୍ଧ ଦାସ।

0: ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକରୁ।
1: ଆକାଶବାଣୀ କଟକ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧ।

ଯଦି ଠିକ ସେ ତାକୁ ପରିଚାଳନା କରା ନଯାଏ ଏଇ ବର୍ଜ୍ୟବସ୍ତୁ ଗୋଟେ ବିଭିନ୍ନ ପ୍ରକାର ସମସ୍ୟା ଆଣି ପହଞ୍ଚାଇବ। ତେବେ ବର୍ଜ୍ୟବସ୍ତୁ ସହରୀ ଚଳନରେ ପ୍ରମୁଖ ସମସ୍ୟା ସୃଷ୍ଟି କରୁଛି। ଏହାର ସ୍ୱଚ୍ଛତା ମୁଣ୍ଡବିନ୍ଧାର କାରଣ ଅଟେ। ସର୍ବସାଧାରଣ ଜାଗାରେ ଅଳିଆ ପକେଇବା, ରାସ୍ତା କଡ଼ରେ ହଉ କିମ୍ବା ପାଣିରେ ହଉ କିମ୍ବା କୋଉଠି ଖାଲି ଦେଖିଲେ ଅଳିଆ ପକେଇ ଦେବାର ଅଭ୍ୟାସ ହଉ, ଏହାଦ୍ୱାରା ହଉଛି କଣ ନା ଅନେକ ସ୍ୱାସ୍ଥ୍ୟଗତ ପରିବେଶ ଜନିତ ସମସ୍ୟା ସୃଷ୍ଟି ହଉଛି। ତେଣୁ ସହର ସ୍ୱଚ୍ଛ ରଖିବା ପାଇଁ ବର୍ଜ୍ୟବସ୍ତୁ ପରିଚାଳନା ଏକାନ୍ତ ଆବଶ୍ୟକ ଅଟେ। ତେବେ କଥା ହଉଛି ବର୍ଜ୍ୟବସ୍ତୁ ପରିଚାଳନାରେ ଆମେ କଣ ପାଇବା। ଆମେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିବା ବର୍ଜ୍ୟବସ୍ତୁ ପରିଚାଳନା। ପ୍ରଥମ କଥା ହଉଛି ସ୍ୱାସ୍ଥ୍ୟ ନିରାପତ୍ତା ପାଇବା, ସିଷ୍ଟମେଟିକ ଭାବରେ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ଯଥା ଅଲଗା ଅଲଗା ଭାବରେ ଶୁଷ୍କ ୱେଷ୍ଟେଜ କିମ୍ବା ବର୍ଜ୍ୟବସ୍ତୁକୁ ଅଲଗା ଓଦାକୁ ଅଲଗା ରଖିବା ଦ୍ୱାରା ଆମେ ତାକୁ ସଂଗ୍ରହ କରିବା ସୁବିଧା ହବ, ଯାହାଦ୍ୱାରା କି ସଂକ୍ରମଣ ଜନିତ ରୋଗ, ଦୂଷିତ ଜଳ ଓ ମାଟିକୁ ମଧ୍ୟ ସେ ରକ୍ଷା କରିବ। ଦ୍ୱିତୀୟ କଥା ହେଲା ଭିତ୍ତିଭୂମି, ଯୋଉଟାକି ଆମେ ଗୋଟେ ବସ୍ତି ଘର ଏରିଆ କଥା କୁହନ୍ତୁ, ଡ୍ରେନ ସ୍ୱେରେଜ ଏସବୁ ସିଷ୍ଟମେଟିକ ରଖିବ, ନହେଲେ ଯୋଉ ସଲିଡ ଗାର୍ବେଜ ସେପଟେ ରାସ୍ତା ଅବରୋଧ କରିଦବ, ପାର୍କ ତାକୁ ବି ସେ ନଷ୍ଟ କରିଦବ, ଯାଇପାରିବନି, ବ୍ଲକେଜ ହେଇଯିବ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତୃତୀୟରେ ଗାର୍ବେଜ କ୍ଲିନେସ କିମ୍ବା ବେନିଫିଟ ଆମେ ଦେଖିବା ଯଦି ପଲ୍ୟୁସନ ସ୍ୱଚ୍ଛ ପରିବେଶ ପାଇବା, ଆଧୁନିକ ଉପାୟରେ ଭୂମିର ଗର୍ତ୍ତକୁ ପୂରଣ କରିବା, ଯୋଉଟା ଖାଲ ଫାଲ ଥିବ ତାକୁ ଠିକ ସେ ପୂରଣ କରିବା, ଯୋଉଟା ରିସାଇକ୍ଲିଂ ହେଇପାରିବ, ଯୋଉ ବର୍ଜ୍ୟବସ୍ତୁ ଏ ପ୍ଲାଷ୍ଟିକ ବୋତଲ ଅନ୍ୟାନ୍ୟ ଜିନିଷ ସବୁ ରିସାଇକ୍ଲିଂ ହଉଛି ତାକୁ ରିସାଇକ୍ଲିଂ କରିବା ଏବଂ କମ୍ପୋଷ୍ଟରେ ପରିଣତ କରିବା, ଯୋଉ ଗାର୍ବେଜ ଗୁଡା କମ୍ପୋଷ୍ଟ କିମ୍ବା ଖତରେ ପରିଣତ ହେଇପାରିବ ତାକୁ ଖତରେ ପରିଣତ କରିବା, ଯାହାଦ୍ୱାରା କଣ ହବ ଯେ ଦୁର୍ଗନ୍ଧ ହବନି, ପରିବେଶ ସ୍ୱଚ୍ଛ ରହିବ। ତେବେ ଏଇଠି କଣ ଉପାୟ ସବୁ ଅଛି ଆମେ ଦେଖିବା। ଉପାୟ ଦେଖିବା ପ୍ରଥମେ ଯେ ସହରାଞ୍ଚଳରେ ଆଧୁନିକ ଆଉ ଉଚ୍ଚମାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦୁଇ ତିନିଟା ପଦ୍ଧତି କଥା ମୁଁ କହିବି। ପ୍ରଥମ କଥା ହେଲା ଏ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ ତାକୁ ବିଭକ୍ତିକରଣ କରିଦେବା, କେମିତି ଯେ ବାୟୋଡିଗ୍ରେଡେବୁଲ ଯୋଉଟା ସବୁ ଅଲଗା ହେଇପାରିବ, ରିସାଇକ୍ଲେବୁଲ ଯୋଉଟା ରିସାଇକ୍ଲିଂ କରିହବ, ଏବଂ ହାଜାର୍ଡସ୍ କାଟାଗୋରୀ, ହାଜାର୍ଡସ୍ ମାନେ ଯୋଉ କାଚ ଅନ୍ୟାନ୍ୟ ଜିନିଷ ସବୁ ହାଜାର୍ଡସ୍ ଯୋଉଟାକି କ୍ଷତି ପହଞ୍ଚାଇବ ସବୁ ଅଲଗା ଅଲଗା କରିଦେବା। ଦ୍ୱିତୀୟ ହେଲା ଯୋଉ ଏରିଆରେ ଆମେ ରହୁଛନ୍ତି ବସବାସ କରିକିରି, ଗୋଟେ ସମାଜ କହୁ କି ଗୋଟେ କମ୍ୟୁନିଟି କହୁ କି ଗୋଟେ ଆପାର୍ଟମେଣ୍ଟ ହେଇଛି, ମନେ କରନ୍ତୁ 200-300 ୟୁନିଟ ଘର ହେଇଛି, ସେଇ ଯୋଉ କମ୍ୟୁନିଟି ସେମାନେ କରିଛନ୍ତି, ସୋସାଇଟି କରିଛନ୍ତି, ଆପାର୍ଟମେଣ୍ଟ କଥା କହୁ, ଆମ ଭିତରେ କେବଳ ଖାଲି ଯେ ମ୍ୟୁନିସିପାଲିଟି କି କର୍ପୋରେସନ ଆସିବ ସବୁ ଅଳିଆ ଉଠେଇବ ଏଟା ଚିନ୍ତା କରିବା ଉଚିତ ନୁହେଁ। ତେଣୁ ଏଇ ମ୍ୟୁନିସିପାଲିଟି ଉପରେ ନିର୍ଭର ନ କରି କିପରି କମ୍ପୋଷ୍ଟରେ ପରିଣତ କରିହବ, ଯୋଉ ଗାର୍ବେଜ ଗୁଡା ଆମେ କମ୍ପୋଷ୍ଟ କରିପାରିବା, ତାକୁ ସାର ହିସାବରେ ଆମେ ୟୁଜ୍ କରିପାରିବା, ଫୁଲକୁଣ୍ଡ ଅନ୍ୟାନ୍ୟ ଜିନିଷରେ ବ୍ୟବହାର କରିପାରିବା, ତାର ବି ସଦୁପଯୋଗ କରିବା ଉଚିତ। ତାପରେ ଅଳିଆ ବା ଗାର୍ବେଜକୁ ପ୍ରକ୍ରିୟାକରଣ କରାଯିବ। ଆଜିକାଲି ତ ବହୁତ ପ୍ରକାର ମଡର୍ଣ୍ଣ ଟେକ୍ନୋଲୋଜି ବାହାରିଲାଣି ଯୋଉଟାକି ପ୍ରକ୍ରିୟାକରଣ କରିହଉଛି, ଗାର୍ବେଜକୁ ପ୍ରକ୍ରିୟାକରଣ କରି ବାୟୋ ସିଏନ୍ଜି ବା ବାୟୋଗ୍ୟାସ୍ ପ୍ଲାଣ୍ଟରେ ବ୍ୟବହାର ହେଇପାରୁଛି। ଆମେ କହିପାରିବା ଯେ ରିନ୍ୟୁଏବୁଲ ଏନର୍ଜି ଜେନେରେସନ ହେଇପାରୁଛି, ସେଟା ବି ଆମେ ୟୁଜ୍ କରିପାରିବା। କେନ୍ଦ୍ର ସରକାରଙ୍କର ସଂସ୍ଥା ଗୋଟେ ଫ୍ଲାଗସିପ୍ ଅଛି, ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଛି, ତାର ବି ଆମେ ସାହାଯ୍ୟ ନେଇପାରିବା, ଯୋଉଟାକି ସହର ସ୍ୱଚ୍ଛ ରହିବ ଏବଂ ୱେଷ୍ଟ ମ୍ୟାନେଜମେଣ୍ଟ ମଧ୍ୟ ହେଇପାରିବ। ଆଉ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ସିପିସିବି ଯୋଉଟାକୁ ଆମେ କହୁଛନ୍ତି, ତାକୁ ମଧ୍ୟ ଆମେ ତାଙ୍କର ସାହାଯ୍ୟ ନେଇପାରିବା, ସେ ଆମକୁ ଗାଇଡଲାଇନ ଦେଇପାରିବେ କେମିତି ସ୍ୱଚ୍ଛ ରହିବା, କଣ ପଦ୍ଧତି ସେମାନେ ବି ଆମକୁ ଗାଇଡ କରିପାରିବେ। ତେବେ ଆମେ ମୋଟାମୋଟି ପରେ କହିପାରିବା ଯେ ସ୍ୱଚ୍ଛତା ଯଦି ସହରରେ ବଜାୟ ରହିବ, ବର୍ଜ୍ୟବସ୍ତୁ ପରିଚାଳନା ଯଦି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବରେ ହବ, ତେଣୁ ଆମେ ରୋଗ ସଂକ୍ରମଣ ରକ୍ଷା ପାଇବା, ଦୁର୍ଗନ୍ଧ ନିୟନ୍ତ୍ରଣକୁ ଆଣିପାରିବା, ସ୍ଥାନୀୟ ପ୍ରଦୂଷଣ ରୋକିପାରିବା, ରାସ୍ତାଘାଟ ମୁକ୍ତ, ୱାଟର ବ୍ଲକିଂ ରୋକିପାରିବା, ବାୟୁର ମାନ ମଧ୍ୟ ଆମେ ବୃଦ୍ଧି କରିପାରିବା। ତେବେ ଆ ପାଇଁ ଦରକାର କଣ, ଲୋକମାନଙ୍କର ପବ୍ଲିକ ଆୱାରନେସ୍। ବହୁତ ଲୋକ ଜାଣନ୍ତିନି, ଯାଉଛନ୍ତି ଯୋଉଟା ଇଚ୍ଛା ସେଠି ପକେଇ ଦଉଛନ୍ତି, ଯୋଉଟା ଇଚ୍ଛା ସେଇଠି ସେମାନେ କିଛି ଶୃଙ୍ଖଳିତ ଭାବରେ ନ ଭାବିକିରି ତାଙ୍କ ହିସାବରେ ତାଙ୍କ ସୁବିଧାରେ ସେମାନେ କାମ କରୁଛନ୍ତି, ଯୋଉଟାକି ପବ୍ଲିକ ସଚେତନତା ଗୋଟେ ବଡ ଜିନିଷ। ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ହଉ କି କମ୍ୟୁନିଟି ତରଫରୁ ହଉ, ଆମେ ତାକୁ ଭଲଣ୍ଟିୟରଲି ଏଜୁକେଟ ଶିକ୍ଷା ଦେଲେ ସେମାନଙ୍କୁ ବତେଇବା, ଏଇଟା କଲେ ଏଇଟା ଠିକ ହବନି, ଏଇଟା ଏମିତି କରନ୍ତୁ, ତାଦ୍ୱାରା ସେମାନେ ହୁଏତ ସଚେତନ ହେବେ ଏବଂ ସେମାନେ ଏଗେନ୍ ଏଗେନ୍ ସେଇ ଭୁଲଟାକୁ ଆଉ କରିବେନି। ତେବେ ଆମେ ସଠିକ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶକୁ ସୁରକ୍ଷିତ ରଖିବ, ସାଧାରଣ ସ୍ୱାସ୍ଥ୍ୟ ଓ ଜନଜୀବନ ସୁରକ୍ଷିତ ରହିଲେ ଅର୍ଥନୀତି ପ୍ରଗତିରେ ମଧ୍ୟ ସାହାଯ୍ୟ କରିବ। ତେଣୁ ମୁଁ କହିବି ଯେ ସବୁ ହିତାଧିକାରୀ ଖାଲି ଯେ ଗଭର୍ଣ୍ଣମେଣ୍ଟ କରିବ କି ମ୍ୟୁନିସିପାଲିଟି କରିବ ସେୟା ନୁହେଁ, ସରକାରଙ୍କ ସହିତ ପ୍ରତ୍ୟେକ ବ୍ୟବସାୟ ଅନୁଷ୍ଠାନ ହଉ, ରେସିଡେଣ୍ଟ ଯୋଉମାନେ ରହୁଛନ୍ତି, ଅଧିବାସୀ ହୁଅନ୍ତୁ, ସମସ୍ତଙ୍କର କର୍ତ୍ତବ୍ୟ ସହରକୁ କ୍ଲିନ୍ ରଖିବା, ସ୍ୱଚ୍ଛ ରଖିବା, ତେଣୁ ସମସ୍ତେ ସାହାଯ୍ୟରେ ହାତ ବଢେଇବା ଉଚିତ। ଏବଂ ନୂଆ ଯୋଉ ଇନୋଭେଟିଭ ସଲ୍ୟୁସନ ସବୁ ଆଜିକାଲି ବାହାରିଲାଣି, ଗଭର୍ଣ୍ଣମେଣ୍ଟର ବିଭିନ୍ନ ପ୍ରକାର ପ୍ରକ୍ରିୟାକରଣ ବାହାରିଲାଣି, ତାକୁ ୟୁଜ୍ କରି ନୂତନ କୌଶଳକୁ ଆଦରି ରିସାଇକ୍ଲିଂ କରି ଯେମିତି ୱେଷ୍ଟ ଯୋଉ ଗାର୍ବେଜ ରହୁଛି କି ଯୋଉ ବର୍ଜ୍ୟବସ୍ତୁ ଆମର ରହୁଛି ତାକୁ ୱେଷ୍ଟକୁ ଭାଲ୍ୟୁବଲ ରିସୋର୍ସେସକୁ ଯଦି ଆମେ ତାକୁ ପରିଣତ କରିପାରିବା, ୱେଷ୍ଟରୁ କିଛି ଗୋଟେ ଭଲ ୟୁଜେବୁଲ ଜିନିଷ ଆମେ ତିଆରି କରିପାରିବା କି ବ୍ୟବହାର କଲା ଭଳିଆ ଜିନିଷ ଆମେ କରିପାରିବା, ତାହେଲେ ନିଶ୍ଚିତ
ନିଶ୍ଚିତ ଭାବରେ ଏଇ ବର୍ଜ୍ୟବସ୍ତୁ ପରିଚାଳନା ଆମର ସକ୍ସେସ ହବ।

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା ପାଞ୍ଚଟି ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଊର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ଲେନ୍ ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହୈ, ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହୈ, ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରେ କେ ଇକୋନୋମିକ ଆକ୍ଟିଭିଟିଜ ହୈ, ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହୈ, ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହୈ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। केंद्र पंचायत राज मंत्री राजीव रंजन सिंह ही पुरस्कार प्रदान करछंती एथिरे ओडिसारु पांचटी वर्गरे पुरस्कृत करा जायछि दीनदयाल उपाध्याय पंचायत सतत विकास पुरस्कार वर्गरे गंजाम जिला छत्रपुर ब्लॉक अधीन पोटलामपुर ग्राम पंचायत सुस्थ ग्राम पंचायत भावे देशरे जुग्म तृतीय स्थान अधिकार करिछि स्वच्छ ओ सबुज ग्राम पंचायत वर्गरे सुंदरगढ़ जिला लाठीकटा ब्लॉक रो हाथीबंधा ग्राम पंचायत देशर जुग्म भावे द्वितीय स्थान अधिकार करिछि नानाजी देशमुख सर्वोत्तम पंचायत सतत विकास पुरस्कार वर्गरे गंजाम जिला परिषद देशर द्वितीय स्थान रे रहिछि महाप्रभु श्री जगन्नाथंक नामरे थिबा जमीरे वर्ष वर्ष धरि बचति स्थापन करियासुथिबा सेवक निजग एवं मठगुडीकु भू सम्पत्तिगत अधिकार देबा पई समीक्षा बैठक अनुष्ठित होई जाइछि लोकसभा भवनरे बैठकरे आईन पूर्त अबकारी मंत्री पृथ्वीराज हरिचंदन दीर्घदिन धरि श्री जगन्नाथंक नामरे थिबा जमीरे बसवास करुथिबा सेवक निजग एवं मठगुडीकु ठिक बन्दोबस्त करिबा उपरे गुरुत्व प्रदान करथिले पुरी श्रीजगन्नाथ मंदिर रे ई हुंडी व्यवस्था कार्यकारी करिबा पई एक उच्चस्तरीय बैठक अनुष्ठित होई जायछि मंत्री पृथ्वीराज हरिचंदन के अध्यक्षता रे आयोजित बैठक रे ई हुंडी व्यवस्था को सफल भाबे कार्यकारी करिबा ने आलोचना होईछि बैठक रु जाना पडछि दान अर्थराशि पई आयकर छाड व्यवस्था रहिबो भक्तमानंक ठारु दान सूत्र रे आसिबाकु थिबा अर्थ केवल श्रीमंदिर रो विकास दिगरे खर्च हेबो एही व्यवस्था कार्यकारी हेले देश तथा राज्य बाहर रहुथिबा भक्त माने श्रीमंदिर हुंडी को सहजरे अर्थराशि पठाई परिबे तबे एही व्यवस्था को साइबर अपराध रो मुक्त करिबा पदक्षेप नेबाकु मंत्री परामर्श दैछंती ज्येष्ठ मलमास तृतीय तिथि रे आज पुरी श्रीमंदिर रे महाप्रभुंकर बनकलागी नीति अनुष्ठित हेउछि महाप्रभुंकर एही श्रृंगार गुप्त नीति पई आज संध्या 6टा रु राती 10टा पर्यंत सर्वसाधारण दर्शन बंद रहिछि बोली श्रीमंदिर प्रशासन पक्षरु सूचना दिया जायछि भुवनेश्वर बासुआ घाईठारे ओडिशा अर्बान एकाडेमीर नवनिर्मित छात्रावास को गृहनिर्माण और नगर उन्नयन मंत्री डॉक्टर कृष्णचंद्र महापात्र उद्घाटन करिछंती श्री महापात्र कहिछंती राज्य रे शहरी विकास लक्ष्य हासिल करबा पई दक्षता वृद्धि गुरुत्वपूर्ण एही अवसर रे ओडिशा अर्बान एकाडेमीर वार्षिक प्रशिक्षण कैलेंडर मध्य उन्मोचित होईछि 9,45,00,000 टंका व्यय रे निर्मित एही छात्रावास को स्वतंत्र आवासिक सुविधा भाबे विकसित करा जायछि समाज रे सत्य निरपेक्ष संवाद परिवेशन सह ग्रामांचल रो समस्या को नै सरकार को दृष्टि आकर्षण रे सांबादिक माने गुरुत्वपूर्ण भूमिका निर्वाह करथंती बोली उच्च शिक्षा मंत्री सूर्यवंशी सूरज कहिछंती भद्रक रे ओडिसा सांबादिक संघ रो राज्य कार्यकारिणी बैठक रे श्री सूरज जगदई सांबादिक मानन को दाबी ओ समस्या को सरकार विचार करथबार कहिछंती मातृभाषा लोकसाहित्य और लोकसंस्कृति क्षेत्र में उल्लेखनीय अवदान पई पद्मश्री सम्मान प्राप्त डॉक्टर महेन्द्र मिश्र को राज्य सरकार पक्षर् संबर्धित श्री मिश्र को ओडिया भर्चुअल एकाडेमी ब्रांड आंबासडर भाव मनोनीत कर नुआपड़ा जिले में जिलापाल मधुसूदन दास अध्यक्षता में जिला मुख्यालय सम्मेलन कक्ष में शिक्षा समीक्षा बैठक अनुष्ठित हो कार्यक्रम जिलापाल समस्त ब्लॉक शिक्षा अधिकारी वर्ष सारा होगा विभिन्न कार्यकलाप संपर्क में वार्षिक कार्यसूची प्रस्तुत करने को निर्देश देते अवसर में विभिन्न परीक्षा में कृतित्व हासिल कर परीक्षार्थी जिलापाल अभिनंदन जनाई बौद्ध जिलार कंटामाल ब्लक मनमुंडा और हरभंगा ब्लक वीरनर सिंहपुर रविधान क्रय प्रक्रिया आरंभ हो रविधान 185,500 क्विंटल

0: ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 24 ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରାଯିବ ବୋଲି ଜଣାପଡ଼ିଛି। ବୀରନାଥସିଂହପୁରର ବିପଣନ କେନ୍ଦ୍ରରେ ସାମ୍ପଚ ଓ ମଥୁରା ପ୍ୟାକ୍ସ ପକ୍ଷରୁ 662 ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବାର ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ସଂଘ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ କଳାକାର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସଂସ୍କୃତି ଓ ଲୋକ ପରମ୍ପରାର ସୁରକ୍ଷା ସଂରକ୍ଷଣ ଓ ପ୍ରସାର ଦିଗରେ କଳାକାରମାନଙ୍କର ଅବଦାନ ଅତୁଳନୀୟ ବୋଲି ଜିଲ୍ଲାପାଳ କହିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ୱର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି। ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାରେ କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦ୍ରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସନ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ 100 ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: ଶେଷ ହେଲା ଆଜିର ପ୍ରସଙ୍ଗ।
3: ଏତେବେଳେ ଯାଏଁ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ମୂଲ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଓଡ଼ିଶା ରାମେଶ୍ୱରମ୍ ପାରାଦ୍ୱୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫ ଦିଆଗଲା ଜାତୀୟ ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5 ପଞ୍ଚାୟତ। ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା କାଲି ପହଞ୍ଚିବା କେରଳ। ଭାରତୀୟ ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର। ବିପର୍ଯ୍ୟୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଇଷ୍ଟାନ ମୁଲ ହୋଇଛି। ଏଥି ଭାରତ ସହିତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଆଉ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଛନ୍। ଶୁକ୍ରବାର ତକ ହେବାରକେ ଥିବା ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପହିଲା ଦିନ ଆଜି 6 ବୈଷୟିକ ଅଧିବେଶନଟି ଆଲୋଚନା ହେବାର ଲାଗି ଧାରିଛି। ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ହୋଇଥିବା ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟିର ବୈଠକଟି ଓଡ଼ିଶାର ରାମେଶ୍ୱରମ୍ ପାରାଦ୍ୱୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ନିର୍ମାଣକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମଟି ସୂଚନା ଦେଇକରି କହିଛନ୍ତି ଇ ହାଇୱେ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଆଉ ଜଗତସିଂହପୁର ଜିଲ୍ଲା ଦେଇକରି ଯିବା। ଇ ପ୍ରକଳ୍ପ ଲାଗି ମୋଟ 8,300 କୋଟି ଏତକ ଟଙ୍କା ଖର୍ଚ୍ଚ ହେବା।
1: आज माननीय प्रधानमंत्री श्री नरेंद्र मोदी जी की अध्यक्षता में कैबिनेट में बहुत बड़े महत्वपूर्ण फैसले लिए गए हैं। 6 बड़े फैसले लिए गए हैं। उड़ीसा में कोस्टल हाईवे का ग्रीन फील्ड कोस्टल हाईवे अलोंग रामेश्वर कोणार्क पैरादीप सेक्शन आज ही जहां अप्रूव है फर्स्ट फेज अप्रूव है 160 किलोमीटर रामेश्वर देई की पूरी कोणार्क को कनेक्ट करेगी पैरादीप। यार सेकेंड फेज डीपीआर तैयारी चली ସେଟା ପାରାଦୀପ ରୁ ପାରାଦୀପ ଭିତରକନିକା ଦେଇକି ଭଦ୍ରକ ସୋରଜ ବାଲେଶ୍ୱର ଦେଇକି ଦୀଘା।
0: ପ୍ରକଳ୍ପ ପୁରା ହେଲେ ରାମେଶ୍ୱର ପାରାଦୀପ ଭିତରେ ଯା ଆ ସମୟ ପାଖାପାଖି 2.5 ଘଣ୍ଟା କମିଯିବା। ପ୍ରଧାନମନ୍ତ୍ରୀ ଗତିଶକ୍ତି ନୀତି ଅନୁସାରେ ଇଟା 9 ଆର୍ଥିକ ନୋଡ ଆଉ 5 ଲଜିଷ୍ଟିକ ନୋଡ କେ ସଂଯୋଗ କରିବା ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ଦିଆଯାଇଛି। ଏଥିଲାଗି ଓଡ଼ିଶାକେ 5 ବର୍ଗଟି ବଛାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗଟି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶ ଯୁଗ୍ମ 3 ଠାନ ଅଧିକାର କରିଛି। ଏହି ପଞ୍ଚାୟତକେ 25 ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଛି। ଭରପୁର ପାଇନ ଯୋଗାଉଥିବାର ଗ୍ରାମ ପଞ୍ଚାୟତ ବର୍ଗଟି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତର 3 ଠାନେ ରହିଛି। ସେନ୍ତା ସ୍ୱଚ୍ଛ ଆଉ ସବୁଜ ଗ୍ରାମ ପଞ୍ଚାୟତ ବର୍ଗଟି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶ ଯୁଗ୍ମ ଭାବେ 2 ଠାନ ପାଇଛି। ସାମାଜିକ ଭାବେ ସୁରକ୍ଷିତ ଆଉ ସାମାଜିକ ନ୍ୟାୟ ସଂଗଠନ ଗ୍ରାମ ପଞ୍ଚାୟତ ବର୍ଗଟି ଗଞ୍ଜାମ ଜିଲ୍ଲା ପଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶ ଯୁଗ୍ମ 2 ଠାନ ପାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ବର୍ଗଟି ଗଞ୍ଜାମ ଜିଲ୍ଲା ପରିଷଦ ଦେଶ 2 ଠାନେ ରହିଛି। ସବୁଜ ପରିବହନକେ ତହକବା ଲାଗି ଭୁବନେଶ୍ୱର ପୋଖରୀପୁଟ କ୍ରୁଟ ଡିପୋନ ରାଜ୍ୟର ପହିଲା ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଆଉ ରେଫିଲିଂ କେନ୍ଦ୍ର ସ୍ଥାପନ ହେବା। ଏଥିଲାଗି ମୋଟ 53,55,00,000 ଟଙ୍କା ଖର୍ଚ୍ଚ ହେବା। ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନତି କେନ୍ଦ୍ର ସରକାର 19,52,00,000 ଟଙ୍କାର ସାହାଯ୍ୟ ଦେଇଛନ୍। ବାକି ଟଙ୍କା ରାଜ୍ୟ ଆଉ ଅଂଶୀଦାରମାନଙ୍କନୁ ଆସ୍ବା। କ୍ରୁଟ, ଏନ୍ଟିପିସି ଆଉ ଗ୍ରିଡ୍କୁ ମିଶିକରି ଏତକେ କାର୍ଯ୍ୟକାରୀ କରିବେ। ଦିନକ 260 କେଜି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ହୋଇକରି 600 କିଲୋମିଟର ତକ ବସ୍ ଚାଲ୍ବା। ଏଥିର୍ ଜରିଏ ବଛରକ 900 ଟନ୍ ଅଙ୍ଗାରକାମ୍ଳ ବାହାରବାରଟା କମ୍ ହୋଇପାର୍ବା। ରାଜ୍ୟ ଥାଇ ସହରୀ ପରିବହନ ବ୍ୟବସ୍ଥାକେ ବରକସ କରବାର ଦିଗେ ଗ୍ରୀନ୍ ହାଇଡ୍ରୋଜେନ୍ ଆଉ ସବୁଜ ଉଦ୍ୟାନ ଗତିଶୀଳତା ପ୍ରକଳ୍ପ ବାବଦେ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକନୁ ଇଟା ଜଣାପଡ଼ିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ଓପିଜିସି ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରଟି ଅସାଧାରଣ କାର୍ଯ୍ୟଦକ୍ଷତା ଓ ବିଶ୍ୱସନୀୟତା ପ୍ରଦର୍ଶନ କରିକରି ରାଜ୍ୟ କ୍ଷେତ୍ରଟି ପହିଲା ଠାନ୍ ପାଇଛି। ଦେଶର ସବୁ ରାଜ୍ୟସ୍ତରୀୟ ବିଦ୍ୟୁତ୍ ଉତ୍ପାଦନକାରୀମାନଙ୍କର ଭିତରେ ଇଟା ପହିଲା ଆଏ। ସାରା ଦେଶର ସବୁ ସରକାରୀ ଓ ବେସରକାରୀ କ୍ଷେତ୍ର ଭିତରେ 10 ନମ୍ବର ଠାନ୍ ରହିଛେ ଆଉ 1000 ମେଗାୱାଟ୍ରୁ ଅଧିକା କ୍ଷମତା ଥିବା ପ୍ଲାଣ୍ଟ ଭିତରେ ଦେଶ 6 ନମ୍ବର ଠାନ୍ ରହିଛେ। ଓପିଜିସିର ଇ ସଫଳତା ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଆଉ ଦିଗ୍ଦର୍ଶନ ଲାଗି ସମ୍ଭବ ହୋଇପାରିଛି। ଉନ୍ନତ ପ୍ଲାଣ୍ଟ ପରିଚାଳନା, ସଠିକ୍ ଦେଖରେଖ ଆଉ କର୍ମଚାରୀମାନଙ୍କ ନିଷ୍ଠା ଲାଗି ଓପିଜିସି ଭାରତର ଗୋଟିଏ ଆଗଧାଡ଼ିର ବିଦ୍ୟୁତ୍ ଉତ୍ପାଦନକାରୀ ଭାବେ ନିଜର ଜାଗା ମଜବୁତ କରିଛି। ଦେଶ ବିଦେଶରେ ରହୁଥିବା ଲାଖ ଲାଖ ଜଗନ୍ନାଥ ଭକ୍ତଙ୍କ ସୁବିଧା ଲାଗି ପୁରୀ ଶ୍ରୀମନ୍ଦିରନୁ ଇ ହୁଣ୍ଡି ବ୍ୟବସ୍ଥା କରିବା ଲାଗି ଭୁବନେଶ୍ୱର ଲୋକସଭା ଭବନରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାଟି ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ଇ ହୁଣ୍ଡି ବ୍ୟବସ୍ଥାକେ ସଫଳତାର ସହିତ କାର୍ଯ୍ୟକାରୀ କରିବା ଲାଗି ଆଲୋଚନା କରାଯାଇଛି। ବୈଠକଟି ଭକ୍ତ ଆଉ ଶ୍ରଦ୍ଧାଳୁମାନେ ନିଜ ନିଜ ଜନ୍ମଦିନ, ବିବାହ ବାର୍ଷିକୀ ଆଉ ମନସ୍କାମନା ପୂରା ହେବାର ଖୁସିଟି ଅନ୍ଲାଇନ୍ ଜରିଏ ଶ୍ରୀମନ୍ଦିର ହୁଣ୍ଡିର ଦାନ କରିପାରିବେ ବୋଲି ଆଲୋଚନା ହୋଇଛି। ଜ୍ୟେଷ୍ଠ ମଲମାସ ତୃତୀୟା ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ବନକ ଲାଗି ନୀତି ହେଉଛି। ମହାପ୍ରଭୁଙ୍କର ଇ ଶୃଙ୍ଗାର ଗୁପ୍ତ ନୀତି ଲାଗି ସଞ୍ଜର 6 ବଜେ ରାତିର 10 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। 2 ନମ୍ବର ଭୋଗମଣ୍ଡପ ନୀତି

0: ବିଶେଷବାର ଉତ୍ରୁ ମହାପ୍ରଭୁଙ୍କର ବନକ ଲାଗି ନୀତି ମୂଲ ହେଇଛେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫୁ ପୁନଃ ମୂଲ୍ୟାଙ୍କନ ଲାଗି ମୂଲ ହେଇଥିବା ପୋର୍ଟାଲଟି ଏତକ 40,000 ଛାତ୍ରଛାତ୍ରୀ ସଫଳତାର ସହିତ ଆବେଦନ କରିଥିବାର ବୋର୍ଡ ତରଫୁ କୁହାଯାଇଛେ। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଲାଗି ବୋର୍ଡ ତରଫୁ ଉତ୍ତର ଖାତାର ସ୍କେନ୍ କପି ଦିଆଯିବାର ଆଉ ପୁନଃ ମୂଲ୍ୟାଙ୍କନ ଲାଗି ଗୋଟିଏ ନୂଆ ପୋର୍ଟାଲ ଖୋଲାଯାଇଛେ। ଏଥିଲାଗି ଭିନ୍ ଭିନ୍ ବ୍ୟାଙ୍କ ଜରିଏ ଫିସ୍ ଦେବାର ବ୍ୟବସ୍ଥା କରାଯାଇଛେ। ନୂଆପଡ଼ା ଜିଲ୍ଲା ସଦର ବ୍ଲକର ସାଲିହା ଗ୍ରାମ ପଞ୍ଚାୟତର ସାଲିହା ସେବାଶ୍ରମଟି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଆଇନ ସଚେତନତା ଶିବିର ହୋଇଯାଇଛି। ଏଥି ନାଲସା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ବର 1500 ଆର୍ ଜାତୀୟ ଆଇନସେବା ପ୍ରାଧିକରଣ ପୋର୍ଟାଲଟି ପୋକ୍ସୋ ଆଇନ ଅଧିନିୟମ ଉପରେ ଆଲୋଚନା ହୋଇଛି। ଶିବିରଟି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ସହିତ ସ୍ଥାନୀୟ ସରପଞ୍ଚ ଆର୍ ସେବାଶ୍ରମର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲା କ୍ରୀଡ଼ାର ବିକାଶ ଆଉ କବାଡ଼ି ଖେଲ୍କେ ଲୋକପ୍ରିୟ କରିବା ଲାଗି ଆଇବା କାଲିଠାରୁ ସମ୍ବଲପୁର କବାଡ଼ି କପ୍ ମୂଲ ହେବା। ସମ୍ବଲପୁରନୁ ହେବାରକେ ଥିବା ସର୍ବଭାରତୀୟ ପ୍ରତିଯୋଗିତାଟି ଦେଶର ବଛା ବଛା 10 ଦଲ ଭାଗ ନେଇଛନ୍। ଫି ଦିନ ଉପରବେଲା 5 ଡେରି ରାତି ତକ୍ ମ୍ୟାଚ୍ ଚାଲ୍ବା। ସ୍ଥାନୀୟ ଖେଳାଳିମାନେ ଜାତୀୟ ଦଲ ଆଉ ପ୍ରୋ କବାଡ଼ିଥି ଠାନ୍ ପାଇବାର ଲାଗି ଇଟା ଗୋଟିଏ ଭଲ ସୁଯୋଗ ଆଏ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛେ। ଏବେ 6 ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏତେ ସାମିଲ ହେବା ଲାଗି ସମ୍ବଲପୁର ଆସବାର କାର୍ଯ୍ୟକ୍ରମ ରହିଛି। ଝାରସୁଡ଼ା ଜିଲ୍ଲା ସଂସ୍କୃତି ଭବନରେ ଥିବା ଜିଲ୍ଲା ଗ୍ରନ୍ଥାଗାର ପରିସରନୁ ସୁଭଦ୍ରା ଶକ୍ତି କେଫେ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏତାର ଉଦ୍ଘାଟନ କରିଛନ୍। ମହିଳାମାନଙ୍କୁ ସ୍ୱାବଲମ୍ବୀ କରବାର ଦିଗେ ଇଟା ଗୋଟିଏ ବର୍କସ୍ ଜରିଆ ବୋଲି ଜିଲ୍ଲାପାଳ କହିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆବାକାଲ କେରଲମ୍ ପହଞ୍ଚିବା ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି କମିଯାଇଛି। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏଲିନୋର ପ୍ରଭାବଟି ମୌସୁମୀ ବର୍ଷା କମ୍ ହୋଇପାରେ। ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ କମ୍ ବର୍ଷା ହେବାର ସମ୍ଭାବନା ରହିଛି।
1: ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମାସ କଥା ଆମେ ପୂର୍ବାନୁମାନ ବର୍ତ୍ତମାନ କରିଛୁ, ପରେ ପୁଣି ପୂର୍ବାନୁମାନ ଦିଆଯିବ ପ୍ରତ୍ୟେକ ମାସ ଭିତରେ। ସମସ୍ତ ଯଦି ବର୍ଷା ହୋଇଥାଏ ଭାରତବର୍ଷରେ ତାଠୁ କମ୍ ବର୍ଷା ହେବ, ତାକୁ ବିଲୋ ନର୍ମାଲ୍ କାଟେଗୋରି କୁହାଯାଉଛି। ପରିମାଣାତ୍ମକ ଭାବରେ ଆମେ କହିଛୁ ଯେ 90% ବର୍ଷା ହେବାର ସମ୍ଭାବନା ରହିଛି।
0: ଆଇବା 24 ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସବୁ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛେ। ଶେଷ ମୁଖ୍ୟ ଖବର ଫେରଖାଏ ବିପର୍ଯ୍ୟ ପରିଚାଳନା ବିପଦ କମ୍ କରିବା ଲାଗି ପୁରୀନ ମୂଲ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଓଡ଼ିଶାର ରାମେଶ୍ୱରନୁ ପାରାଦୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଦିଆଗଲା ଜାତୀୟ ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5 ପଞ୍ଚାୟତ ଆଉ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବାକାଲ ପହଞ୍ଚିବା କେରଲମ୍। ଭାରତୀୟ ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:00 ବାଜି 15 ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି, ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77 ଲକ୍ଷ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜିକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋହାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2 ଲକ୍ଷ ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି।
2: हाईवे जो स्टेट की बहुत लंबे समय से एक डिमांड रही है, बिकॉज कोस्टल एरियाज का बार बार साइक्लोन से इम्पैक्ट होना, कोस्टल एक्टिविटीज जो है, फिशिंग हो, पान की खेती हो, धान की खेती हो, कई तरह के इकोनॉमिक एक्टिविटीज हैं, और साथ ही साथ जो टूरिज्म और श्रद्धा के बड़े केंद्र हैं, जैसे पुरी हो गया, चिलिका हो गया, इन सब की कनेक्टिविटी अलोंग द कोस्ट कैसे हो, ये एक लंबे टाइम से उड़ीसा की डिमांड रही है। तो इस डिमांड को आज माननीय प्रधानमंत्री श्री नरेंद्र मोदी जी ने कैबिनेट में अप्रूव किया।

ଏତତ୍ ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ଘର ଏବଂ 231 ନମ୍ଘର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା ପାରସ୍କରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ଚା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ୍, ରୁଷିଆ, ଚୀନ୍, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି, ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି, ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବର୍ଣ୍ଣନା କରି ଶ୍ରୀ ଗୌର କହିଛନ୍ତି, ଉଭୟ ଦେଶ ମଧ୍ୟରେ ସହଯୋଗ ବିଶ୍ୱ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୌର ସ୍ୱଷ୍ଟୋକ୍ତି କରି କହିଛନ୍ତି, ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍କରିକ ବିଶ୍ୱାସ, ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା, କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ଘର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରଓ୍ବେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲ୍କୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡ୍ମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ୍ ହଙ୍ଗ୍

0: ଜିଆଙ୍କୁ 8-21, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍କରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡ୍ମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟି। ସମ୍ବାଦ ଶେଷ ହେଲା।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷକରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ ବାସଗୃହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6131ରୁ ଅଧିକ ଆବାସ ମଞ୍ଜୁର ହୋଇଥିବାବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10ଟି ନୂତନ ରାସ୍ତା 2ଟି ପୋଲ ଏବଂ 14ଟି ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ବିଦ୍ୟୁତ୍ ସଂଯୋଗ ଆଧାର ସଂଶୋଧନ ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1ଲାକୁ ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ନାଳ ସଫେଇ ବିଶୁଦ୍ଧ ପାନୀୟ ଜଳ ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ନମ୍ଘର ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲରମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ 110ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ 8ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି।

ଏତେବେଳେ ପର୍ଯ୍ୟନ୍ତ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଚାଷ ମାନେ କରବାର କଥା, ଯେନ୍ କାଣା କହିଲି ତ ଗୋଟେ ପ୍ରକାର କି ଯୋଡ଼େ ପ୍ରକାର ଚାଷ ଉପରେ ଆମେ ଧ୍ୟାନ ନାହିଁ ଦେଇକରି ସବୁ ପ୍ରକାର ଏଥିରୁ ଟିକେ ସେଥିରୁ ଟିକେ କରବାର କଥା। ଗୋଟେ ଦିନ ନୁକସାନ ହେଇଗଲେ ବି ଆର ଆଡ଼ୁ ଆମେ ହେଇଯିମା। ଦେଖ ଆଜି ତ ଆମର କାଣ ଦିନ ନାଏ, ଆଜି ଜଣେ ଚାଷୀ ଜଣକୁ ଭେଟବାର ଦିନ ନାଏ। ହେନ୍ତା ଗୋଟେ ବଢ଼ିଆ ଚାଷୀ ଜଣେ ଆଜ୍ଞା ଜଣେ ଅଛନ୍, କେତେ ପ୍ରକାରର ସେ ଚାଷ କରୁଛନ୍ ଖାଲି ଦେଖ, ଆଉ କେତେ ସୁନ୍ଦର ହିସାବରେ କରୁଛନ୍। ଆଉ ସେଠୁ ଶୁଣି ସାରୁ ତାହେଲେ କହିମି
1: ଯେ ଏଇଟା କିଏ ତମେ କଥା ଲାଗିଛ କେଁ?
0: ହଁ ମୁଇଁ କଥା ଲଗୁଛେଁ, ଆର୍ ଆଇଲେ ନ ଆଜ୍ଞା କଥା ଲାଗୁଛେ, ତୁଇ ଶୁନ୍।
1: ଯେଉଁ ଯେଉଁ ଯେଉଁ ଶୁନ୍ମା ସେ
0: ଶୁନ୍, ଆମର ବୈଠକୀର ସବୁ ଭାଇ ଭଉଣୀମାନଙ୍କୁ ଜୁହାର। ଆମର ସାଙ୍ଗେ ଆଜି ଜଣେ ନୂଆ ଚାଷୀ ଅଛନ୍, ଆସୁନ୍ ତାଙ୍କର ସେ କଥା ଲାଗ୍ମା ଶୁନ୍ମା, ଆଉ ସେ କାଣା ଚାଷ କରୁଛନ୍, କେନ୍ତା ଚାଷ କରୁଛନ୍, ତାଙ୍କର ବିଷୟ ଥି ବୁଝ୍ମା। ଜୁହାର ଆଜ୍ଞା।
2: ଜୁହାର ଆଜ୍ଞା।
0: ଆପଣଙ୍କର ପରିଚୟଟା ଦେବେ ଆଜ୍ଞା?
2: ମୋ ନାଁ ହେଉଛି ଲୁଟନ କୁମାର ସାହୁ, ଜିଲ୍ଲା ଝାରସୁଗୁଡ଼ା, ଲଖନପୁର ବ୍ଲକ, ସୁନାରି ପଞ୍ଚାୟତ, ପତ୍ରାପାଲି ଗାଁ।
0: ଆଜ୍ଞା ଆପଣ କାଣା କାଣା ଚାଷ କରୁଛନ୍?
2: ମୋର ତ ଗୋଟେ ବଗିଚା ଅଛେ, ଯେମିତି ମୁଁ ପଢା ସାରିଲା ପରେ ଆରମ୍ଭ କଲି, ପ୍ରାୟ 10 ବର୍ଷ ସଂଘର୍ଷ ଥି ଏଖାନେ ମୁଇଁ ଗୋଟେ ସେଟଅପ୍ ଟେ କରୁଛେ, ଯେନ୍ ଜାଗାରେ ମୋର 6ଟା ପଲି ହାଉସ୍ ଅଛେ। ଆଉ ସେ ଜାଗାରେ ମୁଇଁ ବର୍ଷ ସାରା ପୁଆଲ ଛତି ଉତ୍ପାଦନ କରୁଛେ, ବର୍ଷ ସାରା ଫୁଲ ଚାଷ ଉତ୍ପାଦନ କରୁଛେ। ଆଉ ମୋର ସାଇଡ୍ ଇନକମ୍ ଲାଗି ମାଛ ଚାଷଟାକେ ରଖିଛେ, ଆଉ ଯେନ୍ ମୋର କମ୍ପୋଷ୍ଟ ଅଛେ, ମୋର ଫାର୍ମର ୱେଷ୍ଟ ଅଛି, ତାକେ ସବୁ ଯେନ୍ ଛତୁର ୱେଷ୍ଟ ହେଲା ସବୁ କମ୍ପୋଷ୍ଟ ବନାସି, ତାକେ ଜିଆ ଖତରେ କରସି। ଆଉ ତାପରେ ମୋର ଯେନ୍ ଗାଈ ଅଛନ୍, ସେ ଗାଈ ତୁ ଗୋଟେ ବାୟୋ ରିସର୍ଚ୍ଚ ସେଣ୍ଟର କରିଛେ, ଯଦ୍ୱାରା କି ମୋର ଫାର୍ମରେ ସବୁଦିନ ମୁଇଁ ନେଚୁରାଲ ଜିନିଷ ଗୁଡ଼ାକ ତିଆରି କରିକିରି ସାର ଔଷଧ ବନେଇକି ତାକେ ବ୍ୟବହାର କରୁଛେ। ପନିପରିବାଟା ହେଇଗଲା କି ଯେନ୍ତାକି ଆମେ ବର୍ଷ ସାରା ଫୁଲ ଚାଷ କରୁଛୁ, ଆଉ ସେ ଚାଷ ଫୁଲ ଚାଷ ସରିକି ଆସିବେ, ସେଥିପରେ ଗୋଟେ ଅଫ୍ ସିଜିନ୍ ବୋଲେ ଆମେ ଗୋଟେ ଭେଜିଟେବୁଲ ନେଇଆସୁ। ଆଜି ଆମେ ଫୁଲକୋବିର ସିଡ୍ଲିଂ କରା ସରିଯାଇଛି, ଆମର ଧାନଟା ଦୁଇଟା କ୍ରପ ହଉଛେ, ଯେନ୍ତାକି ମୋର ଗାଁଟା ହୀରାକୁଦ ଡ୍ୟାମ୍ର ବ୍ୟାକ୍ ୱାଟର୍ରେ ଅଛେ, ନଦୀରେ ବି କିଛି ନଦୀ ଘୁଚଲା ନଦୀର ପାନି ଥି ବି କିଛି ହେସି, ଆଉ କିଛି ରହିତି ଜମି ଥି ବି ହେସି। ବେଶିକିରି ତ ଯେନ୍ତାକି ଆମର ଗଙ୍ଗା ହେଇଗଲା, ପରେ ସର୍ନା ହେଇଗଲା, ଆଉ କମର୍ସିଆଲି ଏସବୁକେ ବେଶି କରୁଛୁ ଆମେ। ତାପରେ ଡାଲୁଆଟା ହେଇଗଲା, ପ୍ରତୀକ୍ଷା, ଆଉ କିଛି ହାଇବ୍ରିଡ୍ ଧାନ କରାହେସି। ଆଉ
0: ଧାନ ବିକ୍ରି ବଟାର କେନ୍ତା ସୁବିଧା ବନୁଛେ?
2: ଧାନ ବିକ୍ରି ବଟା ଏ ବର୍ଷ ତ ଧାନ ଟିକେ କ୍ୱାଣ୍ଟିଟି ବେଶୀ ହେଇଯାଇଥିଲା, ଆଉ କିଛି ରହିଗଲା ବେଲେ ଆମେ କାଣା କରୁଛୁ, ଟିକେ ବେଶୀ ଅର୍ଗାନିକ କ୍ଷତିକେ ଇଏ କରୁଛୁ। ଆଉ ମୋର ଏରିଆ ଥି ମୋର କିଛିଟା ଅଛନ୍ କଷ୍ଟମର ଅଛନ୍, ଯେନ୍ ମାନେ ଆମର ଭେଜିଟେବୁଲ ଉପରେ କାଇଁ ଜୈବିକରେ ବେଶୀ ୟୁଜ୍ କରୁଛୁ ଜାଣିଛନ୍, ବୋଲିକିରି ଆମେ ଚାଉଲ ବନେଇକିରି ବର୍ଷ ସବୁ ବିକିଦେଲୁ, ଯେନ୍ଟା ମଣ୍ଡିରେ ଗଲା ତାର ବାହାର।
0: ଆଚ୍ଛା ଏ ଯେ ଡାଲୁଆ ଆପଣଙ୍କର କେତେ କ'ଣ ହେଲା? ଏଇଟା
2: ଡାଲୁଆ ଏଖାନକେ 10 ଏକର ହେଇଯାଇଛି ଆଜ୍ଞା।
0: 10 ଏକର କେତେ ବାହାରିଲା? ତ
2: ଆମର ପ୍ରାୟ 20-22 କ୍ୱିଣ୍ଟାଲ ହିସାବେ ଆସୁଛି ଧାନ ଏକର ପ୍ରତି।
0: ଆଚ୍ଛା ଆପଣ କହିଲେ ଯେ ଛତି ଆପଣ 12 ମାସ ଛତି କରୁଛ, ସେ ତାର ବିଷୟ ଟିକେ କହିବେ।
2: ବୁଆଲ ଛତିଟା 8 ମାସ କରୁଛୁ, ଆଉ ବାକିଟା କି ଢିଙ୍ଗରି ଛତି
0: ଢିଙ୍ଗରି କରୁଛ।
2: ବୁଆଲ ଛତି କି 12 ମାସ ଚାଷ କରବା ଲାଗି ମୁଇଁ ଅଲଗ ଅଲଗ ଟାଇପ୍ର ସେଟ୍ ବନେଇଛେ, ଯେନ୍ଟାକି ଶୀତ ମାସେ ପଲି ହାଉସ୍ ଭିତରେ କରସୁ ବଲ୍ ଜଲେଇକିରି, ତାପରେ ବହୁତ ବର୍ଷା ହେଇଯିବା ବେଲେ ଆଜବେଷ୍ଟ ସେଟ୍ରେ କରସୁ, ଏଛେନକା ବାଉଁଶର ଘର ବନାହେଇଛି, ଏଖେନ ଖରା ମାସେ ତାର ଉପରେ ପୁଆଲ ପକେଇକିରି ତାକେ ମାନେ କଣ୍ଟ୍ରୋଲ କ୍ଲାଇମେଟ୍ କରିକିରି 12 ମାସ
0: 2-3 ମାସ ଢିଙ୍ଗରି କରସନ୍। ତାର ମାନେ ପୁଆଲ ଛତି ମାସକୁ କେତେ ଖଣ୍ଡେ ବାହାରିଛି?
2: ଏଛେନ ତ ପ୍ରାୟ 1.5-3 କ୍ୱିଣ୍ଟାଲ ବାହାରୁଛେ ମାସକୁ,
0: ଖରାଦିନେ
2: ଖରାଦିନେ ସିଜନ ଥି ଆମେ 6-8 କ୍ୱିଣ୍ଟାଲ ତାକୁ ଭରି ପକ।
0: ଆଉ ଢିଙ୍ଗରିଟା,
2: ଢିଙ୍ଗରିର ଖାଉଟି ଟିକେ କମ୍ ହେଲେ ଆମେ କାଣା କରସୁ, ତାକେ ଶୁଖା ଭାବରେ ବ୍ୟବସ୍ଥା କରିଦେସୁ। ଆଉ ପ୍ରାୟ ଏନ୍ତା ସେଟା ତ ଗୋଟେ ଷ୍ଟାଟିକଲି ତାର ଉତ୍ପାଦନ ନାଇଁ ହୁଏ, 2-3 ଦିନ ଥି କଟା ହେସି, ଏନ୍ତା 8-10 କେଜି ଲେଖା, 5 କେଜି ଲେଖା ଲୋକାଲ ଗ୍ରାହକ ମାନେ ବି ବିକିଯାଏ।
0: ଶୁଖେଇକିନା କାଣା କରସନ୍? ସେଟା
2: ଶୁଖେଇକିରି ତାକେ ବି ବିକିଦେସୁ। ଏନ୍ତା
0: କେନୁ ବିକସନ୍? ସେଟା
2: ଏନ୍ତି ଆମର ପାଖାପାଖି ଯେନ୍ତା ସହର ଗୁଡାକ ଅଛେ, ବନବାଲ, ବେଲପାହାଳ, ରାୟଗଡ଼, ଝାରସୁଗୁଡ଼ା, କମ୍ପାନୀକି ନି ବିକା ହୁଏ। ହଁ ଆମର କିଛି ଖାଉଟି ଅଛନ୍, ଯେନ୍ ମାନେ କି ମାନେ ୱେଟିଂ ରହିଥିସନ୍ କି ଆମକୁ 2 କେଜି ସୁଖାରେ ଦେବ, 5 କେଜି ସୁଖାରେ ଦେବ, ଏଟାକୁ ଫିଲ୍ଅପ୍ କରିଦେସୁ ଆମେ ତାକେ।
0: ଆଚ୍ଛା ଆଚ୍ଛା, ଛତି ଥି ତାର ମାନେ ବରଷକୁ ଆପଣଙ୍କର ବିକ୍ରି କେତେ କ'ଣ ହେଇଯାଏ?
2: 10-12 ଲକ୍ଷ।
0: ଯା ହଉ, ବହୁତ ସୁନ୍ଦର କଥା। ଛତି ଚାଷ ଯେନ୍ ମାନେ କରୁଛନ୍, ସେମାନଙ୍କୁ କିଛି କହିବାର ଲାଗି ଚାହିଁବେ ଆପଣ ଆପଣଙ୍କର ଅଭିଜ୍ଞତାରୁ?
2: ହଁ, ଛତି ଚାଷଟା କାଣା କି କହେସନ୍ ସମସ୍ତେ, ଆମେ ଗୋଟେ ମୁଁ ଏଜ୍ ଏ ଟ୍ରେନର ଗୋଟେ ମୁଁ ବହୁତ ଗୁଡ଼ା ଟ୍ରେନିଂ କରିଛେ, ଆମର ପାଖାପାଖି ଯେନ୍ତା MCL ହେଇଗଲା, ଟାଟାରି ଫ୍ୟାକ୍ଟ୍ରିସ୍ ହେଇଗଲା, କି ଗଭର୍ଣ୍ଣମେଣ୍ଟ ଆଡ଼ୁ ମୁଁ ଟ୍ରେନିଂ ଗୁଡ଼ାକ ଦେଇଆସି, ସେନ ମୋତେ କୋଶ୍ଚିନ୍ ଆସି କି ଉତ୍ପାଦନ କରିଦେସୁ ଆଜ୍ଞା, ବିକ୍ରି ନାଇଁ ହୁଏ। ବାକି ମୋର ବଗିଚାର ମୋର ଅନୁଭୂତି କହୁଛେ, ମୁଇଁ କେନ୍ସି ବି ଜିନିଷ ଯେନ୍ତାକି ଗେଣ୍ଡୁ ଫୁଲ ଆମେ କାହାକେ ମୁଇଁ ଚାରା ବି ମୋର ପଲି ହାଉସ୍ରୁ ବାହାର କରିକି ଦେସି, ସେ ଚାରା ମାନକେ ନେସନ୍, ସେମାନେ ଆମେ ବିକ୍ବା ଲାଗି ଜାଗା ନିନ କହିସନ୍। ମୁଇଁ ସମସ୍ତଙ୍କେ କହିସି କି ଯିଏ ବି ଚାଷ କଲା, ଗୋଟେ ସିଜନ୍ ଚାଷ କରିଥିଲା ବେଲେ ଆମକୁ ସେଠି ପଇସାର କି ଆମକୁ ଇନକମ୍ର ମଜା ନିନ, ତାହାକେ ଯଦି ଆମେ କଣ୍ଟିନ୍ୟୁଟି ଯଦି ବର୍ଷ ସାରା କରଲା ବେଲେ ସେଠି ଆମକୁ ମାର୍କେଟ ଖୁଜବାର ଲାଗି ନାଇଁ ପଡ଼େ, କି ଆମକୁ ବିକ୍ବାର ଭଟା କରିକି ଅସୁବିଧା ଲାଗି ବି ନାଇଁ ପଡ଼େ।
0: ହଁ, ଏଇଟା ସବୁ କେନ୍ସି ବି ଜିନିଷର ଖାଲି ଉତ୍ପାଦନଟା କରିଦେଲେ, ଅମଳଟା କରିଦେଲେ, କି ଜିନିଷଟେ ବାହାର କରିଦେଲେ ତ ନାଇଁ ହୁଏ। ହଉଛି ବଜାରକେ ବି ଖବରଟା ନିଜେ ଖାଇବାର ଲାଗି କରମା, ନିଜେ ଖାଇବା ଲାଗି କେତେ ଖାଇମା ନା, ତ ସେ ଖାଇବାର ଠାକୁର ଯୋଗାଡ଼ କରବାର ଲାଗି ଆମେ ଏସବୁ କରୁଛୁ, ଯାହା ହଉ ବହୁତ ସୁନ୍ଦର କଥାଟେ କହିଲେ। ଆଚ୍ଛା ଫୁଲ ଚାଷ ବି ଆପଣ ବାର ମାସେ କରସି ବୋଇଲେ,
2: ଆଜ୍ଞା ଆଜ୍ଞା,
0: ଏଇଟା ବି ପଲି ହାଉସ୍ କରସନ୍ କାଣା କରସ ତାର ଟିକେ କୁହନ୍ତୁ।
2: ହଁ, ମୁଇଁ 2018 ମସିହାରେ ପହିଲା ପଲି ହାଉସ୍ ଲଗେଇ

0: କରିଥିଲି, ସେନ ପହିଲା ଜରିବେରା ଫୁଲ ଚାଷ କରିଥିଲି।
1: ଆଚ୍ଛା।
0: ତାପରେ ଫୁଲଟା କମ ଆକାରରେ କରାହେଇଥିଲା, ଅବଶ୍ୟ ଏତିକି ହାଇଲାଇଟ୍ ନାହିଁ। ଜରିବେରା ଫୁଲଟା ମାନେ ଗାଁ ଗଣ୍ଡାରେ ଛୋଟ ସର ମାନଙ୍କ ଏତିକି। ତାପରେ ସେଟାକେ ଏକ୍ସଚେଞ୍ଜ କରିକିରି 2020 ମସିହାରେ ଆମର ହର୍ଟିକଲଚର ସାର୍ ମୋତେ କହିଲେ କି ଟିକେ ଚାଷ ତ କରୁଛ, ଗୋଟେ ଯୋଡ଼େ ଟ୍ରେନିଂ ବୋଲ ଆଉ ଟିକେ ବଡ଼ ଆକାରରେ କର। ଆଉ ଗଭର୍ଣ୍ଣମେଣ୍ଟର ସେ ସମୟରେ NSV ଅଣ୍ଡରରେ ଗୋଟେ ସେଟନେଟ୍ ହାଉସ୍ ଲଗେଇଥିଲେ, ଗୋଟେ ପଲି ହାଉସ୍, ଯାହାର ପ୍ରୋଜେକ୍ଟ କଷ୍ଟିଂ ଥିଲା 25 ଲକ୍ଷ ଟଙ୍କା।
1: ଆଜ୍ଞା।
0: ସେଥିରେ ମୁଁ ଜରିବେରା ଫୁଲ ଚାଷ କରିଥିଲି ଆଉ ତାହାକେ ମୁଁ ଭୁବନେଶ୍ୱର ବିକୁଥିଲି, ଆଉ ବଢ଼ିଆ ଇନକମ୍ ହଉଥିଲା। ତାପରେ କରୋନା ଆସିଲା, କରୋନା ହେଲା ଆଉ ଏତିକି ଜୋରରେ 2 ନମ୍ବର ବର୍ଷ ଫ୍ଲାୱରିଂ ହେଲା, ମାନେ ମୁଁ ଗୋଟେ ଡିମୋଟ ହେଇଗଲି। ଘରେ ମୋତେ କହିଲେ ଖାଇବାର ଜିନିଷ ଚାଷ କରସନ୍ କାଁ ଫୁଲ କାହିଁ ଗୋଟେ କେନ ବିକିବୁ କାଁ କରିବୁ ଶୁଖାବୁ ଏନ୍ତା ଗାଲି କଲି। ସେ କରୋନାରେ କାଣ ହେଲା, ଯେତେବେଳେ କେନ୍ସି ଜିନିଷ ଷ୍ଟେଟ୍ମାନଙ୍କୁ ରପ୍ତାନି ନି ହେଲା, ଆଉ ମୁଇଁ ତାର ଆରବ 2 ବର୍ଷ ମୋର ବଗିଚାରେ ଜରିବେରା ଫୁଲ ଚାଷ କରସି ବୋଲି ପ୍ରମୋଟ ହେଇଯାଇଥିଲା ମାର୍କେଟରେ। ବୋଲେ ଯେତେବେଳେ ବାହାରୁ ନେଇ ଆସିଲା ଫୁଲଟା, ଡିମାଣ୍ଡ ବହୁତ ବଢ଼ିଗଲା, ତା ଉଲ୍ଟିଆ ହେଇଗଲା। ସେ ସମୟରେ କାଣ ଆଜ୍ଞା, ଗୋଟେ ଗୋଟେ ପିସ୍ କି ଆମେ 3 ଟଙ୍କା 4 ଟଙ୍କା ହୋଲସେଲ୍ କରୁଥିଲା, 10 ଟଙ୍କା 12 ଟଙ୍କା ହୋଲସେଲ୍ କରୁ। ଗୋଟେ ପଲି ହାଉସ୍ରେ ମୁଇଁ 3 ଲକ୍ଷ 3.5 ଲକ୍ଷ ଟଙ୍କା ଗୋଟେ ପ୍ୟାକ୍ ସିଜନ୍ରେ ବିକିଥିଲି।
1: ଯାହା ହଉ, ଏଇ ଯେନ୍ ଜରିବେରା ଫୁଲଟା କଣ ଚାଷ କରୁଛନ୍, କେତେ ଜାଗା ଥିଲା?
0: ଏବେ ତ ଆଜ୍ଞା ମୋର ପାଖେ ଯେନ୍ 6ଟା ଷ୍ଟ୍ରକ୍ଚର୍ ଅଛେ, 1000 ସ୍କୋୟାର୍ ମିଟର ସବୁ ଷ୍ଟ୍ରକ୍ଚର୍ ଗୁଡ଼ାକ ଅଛି। ଯେନ୍ 25 ଡିସମିଲ୍ ଜାଗା, 2 ଟା 25 ଡିସମିଲ୍, ଅଧା ଏକର ଜାଗାରେ ଗୁଲାପ ଅଛେ, ଆଉ ଅଧା ଏକର ଜାଗାରେ ଜରିବେରା ଫୁଲ ଅଛି। ବାହାରେ କାଣା କରସୁଁ, ଖାଲି ଜାଗାଟା ଯେନ୍ ସେଡ୍ନେଟ୍ ହାଉସ୍ ଅଛେ, ଛାୟାଗୃହ ଅଛେ, ସେନ ଏଖେନ୍ ଖରା ମାସେ ବି ଆମର ଗେଣ୍ଡୁ ଫୁଲ ବାହାରୁଛେ। ଏଛେନ୍ ଗୋଟେ ବ୍ୟବସ୍ଥା କରିଦେଉଛୁଁ କି ଯେନ୍ ଗାଡ଼ି ସଜାବାରେ ଯେନ୍ ଡେକୋରେଟିଭ୍ ପ୍ଲାଣ୍ଟ ଗୁଡ଼ାକ ଅଛେ, ସେ ପ୍ଲାଣ୍ଟ ଗୁଡ଼ାକ ବି ଲଗେଇ ଦେଇଛୁ ବୋଲେ ଲୋକାଲ୍ର ଯେନ୍ ଗାଡ଼ି ସଜା ହେସି ଫୁଲ ଯେନ୍ ବାହାଘରରେ ଯେନ୍ ଡେକୋରେଟ୍ କରସନ୍, ସେମାନେ ମାନେ ପଲେଇ ଯାଇସନ୍ ଆମନିକେ। ଗୋଟେ ଗାଡ଼ିକେ ଯଦି ଆମେ ଦଉଛୁ ବୋଲେ 1000ରୁ 1500 ଟଙ୍କାର ସାମାନରେ ତାଙ୍କର ଗୋଟେ ଗାଡ଼ି ପୁରା ସୁନ୍ଦର କଞ୍ଚା ଫୁଲ ଡାଲ ପତର ହେଇଯାଇସି, ସେଟାକି ଯଦି ସେମାନେ ଦୋକାନୀର ନୁହେଁ ହେଲେ 2500 ଟଙ୍କା ଖର୍ଚ୍ଚା ହେଇଯାଇସି।
1: ଆଚ୍ଛା, ଏଇ ଯେନ୍ ଗଞ୍ଜା ଫୁଲ ଆପଣ ବୋଲେ ହେଟା କେତେ ଜାଗାତେ କରୁଛୁ?
0: ଗଞ୍ଜା ଫୁଲଟା ସବୁବେଳେ ଆମର ରୋଟେଟ୍ ପ୍ରତ୍ୟେକ 2 ମାସେ ଆମେ ଥରେ ଥରେ ପ୍ଲାଣ୍ଟିଂ କରୁଛୁ, ଯଦ୍ୱାରା ଆମେ ବର୍ଷ ସାରା
1: ହେଇପାରୁଛୁ।
0: ଯେନ୍ତାକି ବର୍ଷା ଦିନେ ଗଛଟା ବଢ଼ି ଯାଇସି ଭଲ ହୁଏନି, ତାର ଲାଗି ଆମେ ପଲି ହାଉସ୍ ଭିତରେ ଲଗେଇ ଦେସୁ। ଖରାଦିନେ ତାକେ ଛାଇ ଦରକାର, ଟିକେ ଶୀତ ଦରକାର, ବେଳେ ସେଟ୍ ନେଟ୍ ଭିତରେ ଲଗେଇ ଦେସୁ। ଏନ୍ତା କରିକିରି ଆମେ ଗୋଟେ ଗ୍ରାହକ ସବୁବେଳେ ବର୍ଷ ସାରା ଦେଇପାରୁଛୁ। ଆଉ ତାର ସାଙ୍ଗେ ଆଉ ଗୋଟେ ପ୍ଲସ୍ ପଏଣ୍ଟ ଅଛି, ଯେନ୍ ପାଖେ ମୋର ଲେବର ମାନେ ତ କାମ କରୁଛନ୍, ମାନେ ୱିମେନ୍ ଏମ୍ପାୱାରଟା ଯେନ୍ ଅଛନ୍, ତାର ବାହାରେ କାଣା ଅଛି, ଗାଁରେ ଯେନ୍ କର୍ମଚାରୀ ମାନେ ବିଡ଼ି ବନାଉଥିଲେ ତାହାକୁ ଆମେ ମାଲା ବନାବାର ଶିଖେଇ ଦେଇଛୁ। 80 ପଇସା ଦେଉଥିଲୁ, ଏଖେ ତାଙ୍କୁ ଟଙ୍କାଟେ ଦିଆହଉଛେ,
1: ଗୋଟେ ମାଲା
0: 3 ଫୁଟର ଲମ୍ବା ରହିଛି ମାଲାଟାକେ, ମାନେ ଜଣେକେ ସନ୍ଧ୍ୟାରେ ଯଦି ବସ୍ତେ ଫୁଲ ଦେଲେ ବେଲେ 8-9 ବଜେ ତକ ଘରେ ଖାଇ ପିଇକିରି ବି 80-100 ମାଲା ବନେଇ ଦେସି, ତାହାକେ ଆମେ ସକାଳୁ ବସ୍ରେ ପଠେଇ ଦେସୁ।
1: ଆଚ୍ଛା, ଆପଣ କେତେ ଲୋକ ଲଗେଇଥିବେ?
0: ମୋର ବଗିଚାରେ 8 ଲୋକଟା ବର୍ଷ ସାରା ମନ୍ଥଲି ପେମେଣ୍ଟ ଅଛନ୍, ଆଉ ଯଦି କାମ ବଢ଼ିଗଲା ବେଲେ ଆମେ ଏକ୍ସଟେଣ୍ଡ କରୁଛନ୍।
1: ଚାଷ ଆପଣ ସବୁ କରୁଛନ୍? ସବୁ ମିଶିବା କେତେ ଧାନ ତ 25 ଏକର ଖଣ୍ଡେ କରୁଛନ୍, ଏଇଟା ମାନେ ସବୁ କେତେ କରୁଛନ୍?
0: ଆକ୍ଚୁଆଲି ଧାନଟା ଆମର ଯେନ୍ ପରିବାରରେ ରହିସି ସେଟା ଆମର ଗୋଟେ ଜଏଣ୍ଟ ଫ୍ୟାମିଲି, ସେନକା ବି ମୋର ବାପା ମାନେ 4ଟା ଭାଇ ହେଇକିରି ଅଛନ୍। ସେଟା ଆମର ଧାନ ଚାଷଟା ହଉଛି ମୁଖ୍ୟ ଜୀବିକା। ପୁଆଲଟାକେ ମୁଇଁ ମୋର ବଗିଚା ନେଇକି ଆନ୍ସି, ମୋର ଯେନ୍ ହର୍ଟିକଲଚର ସେଟଅପ୍ଟା, ଆଉ ବାକି ଯେନ୍ ଆମର ଫ୍ଲୋରିକଲଚର କମ୍ପୋଷ୍ଟ ଆଉ ଫିସରି ସେକ୍ଟରଟା ଅଛେ, ସବୁ ହିସାବ କେଟା ମୁଇଁ ବୁଝ୍ସି,
1: ମାଛ ଚାଷ ମାନେ ଆଉ ଫୁଲ ଚାଷ।
0: ଫୁଲ ଚାଷ ମାନେ ସେଥି ମୁଇଁ 15-20 ଲକ୍ଷ ଟଙ୍କା ମୋର ବର୍ଷକୁ ଟ୍ରାଞ୍ଜାକ୍ସନ୍ ହେଇଯାଉଛେ ଇ ବର୍ଷ ଯେନ୍ଟା ମାର୍ଚ୍ଚ ଟୁ ମାର୍ଚ୍ଚ ତକ।
1: ଆଉ ଯେନ୍ ପରିବା ବୋଇଲେ ଆପଣ କାଣା କାଣା ଫୁଲକୋବି ଚାଷ କରୁଛନ୍?
0: ଆଜ୍ଞା, ସେଟା ଅଫ୍ ସିଜନ୍ର ଫୁଲକୋବି, ଯେନ୍ତା ଆପଣ ଜାଣୁଥିବେ କି ନୂଆଖାଇ ବେଲ୍କେ ବଢ଼ିଆ ରେଟ୍ ରହିସି, ବେଲେ ସେ ସମୟ 80-70 ଟଙ୍କା ହୋଲସେଲ୍ ହେଇଯାଇସି, ମାନେ ଗୋଟେ ଫୁଲକୋବି ଅଧା କେଜି ସାଇଜ୍ କରିଦେଲେ ବେଲେ ବି 30-35 ଟଙ୍କା ହେଇଯାଇସି।
1: ନୂଆଖାଇ ବେଲେ ତ ଠିକ୍ ଫୁଲକୋବି ହେଲା, ପାତଲ ଘଣ୍ଟା ହେଲା, ଲୋକ ଖୁଜି ଖୁଜି ଆଣିବେ
0: ବେଲେ ଆମେ ଯେଉଁଟା କହୁଛୁ 1000 ସ୍କୋୟାର୍ ମିଟରରେ 6000 ପ୍ଲାଣ୍ଟ ଲଗାସୁଁ, ଯଦି 10% ଡ୍ୟାମେଜ୍ ବି ହେଇଗଲା, 15% ଯଦି 5000 ପ୍ଲାଣ୍ଟ ବିକିଲେ ବେଲେ ବି 1.5 ଲକ୍ଷ ଟଙ୍କା 50-60 ଦିନ
1: ପଲେଇ ଆସିଛି।
0: ଯଦି ବହୁତ କଥା ନି ମାରିଲା ବେଲେ ଆମେ ଦରକାର ପଡିଲେ
1: ବେଶୀ କିନା ଜାଣା କାଣ ବିନା ସିଜନ ର ହେଲେ
0: କହିଦେସି ସେଟା। ବାକି ମତେ ଗୋଟେ ଗୋଟେ କ୍ୱେଶ୍ଚନ୍ ଆସି କି ଆମେ ଜାଣିଲୁ ଏଠି ତ କିଛି ତ ଲେଖାପଢା କି ଗଭର୍ଣ୍ଣମେଣ୍ଟ ଅଥରାଇଜେସନ୍ ସାର୍ଟିଫାଏଡ୍ ନିନ ହେଇଛି, କେନ୍ତା ଜାଣିବୁ ଏଇଟା ଅର୍ଗାନିକ କହିକି? ମୁଁ ତାକୁ କହିସିକି ଫିଡ୍ବ୍ୟାକ୍ ମୋତେ ଗୋଟେ ଗିଫ୍ଟ ନେଇଯାଅ, ଖାଇକିରି ମୋତେ ଫିଡ୍ବ୍ୟାକ୍ ଦେବ। ଆଉ ଯେତିକି ଲୋକ ବି ଏସବୁ ୱାର୍ଡଟା ମୁଁ କହିଛେ ସେମାନେ ଆଉ ଥରେ ମୋତେ ପ୍ରପୋଜ୍ କରିଛନ୍ତି ମୋତେ ଡାଲ ପତର ସହ ଏତେ ଦେବୁ, ଏମିତି ଫିଡ୍ବ୍ୟାକ୍ ପଲେଇ ଆସି।
1: ଆର କାଁ କାଣ ପନିପରିବା କରସନ୍? ଚାଷ
0: ପନିପରିବା ବେଲେ ଆକ୍ଚୁଆଲି ମାଟିର ଉର୍ବର କ୍ଷମତା ବଢ଼ବାର ଲାଗି
1: ଫସଲ ବଦଳେଇ ବଦଳେଇ କରିବା,
0: ସେଥି ଆମେ ଇଣ୍ଟିଗ୍ରେଟେଡ୍ ବି କରିଦେସୁଁ କେତେବେଳେ କେନ୍ତା, ମାନେ କେତେବେଳେ ଏଖାନେ ଗୋଟେ ପ୍ଲଟ୍ ଲଗାବାର ଅଛି କର୍ଲା ଲଗେଇଦେମୁ ତାର ସାଙ୍ଗେ। ତାପରେ ଆମେ କାଣା କରୁଛୁ, ଆମର ରୋଗ ପୋକ କ୍ଷମତା କରିବାର ଲାଗି ଆମର ଟୋଟାଲ ଫାର୍ମଟା ସାରା ପୁରା ହାଇଟେକ୍, ମାନେ ଇରିଗେସନ୍ ଡ୍ରିପିଙ୍ଗ, ଘାସ ଲାଗି ଆମେ ଲୋକମାନେ କାଣା କରସନ୍ ହର୍ବିସାଇଡ୍ ୟୁଜ୍ କରସନ୍, ଆମେ ୱିଡ୍ମେଟ୍ ଲଗେଇଦେସୁଁ, ମଲ୍ଚ କରିଦେସୁଁ, ଆଉ ସବୁବେଳେ ବ୍ୟବସ୍ଥିତ କ୍ଷତି, ମାନେ ଯେତିକି ବେଳେ ଯେନ୍ଟା ଅଛି ସବୁବେଳେ ସେଟାକି ଆମେ ପୁରା ହାଇଟେକ୍ଲି ଇରିଗେସନ୍ ବି ଆମେ କେତେବେଳେ ଫ୍ଲଡ୍ ପାନି ଦେଉନି, ଆଉ ସବୁବେଳେ ପେଷ୍ଟକେ ବି ମ୍ୟାନେଜମେଣ୍ଟ କରିବାର ଲାଗି ଯେନ୍ତାକି ହେଇଗଲା ଲାଇଟ୍ ଟ୍ରାପ୍ ହେଇଗଲା, ଷ୍ଟିକି ଟ୍ରାପ୍ ହେଇଗଲା, ଏସବୁ ଜିନିଷ ଗୁଡ଼ାକ ବ୍ୟବହାର କରୁଛୁ।
1: ଆଚ୍ଛା, ମଝିରେ ଗୋଟେ ଫିର ଚାଷବାସ କଥା ଲାଗମା, ଘରେ କିଏ କିଏ ଅଛନ୍?
0: ଘରେ ଆମ ଗୋଟେ ଜଏଣ୍ଟ ଫ୍ୟାମିଲି।

0: ଅଛୁଁ। ଆମର ଫ୍ୟାମିଲି ଥି 22 ଜଣ ଅଛୁ।
1: ଆପଣଙ୍କର ଛୁଆ ପିଲା?
0: ମୋର ଦୁଇଟା ପୁଅ।
1: ଦୁଇଟା ପୁଅ ସେମାନେ କାଣା କରୁଛନ୍?
0: ସେମାନେ ଏଖେନ୍ ପଢ଼ୁଛନ୍, ଗୋଟେ 5 ପଢ଼ୁଛେ, ଗୋଟେ 10 ମାସ।
1: ଆପଣ କେତେ ତକ ପଢ଼ାପଢ଼ି କରୁଛନ୍?
0: ମୁଇଁ ଗ୍ରାଜୁଏଟ୍ କରିଛି ଆଜ୍ଞା, ବାକି ଗ୍ରାଜୁଏଟ୍ ହେଇସାରିଲା ପରେ ମୁଇଁ ପାଖାପାଖି 14 ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ଟ୍ରେନିଂ କରିସାରିଛେ। ଚାଷ୍ କରିବି
1: ଗ୍ରାଜୁଏସନ୍ ଆପଣ କହିଲେ ବିଏ ପଢ଼ିଲେ କେନ୍ ସାଲେ ପାସ୍ କଲେ?
0: ବିଏ ମୋର 2003।
1: ସେ ସମୟରେ ଇଚ୍ଛା ନା ହେଲା ନୌକରୀ ନୌକରା କାଣା କରୁଛି?
0: ଚେଷ୍ଟା କରିଥିଲି ଆଜ୍ଞା, ଲେକିନ୍ ଗୋଟେ ଜୁନୁନ୍ ଥିଲା କି ମାନେ ମୁଇଁ ଚାଷ୍ କରିବି, ଗୋଟେ ନୂଆ କିଛି କରିବି।
1: ଆଜି ଅଫସୋସ୍ ହେସି କି ତାର ମାନେ ଚାକିରି କାହିଁ ନାଇଁ କରିବି ବୋଲି?
0: ନାଇଁ ନାଇଁ, ଯେନ୍ଟା କି ବି ମାନେ ଭାବିଦେସନ୍ ସବକର ଗୋଟେ କି ଲକ୍ଷ୍ୟ ଥିସି କି ବର୍ଫିଲା ଏରିଆ ବୁଲବାର ଅଛେ, 5 ଦିନ ଛୁଟି ମନେବାର ଅଛେ। ମୁଁ ଯେତେବେଳେ ଚାହେଁଛି ମୋତେ ସବୁ ହେଇପାରୁଛେ ସେଟା,
1: ବୋଲେ ଆଉ କାଣା ଦରକାର?
0: ହଁ,
1: ଆଉ ଯେନ୍ ଜମି ଯେନ୍ ଚାଷ ଆପଣ କରୁଛନ୍, ସେଟା ପୈତୃକ ଜମି ମାନେ କି ଆପଣ ପଛରେ ବି କିଛି କିଛି ଘିନିଛନ୍?
0: ହଁ, ଯେନ୍ଟାକି ମୁଇଁ ମୋର ଏଖେନ୍ ହର୍ଟିକଲଚର ସେଟଅପ୍ଟା ଅଛେ, ସେଟାକି ତ ପୈତୃକ ଜମି ଦାଦା ମାନେ ବାପା ଘିନ୍ ଦେଇଥିଲେ, ସେଟା ତ ଅଛେ। ତାର୍ ପରେ ତାର୍ ବାହାରେ ମୁଇଁ ଗୋଟେ ଯୌଥ ପରିବାରରେ ରହିଲା ପରେ ବି ପାଖାପାଖି 6 ଏକର ଉପରେ କିଣାକିଣି ହେଇକିରି ତାହାକି ଏଖେନ୍ ନୂଆ ହାଇଟେକ୍ଲି ଫାର୍ମ ଉପରେ ଡେଭଲପ୍ ହେଇଗଲା।
1: ଆଚ୍ଛା, ଆପଣ ଫେର ମାଛ ଚାଷ ବି କରୁଛନ୍?
0: ଚାଷଟା ଦୁଇଟା ପୋଖରୀରେ କରୁଛୁ,
1: ନିଜର ବନ୍ଧା
0: ଆଜ୍ଞା, ମାନେ ଆମର ଗାଁଟା ଅଛେ ନଦୀ ଏରିଆ ଥି, ନଦୀ ଲାଗିକିରି
1: ହେଲେ
0: ସେଟା କାଣା କରୁଛୁ, ଯେନ୍ ବନ୍ଧଟା ଅଛେ ଆମର କ୍ଷେତକେ ଲାଗିକିରି ନଦୀରୁ ଗୋଟେ ଲିଫ୍ଟ ଇରିଗେସନ୍ ଅଛେ, ତାକେ କେନାଲ କରିକିରି ପାଣିଟାକେ ପକେଇ ଦଉଛୁ ପୋଖରୀ ଥି, ସେଟା ବି ସୋଲାରରେ। ଆମର ଫାର୍ମଟା ବି ସୋଲୁ ସୋଲାରରେ ହିଁ ଅପରେଟ୍ ହଉଛେ, ମାନେ ପୁରା ଇକୋ ଫ୍ରେଣ୍ଡଲି।
1: ବେଲେ ସେଟା ଆପଣଙ୍କର କେବେ କେବେ ମାଛ?
0: ବର୍ଷକୁ ଥରେ କ୍ରପିଂ କରୁଛୁ, କାରଣ ଯେ ଯେନ୍ ଆମେ ପାଣିଟା ଷ୍ଟୋର କରୁଛୁ ସେ ପାଣିଟା କି ଆମର ଯେନ୍ ଅଲଗା ଅଲଗା ପ୍ଲଟ ଅଛେ ସବୁ ସେଇଟା ନୁ ନ ଲିଫ୍ଟିଂ କରିକି ଅଣ୍ଡରଗ୍ରାଉଣ୍ଡ ପାଇପିଂ ହେଇକିରି ସବୁ ଫାର୍ମ ମାନକେ ଯାଇଛେ ସେଇ ପୋଖରୀ ନୁ। ଆଉ ସେଥି କାଣା ଆସି ସେ ଆମର ନଦୀର ପାଣିଟା ଷ୍ଟୋର କରାହେସି, ତାପରେ ଏଖେନ୍ ବର୍ଷା ଜଳଟା କି ବି ସେନ ଷ୍ଟକ୍ କରାହେସି।
1: ଯିଏ ହେଲେ ବି ଆପଣଙ୍କର ଫାର୍ମ କେ ତାର ମାନେ ପ୍ରକୃତିରେ ଦେଖି ଯିବାର କଥା
0: ଆଜ୍ଞା,
1: ନାଇଁ
0: ହଁ,
1: ଦେଖିଲେ ବି ବହୁତ କିଛି।
0: ଓଡ଼ିଶା ଗଭର୍ଣ୍ଣମେଣ୍ଟର ଫାର୍ମର୍ସ ଭିଜିଟର୍ସ ମାନେ ଥିସନ୍, ପାଖାପାଖି 20-15 ପ୍ରତ୍ୟେକ ବର୍ଷ ହେସନ୍।
1: ଆଚ୍ଛା, ତାପରେ ଆପଣ ଗୋଟେ ବାୟୋ ରିସର୍ଚ୍ଚ ସେଣ୍ଟର କରୁଛନ୍ ବୋଇଲେ, ସେ ତାର ବିଷୟ ଟିକେ?
0: ସେଟା ଆକ୍ଚୁଆଲି ମୋର ପାଖେ ମୋର ଦାଦା ମାନଙ୍କର ଘରେ ଥିଲେ ବେଲେ ଗାଈ, ଦେଶୀ ଗାଈ ଆଉ ମେଣ୍ଢାଟା ବହୁତ ଥିଲେ, ବେଲେ ସେଟା ଅବ୍ୟବସ୍ଥିତ ହେଇକିଥିଲେ ଯେନ୍ତା ଟ୍ରେଡିସନାଲ ରଖା ହଉଥିଲା, ବେଲେ ଇ ଫାର୍ମ ସେଟଅପ୍ଟା ବଢ଼ିଗଲା ପରେ ମୁଁ ସେଟା କାଣା କରିଛେ, ସେଇ ଫାର୍ମ ନିକେ ଆଣିକିରି ଗଭର୍ଣ୍ଣମେଣ୍ଟ ବି ମୋତେ ପ୍ରୋତ୍ସାହନ ଦେଲେ କି ନାଇଁ ତମର ଦ୍ୱାରା ବାୟୋ ରିସର୍ଚ୍ଚ ସେଣ୍ଟରଟା ହେଇପାରବା, ଆଦା ଦ୍ୱାରା ମୋତେ ଟ୍ରେନିଂ ବି କରାହେଲା ଆଉ ସେଥିଲାଗି ମୋତେ ପ୍ରୋତ୍ସାହନ ବି ଦିଆହେଲା। ବେଲେ ଇ ବର୍ଷ କାଣା କରିଛନ୍, ଗଭର୍ଣ୍ଣମେଣ୍ଟ ମୋତେ ଜଣେଇଛନ୍ କି ହର୍ଟିକଲଚର ଅଣ୍ଡରରେ ସେଟାକି ଆମେ ଯେତିକି ଆମେ ୟୁଜ୍ କରୁଛୁ ସେ ଖତ ମୁତଟାକେ ଔଷଧୀୟ ବନେଇକିରି ତାପରେ ତାହାକି ଆମକୁ କିଛି 100-150 ଚାଷୀକି ବି ସାଙ୍ଗେ ନେଇ ଲାଗ୍ବା, ଯେନ୍ମାନେ କି ସେଟାକି ନିଜର ଖାଇବାର ଲାଗି ପହିଲା ଅର୍ଗାନିକ କ୍ଷତି କରିବେ, ତାପରେ ତାଙ୍କ ନୁ ଏତକା ହେଲା ସେମାନେ ଖାଉଟିକି ଦେବେ।
1: କେତେ ପଟ ଗାଈ ଅଛି?
0: 24 ଗାଈ ଅଛନ୍, ଦେଶୀ ଗାଈ, ପୁରା ଦେଶୀ ଗାଈ,
1: ପୁରା ଦେଶୀ ଗାଈ ମାନେ ଅଛନ୍। ବେଲେ ସେନୁ ଗୁରସ୍ ବି ହଉଥିବ?
0: ଗୁରସ୍ ବି ହେସି, ଯେନ୍ କେଜି 2 କେଜି ଗୁରସ୍, 2-4-5 କେଜି ହେଇଯାଇସି, ମାନେ ଏନ୍ତା ତ ନୁହେଁ କି ମାନେ ସେନେ ବହୁତ ବେଶୀ ଦେସନ୍, 2-4 ଯେନ୍ ଦୁହା ଥିସନ୍ ସବୁବେଳେ ସେଟା ଘରେ ହେଇଯାଇସି, ଆଉ ଯେନ୍ ଘିଅଟା ହେସି ସେଟା ଆମେ 3,000 କେଜି ବିକି ଦେସୁଁ, ଆମର ପୂଜା କରବାର ଛାଡ଼ିକିରି ବାହାରେ ଯେନ୍ 5-8 କେଜି ଘିଅ ହେଇଯାଇସି ସେଟାକି ଦେଇ ଦେସୁଁ। ହଁ, ଏଖେନ୍ ତ ଖରା ମାସ ସବକର ଘରେ ମାନେ ଦୁଧ ଦହିଟା ଦରକାର ଲାଗେ, ସେଟା ଖାଇବାର ବାହାରେ ଯଦି ହେବା ବେଲେ ବିକି ଯାଇସି, ହେନ୍ତି କାର ଘରେ ପୂଜା ହେଲା, ଫୁଲ ଜାଗାରେ ଯେନ୍ତା ପୂଜା ଲାଗି ଗୁରସ୍ ଦରକାର ପଡ଼ସି, ହେନ୍ତା ଖତ ବି ନେବାର ଲାଗି ଆଜିକାଲି ଲୋକ ଆଉଛନ୍।
1: ବେଲେ ଜିଆ ଖତ ବି ଆପଣ ବନାସୁ ବୋଲୁଥିଲେ?
0: ଜିଆ ଖତ ବି ବନାହେସି, ବଗିଚାରେ ଯେତକି ବି ୱେଷ୍ଟ ହେସି, ପଲି ହାଉସ ମାନଙ୍କୁ ଯେନ୍ ଡାଲ ପତର ଶୁଖା ବାହାରିଛି ତାହାକେ ସବୁ ଟାଙ୍କିରେ ଦିଆହେସି, ଛତୁରୁ ଯେନ୍ ୱେଷ୍ଟ ବାହାରିଛି ପାଖାପାଖି ଆମର ଅଧା କେ ଜିଆ ବିଡ଼ା 1,00,000-10,000 ବିଡ଼ା ପୁଆଲ ଆମକୁ ବର୍ଷକୁ ଦରକାର, ଯାହାକି ଆମେ ଗୋଟେ ବହୁତ ବଡ଼ ଷ୍ଟୋର କରିକି ରଖିଛୁ, ଆଜ ବେଷ୍ଟସ୍ ସେଟ୍ କରିକି 70 ଫୁଟ ଲମ୍ବା, 16 ଫୁଟ ଚଉଡ଼ାରେ, 16 ଫୁଟ ହାଇଟ୍ରେ ଗୋଟେ ଷ୍ଟୋର ଅଛି।
1: ଆପଣଙ୍କର ଯେନ୍ ନିଜର ଚାଷ ହଉଛି ସେଥିରୁ
0: ବି ପୁଆଲକେ ବନ୍ଧେଇକି ରଖସୁଁ, ସେଥିଲାଗି ଆମେ ଦେଶୀ ଧାନ ଚାଷ କରସୁଁ, ସେଇ ଗୋଟେ ପ୍ଲସ୍ ପଏଣ୍ଟ ଅଛି, ସେଟା ହାଇବ୍ରିଡ୍ ଧାନରେ ଆମେ ପୁଆଲ ଛତି ଉତ୍ପାଦନ କରିପାରୁ ଭଲ, ସେଥିଲାଗି ମୋତେ ଘରେ ବି କହି ଲାଗ୍ସି କି ଆମେ ଦେଶୀ ଧାନ କରମୁ,
1: ବୋଲେ ପୁଆଲ ତଥାପି ବି ତାର ମାନେ
0: ବାହାରୁ ବି କିଣି ଲାଗ୍ସି। ତାପରେ ସେ ଯେନ୍ ପୁଆଲର 2 ସାଇଡ୍ କଟା ହେସି ତାହାକେ ଚାପ୍ କଟିଂ କରିଦେଇକି ଗାଈକେ ଖୁଆହେସି, ତାପରେ ପୁଆଲର ଯେନ୍ ଛତି ପରେ ଫୁଟି ସାରିଲା ପରେ ଯେନ୍ ୱେଷ୍ଟ କରାହେସି ତାହାକେ ଡିକମ୍ପୋଜ୍ କରାହେସି, ନହେଲେ ଡାଇରେକ୍ଟ କେଞ୍ଚୁଆ ଟାଙ୍କିରେ ପକାହେସି, ସେଟାକେ କାଣା କରସୁଁ ଆମେ କୁଲ୍ କରିଦେସୁଁ, ଯେତେବେଳେ ପାଣି ଦେଇକିରି ଫେତେ ଖତ ଦେଇଦେସୁଁ, ଏତେ କେଞ୍ଚୁଆ ଛାଡ଼ିଦେସୁଁ, ବହୁତ ସୁନ୍ଦର ଚାପ ପୋତିନୁ ବି ବଢ଼ିଆ କ୍ୱାଲିଟି କମ୍ପୋଷ୍ଟ ବନିକି।
1: ତାପରେ ଯେ ଗୋଟେ ବହୁତ ସୁନ୍ଦର କଥା ଯେ ଆପଣଙ୍କର କେନ୍ସି ଜିନିଷ ତାର ମାନେ ନଷ୍ଟ ନାଇଁ ହୁଏ, ସବୁଟାକେ ବ୍ୟବହାର ହେଇପାରୁଛେ, ସେ ଡାଲ ପତର ହଉ, ସେ ଯାହା ହଉ ଚାଷର ଯାହା ଅବଶିଷ୍ଟ ଜିନିଷ ମାନେ ରହୁଛି ସେ ସବୁ
0: ସବୁ ସବୁ
1: ଆମେ ବ୍ୟବହାର କରିପାରୁଛୁ। ଯାହା ହଉ, ବହୁତ ସୁନ୍ଦର କଥା ଆଜ୍ଞା, ଆପଣଙ୍କର ଚାଷ କରବା ଯେନ୍ ବିଧିରେ କରୁଛନ୍, ଜିନିଷ ବି କରୁଛନ୍, ବହୁତ ଖୁସି ଲାଗିଲା, ବହୁତ ସୁନ୍ଦର ଲାଗିଲା। ଆଉ ହୁଏତ ଆମର ଚାଷୀ ଭାଇ ବହିନ ମାନେ ଆପଣଙ୍କନୁ କିଛି ଜିନିଷ ନିଶ୍ଚୟ ଶିଖିପାରିଥିବେ। ତଥାପି ବି ଆପଣ ଆମର ଯେନ୍ ଚାଷୀ ଭାଇ ବହିନ ମାନେ ଅଛନ୍, ଆପଣଙ୍କୁ ଶୁଣୁଛନ୍ ରେଡିଓ, ସେମାନଙ୍କୁ ଆପଣ କାଣା କହିବା ଲାଗି ଚାହିଁବେ?
0: ପହିଲା ତ ଏଖେନ୍ ଯେନ୍ତା କହୁଥିଲି କି କେନ୍ସି ଜିନିଷ ବି ମାର୍କେଟିଂର ମୋର 10-12 ବର୍ଷର ଏକ୍ସପିରିଏନ୍ସ କହୁଛେ, କେନ୍ସି ବି ଜିନିଷ କେ ଆମେ ଯେନ୍ ଲଗା

0: ତାର ଉତ୍ପାଦନ କଲା ମାର୍କେଟିଂର ଅସୁବିଧା ନିନ, ତାପରେ ଉତ୍ପାଦନ ଲାଗି କେମିକାଲ ୟୁଜ୍ କରି ଲାଗୁଛେ, ତାକେ ଯଦି ଆମେ ଟେକ୍ନୋଲୋଜି କି ୟୁଜ୍ କର୍ମା ବେଲେ ଆମକୁ କେମିକାଲ ଖର୍ଚ୍ଚା ବି ପୁରା କମି ଯାଉଛେ। ଯେନ୍ତାକି ଏଖେନ୍କେ ଆପଣଙ୍କୁ କହିଥିଲି କି ଆମେ ଘାସ ଲାଗି ହର୍ବିସାଇଡ୍ ୟୁଜ୍ କରୁ, ୱିଡ୍ ମ୍ୟାଟ୍ ଲଗେଇ ଦେସୁଁ, ପାନ୍ର ରିକ୍ୱାରମେଣ୍ଟ କମ୍ ଲାଗି ମଲ୍ଚ କରିଦେସୁଁ, ପାନ୍ର ପର୍ଯ୍ୟାପ୍ତ ଖର୍ଚ୍ଚା ନି କର୍ବାର୍ ଲାଗି ବୋଲିକିରି ଆମେ ଡ୍ରିପ୍ ଇରିଗେସନ୍ ଲଗେଇ ଦେସୁଁ, ବେଲେ ଆମର ଉତ୍ପାଦନ ବି ବଢି ଯାଉଛେ, ମାନେ ରୋଗ ପୋକର ବି କମି ଯାଉଛେ।
1: ଯାହା ହଉ ଆଜ୍ଞା, ଆପଣ ଆସିଲେ ଆମକୁ ଏତିକି କଥା କହିଲେ, ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଏତିକି କଥା କହିଲେ, ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର ଆଜ୍ଞା, ଧନ୍ୟବାଦ।
1: କେନ୍ତା ବାବୁ ଶୁଣିଲୁ?
2: ଏ ବା ହଁ ଦାଦା, ସବୁ ଗୁଟ ଗୁଟ କରି ସବୁ କଥା ଶୁଣିଲି
1: ବୋଲେ କାଁ କାଁ ଶିଖିଲୁ ପହିଲା
2: ନାଇଁ, କେଡ଼େ ବଡ଼ କଥାଟେ ଭାବ, ଗୋଟେ ମନୁଷ୍ୟ ହେଇକିରି କେତେ ପ୍ରକାରର କେତେ କିସମର କାମ ମାନେ କରୁଛେ, କେତେ କିସମର ହେନା ଚାଷ କରୁଛେ, ସେ ଧାନ ଚାଷ ନୁ ନେଲିଅ କି ତମର ସେ ଆମର କାଁ ବୋଲ
1: କ୍ଷତି
2: କରୁଛେ,
1: ଫୁଲ
2: ଫୁଲ ଚାଷ ହେଲା,
1: ଫୁଲ ଗୋଲାପ ଫୁଲ ଜରବେରା, ତାପରେ ଧାନ ପଚି ସେକର କରୁଛନ୍, ପନିପରିବା ମାନେ କରୁଛନ୍, ଫୁଲକୋବି ଇଟା ମାନେ କରୁଛନ୍, ବାୟୋ ରିସର୍ଚ୍ଚ ସେଣ୍ଟର ଅଛେ, ମାଛ ଚାଷ ଯୁଡ଼େ ବନ୍ଦ ଏକରେ ଏକରେ ଦୁଇ ଏକର କରୁଛନ୍,
2: ସେ ଜିଆ ଖତ ଫେର କରୁଛନ୍,
1: ଜିଆ ଖତ
2: କେତନି
1: କରୁଛନ୍।
2: କେତେ କଥା ଅଛେ,
1: ବାପ ଆଉ କେନ୍ସି ତାଙ୍କର ଦେଖ, ଆଉ ସବୁ ବ୍ୟବସ୍ଥିତ ଫେର କେନ୍ସି ଜିନିଷ ମାନେ ତାଙ୍କର ତାର ନୁକସାନ ନାଇଁ ଯିବାର, ତାପରେ ତାଙ୍କର ଚାଷର ଘାସ ପତର ନୁ ନେଇକିନା ପୁଆଲ ନୁ ନେଇକିନା କିଛି ତାର ମାନେ ନୁକସାନ ନାଇଁ ଯିବାର, ଖତ ମୁତ ସବୁ ବ୍ୟବହାର ହଉଛେ।
2: ସତ କଥା ଦାଦା, ମାନେ ଗୋଟେ ଗୋଟେ ହିସାବେ ଯଦି ଆମେ କର୍ମା ବେଲେ ଯାଇକିରି ଆମେ ସବୁ ଜିନିଷ ସଫଳତା ପାଇପାର୍ମା, ତାର ମାନେ ଇ ଜିନିଷ ନୁ ଆମେ ତାଙ୍କର ନୁ ଜାନି ପାର୍ଲା।
1: ମୁଁ ତ କହିମି ଆଜ୍ଞାଙ୍କର ସାଙ୍ଗେ କଥା ଲାଗୁ, ଘାଏ ଯାଇକିନା ଦେଖି ଆଇବୁ ସେନ୍କେ,
2: ମୁଇଁ କାଣା ଯିମି, ତମେ ମତେ ନେଇକିରି ଯିବ ବୋଲି କାଇଁ
1: ନାଇଁ, ଆମେ ଦୁହେଁ ନାଇଁ, ଆଉ ଦୁଇ ଚାର ଲୋକ ବି ମିଶିକିରି ଯିମା,
2: ହଁ ଆମର ବୈଠକିକି ଯେନ୍ ମାନେ ଆସୁଛନ୍ ସବୁ କହେମା, ଯାଇ ଘାଏ ଟିକେ ବୁଲି ଆସ୍ମା, ଦେଖ୍ମା କେନ୍ କିସମର କରୁଛନ୍, କେନ୍ତା କାଣା କରୁଛନ୍, ଇ ଲୋକ ବି ଟିକେ ସୋର୍ ପାଏମା କି ନି,
1: ବୁଲି ଯିବୁ ବେଲେ ଟିକେ ଉଷୋ ଦେଇକି ନା ଯିମା, ଟିକେ ଗୀତ ପତି ଶୁନୁ।
2: ମୁଁ ଜାଣୁଥିଲି ଗୀତ ନିକେ ତମେ ନେ ଆସିଲେ ଆର୍ କେନ୍ତା ହେବା, ଆଜି ତମର ମନ କେ ଜାନିକିରି ଟିକେ ପୁରା ଏଇଟା ପୁରା ଅଏନ୍ ଗୀତ ଟେ ଆନିଛେ, ଏଇଟା
1: ଦେଖମା ମନ ନାଇଁ ଜାଣିଥିଲେ ଫେର କହିମି, ଶୁନୁ ଆଗ।
2: ହଁ ବୋଲେ ଶୁନୁ, ଏଇଟା ଗୀତ କେ ଗାଇଛନ୍ ପରାଶକ୍ତି ସୁଭଦ୍ରିକା ଆର୍ ଗଗନ ବାଗ ଆର୍ ଲେଖିଛନ୍ ଶିବଶଙ୍କର ପ୍ରଧାନ।
1: ଶୁନୁ ସିନା।

0: ଭଲ ଗୀତ ପଦେ ଶୁଣାଲୁ।
1: ହେଇଟା ମୁଇଁ ଶୁନମି ବୋଲୁଥିଲି ପରେ, କେନ୍ତା ଲାଗ୍ଲା ବୋଲିକିରି ପଚରାମି ବୋଲୁଛେଁ କି ତମେ କହିନେଲ ପରେ।
0: ବଢ଼ିଆ, ନାଇଁ ଠିକ୍ କହିଲୁ, ମୋର ମନ୍କେ ଜାନିକିନା ଭଲ ଗୀତ ପଦେ ଶୁଣାଲୁ। ଏ ଦେଖ ତ, ଗରମ ଗରମ ଯେନ୍ ଲାଗୁଥିଲା, କାଁ କାଣା ନାଇଁ କହିଲେ କାଁ ଭୂତ ଫଗୁନ ବୋଲିକିରି ସେଟା
1: ପରେ ପୁରା ଏନ୍ତା ଲାଗ୍ଲା କି ଗୋଟେ ସତେ ପୁରା ଭୂତ ମାସ ପଲେଇ ଆଇଲା, ଆର୍ ପୁରା ଆମେ ପୁରା ଘାଏ ଆନି ଭିସ୍ତେଲ ଘର ଯିମା ବାଇ ଲାଗ୍ଲା ମତେ।
0: ହେତ୍କି ସବୁ କଲେ ବି ଆଏ ଯେ ଠିକ୍ କହୁଛୁ, ବାକି ଯେନ୍ଟା ଗରମ ତ ହଉଛେ। ଆଜି ତ ଧୁଖା ପବନ ଆଦି ଯା ହଉଛେ, ତାର୍ ମାନେ ଟିକେ ପବନ ଟିକେ ଦେଇ ବସିଲାନ ଯେ ଭଲ ଲାଗୁଛେ ରେ। ନାଇଁ
1: ହଏ ପରେ, ନାହେଲେ ଯେନ୍ କିସମର ଗରମ ହଉଛେ ଯେ ନାଇଁ କହନ,
0: ଯେନ୍ ଗରମ ଲାଗୁଛେ ରେ ବା, ଖାଲି ପଖାଲ ଲେମ୍ବୁ ମିର୍ଚା ଆର୍ ଦହି। ଆଜି ଅବଶ୍ୟ ବୁଧବାର ଟିକେ ଥିଲା କି ନାଇଁ, ବୁଧବାର ଦିନ ଯେନ୍ତା ହେଲେ ଟିକେ ନାଇଁ ଲାଗ୍ସି କେଁ ମତେ ତ, ବୁଧବାର ତ ଖୁଜା ଗଲେ ଛୁଆମାନେ ବି ବାପା ଆଜି ବୁଧବାର, ବୁଧବାର ଗୁଟେ ଆର୍ ଶୁକ୍ରବାର ଗୁଟେ, ବୋଲେ ହେନ୍ତା ଟିକେ ଝୁରି ଜୁରି ରାନ୍ଧିଥିଲୁ ବେଲେ। ହଁ, ଝୁରି ନ ଦେଖ୍ସୋର ପଡ଼ିଲା କଥା, ସେ ଯେଉଁ ତୋର ଝୁରିରେ ସେ ଆଜ୍ଞା ସେ କଥା ଲଗେଇଦେଲି, ଆଉ ତୁଇ ଫିର୍ ମତେ ଦଦା କେନ୍ତା ବଦନାମ କରିବୁ ବୋଲେ ହେବା କେଁ।
1: ଇହାନି ଯେନ୍ କଥା ଲାଗୁଥିଲା, ତମେ ତ ଜାଣିଛ ମୋର୍ନୁ ସାଇକେଲ୍ଟେ ଅଛି, ଆର୍ ଗାଡ଼ି ଗୁଡ଼ା ନାଇଁ ନ ବୋଲେ ତମର୍ ସାଙ୍ଗେ ଟିକେ ବସିକିରି ଯିମି ବୋଲ୍ସି, ଏହାନି ଦେଖ କଇଁଠୁ ସାଙ୍ଗେ ଯେନ୍ତା ଆଇଲି।
0: ତୁଇ ମତେ ଦାଦାକେ ବି ବେଡ଼ା ବନଉଛୁ ଯେ ଶୁନ୍, ଗୁଟେ କାମ କର୍ମା, କାଲି କାମ କାଲି ଗୁରୁବାର, କାଲି ସକାଳୁ ବାହାରମା, ଆଜ୍ଞାକେ ଫୋନ୍ କରିଦେମା ଘରନୁ, ଆଜ୍ଞାକେ ଫୋନ୍ କରି ଦେଇକିରି ତାହିଁରୁ ତାକୁ ନେଇ ଯିମା, ଆଉ ଆମର ତୋର ଯେନ୍ ମାଛ ଜାଣିଲା ବୋଲୁଛୁ ସେଟା ଆମେ ପକାମା।
1: ଠିକ୍ ଅଛେ ଦାଦା, ପୁରା ବଢ଼େ ପୋହରୁ ବାହାରି ଯିମା, ନହେଲେ ଖରାବେଳେ
0: ବଢ଼େ ପୋହରୁ ବାହାରିଲା ଲାଗୁ, ଫୋନ୍ଟେ କରିବୁ ତାହାରୁ ଥିବେ ନାଇଁ ଥିବେ ସେଟା କି ସୁବିଧା ଥିବା ନାଇଁ ଥିବା, ଥିବା ଯେ
1: ହେ ନାଇଁ ଥିଲେ ଆର୍ ବି ନାଇଁ ଥିବେ,
0: ଆଜ୍ଞା ବି ଥିବେ ଆଉ ଜାଣିଲା ଜଣେ ବି ଥିବା ଏନ୍ତାକିରି। ବେଲେ ଶୁନ୍ ତ, ସେ ସକାଳେ ଯେ ନାଇଁ ଧର ମାଛ ଖଣେ ଖଣେ ଅଗ୍ଲିଛେ, ଯାଉ ଯିମା, ଯାଉ ସମୟ ବି ହେଲାନ, ଆଜି ଦେଖ ତ ଘଡ଼ିକି
1: ବେଲେ ଯାଉ, ଆର୍ କାଣା ସେ
0: ତୋର କାଲି ଲାଲ ଥିପି ଯାଉଛେ, ଯାଉ ଯାଉ ଯାଉ।
1: ଠିକ୍ ଅଛେ ଦାଦା।

0: କୃଷି ସଂସାର କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଏକୀକୃତ ଜନଜାତୀୟ ବିକାଶ ଏଜେନ୍ସି ଆର୍ ଏକୀକୃତ ଜନଜାତୀୟ ବିକାଶ ପ୍ରକଳ୍ପକେ ବରକସ କରିବା ଲାଗି ନୂଆଦିଲ୍ଲୀରେ ହୋଇଥିବା ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାତି କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଛି 6ଟା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏ ଭିତରେ ସୁନା ବିକାଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରଟି କେନ୍ସି ସତ୍ୟତା ନାଇଁନ ବୋଲି କହିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ପ୍ରସାର ଭାରତୀର ୱେବ୍ସ ଓଟିଟି ପ୍ଲାଟଫର୍ମଟି ଯୋଡ଼ି ହେଲେ 1 କୋଟି ଦର୍ଶକ। ଦେଶର ସାର୍ବଜନୀନ ସେବା ଡିଜିଟାଲ ମିଡିଆ ଇକୋସିଷ୍ଟମ୍କେ କରୁଛି ବରକସ। ଭାରତୀୟ ନାଗରିକମାନଙ୍କ ଲାଗି ବିମାନ ବନ୍ଦରନୁ ଆଷ୍ଠାନୁ ଟ୍ରାନ୍ଜିଟ୍ ଭିସା ବ୍ୟବସ୍ଥା ଉଠାଇଛି ଜର୍ମାନୀ। ଆଷ୍ଠାନୁ ପୁରୀନ ମୂଲ ହୋଇଛି ବ୍ରିକ୍ସ ରାଷ୍ଟ୍ରସମୂହ ସମ୍ମିଳନୀ। ସାମିଲ ହେଲେ 11ଟା ଦେଶ ଆସିଥିବା ପ୍ରତିନିଧି। ଇଣ୍ଡିଆନ୍ ଏୟାରଲାଇନ୍ସକେ ବିମାନ ଇନ୍ଧନ ମୂଲ୍ୟ ସ୍ଥିରୀକରଣ ଲାଗି 10,000 କୋଟି ଟଙ୍କାର ମଞ୍ଜୁର କରିଛନ୍ତି ସରକାର। ଓଡ଼ିଶାର ରାମେଶ୍ୱରନୁ ପାରାଦୀପ ତକ ପାଖାପାଖି 160 କିଲୋମିଟର ନୂଆ କୋଷ୍ଟାଲ ହାଇୱେ ତିଆରି ଲାଗି ମିଳିଲା କ୍ୟାବିନେଟ୍ ମଞ୍ଜୁରୀ। ଖର୍ଚ୍ଚ ହେବା 8,300 କୋଟିରୁ ଅଧିକା ଟଙ୍କା। ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ଦିଆଗଲା ପଞ୍ଚାୟତ ପୁରସ୍କାର। ପୁରସ୍କାର ପାଇଲେ ଓଡ଼ିଶାର 5ଟା ପଞ୍ଚାୟତ। ସବୁଜ ପରିବହନକେ ତହକବା ଲାଗି ଭୁବନେଶ୍ୱରନ ସ୍ଥାପନ ହେବା ରାଜ୍ୟର ପହିଲା ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଆର୍ ରିଫିଲିଂ କେନ୍ଦ୍ର। ଖର୍ଚ୍ଚ ହେବା 53,55,00,000 ଟଙ୍କା। ଦେଶ ବିଦେଶନ ରହୁଥିବା ଲାଖ ଲାଖ ଜଗନ୍ନାଥ ଭକ୍ତଙ୍କର ସୁବିଧା ଲାଗି ପୁରୀ ଶ୍ରୀମନ୍ଦିରନ ଇ ହୁଣ୍ଡି ବ୍ୟବସ୍ଥା କରିବା ଲାଗି ହେଲା ବୈଠକ। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିଥି ଆଜି ପୁରୀ ଶ୍ରୀମନ୍ଦିରନ ମହାପ୍ରଭୁମାନଙ୍କର ହେଉଛି ବନକ ଲାଗି ନୀତି। ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ପଞ୍ଚାୟତନ ଏପ୍ସିଲନ୍ କାର୍ବନ ଅଶୋକା ପ୍ରାଇଭେଟ୍ ଲିମିଟେଡ୍ ତରଫରୁ ମୂଲ ହେଲା ଭିନ୍ ଭିନ୍ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ। ସମ୍ବଲପୁରନୁ ଏବେ 4 ତାରିଖ ହେବା ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା। ଯୋଗଦେବେ ଦେଶର ବଛା 10ଟା ଦଳ।

ଶୁଣିଲେ ସମ୍ବଲପୁରୀ ଗୀତ ଦ୍ୱୈତ କଣ୍ଠରେ। କଣ୍ଠଶିଳ୍ପୀ ଥିଲେ ଗୀତାଞ୍ଜଳି ପଣ୍ଡା ଓ ବାସୁଦେବ ମହାପାତ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଭକ୍ତି ସଙ୍ଗୀତ। କଣ୍ଠଶିଳ୍ପୀ ଝୁମ୍କି ରଥ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ପ୍ରଥମ ଗୀତଟି ବିଜୟ ମଲ୍ଲଙ୍କ ରଚନାରୁ।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଭକ୍ତି ଗୀତ ଜୁମ୍କି ରଥଙ୍କ କଣ୍ଠରେ। କାର୍ଯ୍ୟକ୍ରମର ଶେଷ ଗୀତ ଲେଖିଛନ୍ତି ଦେବାଶିଷ ପାଣିଗ୍ରାହୀ।

0: ପିରିଲାର କୋଳ ସାଙ୍ଗେ ସାଙ୍ଗେ ପୁରି ଉଠିବ। ଆରେ କଥାରେ ଅଛି ପରା, କୋପେ ବର କି ତପେ ବର।
1: ହଁ ହଁ, ତେମେ ଆପଣ ଠିକ କହିଛନ୍ତି ଅବଧାନ ମହାପୁର, ତପ କରି ତ ବର ମିଳିଲାନି, ଦେଖିବା କୋପରେ ମିଳୁଛି କି ନାହିଁ। ଆଜି ଯେତକ ମାଛ ଧରିବି, ଫେରିଲା ବାଟରେ ବାବାଙ୍କ ମୁଣ୍ଡରେ ସବୁ ନେଇ କୁଢେଇ ଦେବି। ହଉ, ମୁଁ ତାହେଲେ ଯାଉଛି ଗୋସେଇ
0: ମହାପୁର।
2: ମୂର୍ଖ କୋଉଠିକାର, ଆରେ କହିଦେଲି ବୋଲି ସତକୁ ସତ ଏଇଟା କଣ ମହାଦେବଙ୍କ ମୁଣ୍ଡରେ ଆଇଁଷ କୁଢେଇ ଦବ? ପ୍ରଭୁ ହେ, ଆରେ ମହାଦେବଙ୍କ ମୁଣ୍ଡରେ ମାଛ କୁଢେଇଲେ ମରିବୁ ରେ ମରିବୁ। ରାମ ରାମ ରାମ, କୃଷ୍ଣ କୃଷ୍ଣ କୃଷ୍ଣ, ମୁଁ ଯାଏ ଏଥର ବାବା। ଓଁ ବିଷ୍ଣୁର ବିଷ୍ଣୁର ବିଷ୍ଣୁ ଶୁକ୍ରାମ।

0: ଭାବୁଛି ରାଧୁଆକୁ ପୁଅଟେ ଦେଇ ସେଥିରେ ରୀତିମତ ଗୋଟେ କେ ରଖିଦେବି ବୋଲି।
1: କେ?
0: ହଁ, କେ ତାର ପୁଅଟେ ହବ, କିନ୍ତୁ 20 ବର୍ଷ ବଞ୍ଚିବ, ଫଳରେ ବ୍ରହ୍ମା ଆଉ ମୋ ଉପରେ ରାଗି ପାରିବେନି। ନା କଣ କହୁଛ ତମେ କାର୍ତ୍ତିକ ବାବୁ?
1: ଓହୋ, ତମେ ଯାହା କରୁଛ କର, ହେଲେ ଆଉ ଡେରି କରନି, ଦିଅ ଚଞ୍ଚଳ ଆକାଶବାଣୀ କରିଦଉନ।
2: ମୁଁ ଦେବ ଦେବ ମହାଦେବ ସୂର୍ଯ୍ୟ ଚନ୍ଦ୍ର ଆଉ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ରାଧୁଆକୁ ବର ଦଉଛି। ରେ ଧୀବର ପ୍ରବର, ଆଜିଠୁ ଯଥା ସମୟରେ ତୁ ଏକ ପୁତ୍ର ରତ୍ନ ଲାଭ କରିବୁ। ସେଇଦିନ ତାର ମୃତ୍ୟୁ ହବ।
3: ଆମର ପୁଅ

0: ହଁ, ତମର କଣ ଦରକାର?
1: କଣ ଦରକାର ବୋଲି କଣ ପଚାରୁଛନ୍ତି ମା ସାର୍? ଆଜିକି ଚାରିଦିନ ହେଲା ତ ମୁଁ ମୋର ପରିଚୟ ଦେଇ ଚାଲିଛି, ଆସିବାର କାରଣଟା ବି ବାରମ୍ବାର କହି ଚାଲିଛି। ଆପଣ ତ କିଛି ମନେ ରଖୁନାହାନ୍ତି, ଅଥଚ ମୋ ଉପରେ ଯେତେବେଳେ ଦୃଷ୍ଟି ପଡ଼ିଲା ସେଇ ଗୋଟାଏ କଥା ପଚାରୁଛନ୍ତି, କଣ ଦରକାର କଣ ଦରକାର।
0: ଆହା, ତମେ ଏମିତି ବିରକ୍ତ ହେଲେ କଣ ହବ? ଦେଖୁଛ ତ, ମୁଁ ଆଜିକାଲି ଏତେ କାର୍ଯ୍ୟବ୍ୟସ୍ତ ଆଉ ବିବ୍ରତ ଯେ କୌଣସି କଥା ମନେ ରଖିବା ଦୂରର କଥା, ଏ ନିଶ୍ୱାସ ନେବାକୁ ବି ସମୟ ପାଉନି। କୁହ,
1: ମୁଁ ବୈକୁଣ୍ଠପୁରରୁ ଆସିଛି, ବିଷ୍ଣୁ ଦୂତ। ଭଗବାନ ବିଷ୍ଣୁ ତାଲିକା ମଗେଇଛନ୍ତି, ଦିଅନ୍ତୁ।
0: ତାଲିକା ଆହୁରି ପ୍ରସ୍ତୁତ ହେଇନି, ଯାଅ ତାଙ୍କୁ କହିବ, ପରେ ପଠେଇଦେବି।
1: ଆଉ ପୁଣି କେବେ ପଠେଇବେ? ଆଜିକି ଦୁଇ ବର୍ଷ ହେଲା ମୁଁ ପ୍ରତିଦିନ ଦୌଡ଼ୁଛି, ମୋ ଉପରେ ସ୍ୱୟଂ ବିଷ୍ଣୁ ବିରକ୍ତ ହେଉଛନ୍ତି।
0: ଯାଅ ତମ ବିଷ୍ଣୁଙ୍କୁ କହିବ, ସେ ଆସି ବ୍ରହ୍ମଲୋକକୁ ସମ୍ଭାଳୁ, ମୁଁ ଆଉ ପାରୁନି। ଆରେ, ପୃଥିବୀରେ ପ୍ରତିଦିନ ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ଜୀବଜନ୍ତୁ ଜନ୍ମ ହେଉଛନ୍ତି, ଆତ୍ମା ଗୁଡାକୁ ସେମାନଙ୍କ ପାପ ପୁଣ୍ୟ ଅନୁସାରେ ଇଏ ଖଞ୍ଜା ଖଞ୍ଜି କରି ଯଥାସ୍ଥାନକୁ ପଠେଇବା କଣ ସହଜ ପଡ଼ିଛି?
1: ମୁଁ ତ ସେଇ କଥା କହିବାକୁ ଆସିଛି ସୃଷ୍ଟିକର୍ତ୍ତା ମହାଶୟ। ଭଗବାନ ବିଷ୍ଣୁଙ୍କର ଇଚ୍ଛା ଏକବିଂଶ ଶତାବ୍ଦୀ ଆରମ୍ଭରେ ଭାରତରେ ଯେଉଁ ଆତ୍ମାମାନେ ଜନ୍ମଗ୍ରହଣ କରିବେ ସେମାନେ ବିଶେଷ କରି ଧାର୍ମିକ, ସାଧୁ, ପରୋପକାରୀ, ନିଷ୍ଠାପର, ବୀର, ବିଦ୍ୱାନ ଆଦି ସମସ୍ତ ସୁଗୁଣ ସମ୍ପନ୍ନ ହେବା ଦରକାର।
0: ରସନା ସଂଯତ କରି ବାକ୍ୟାଳାପ କର ଦୂତ, ତମେ ମୋର କାର୍ଯ୍ୟକଳାପକୁ ସମାଲୋଚନା କରିବା ପାଇଁ ଦୁଃସାହସ କରୁଛ। ତମେ କଣ ଭାବୁଛ ଯେ ମୁଁ ଭାରତରେ ଜନ୍ମ ହେବା ପାଇଁ କେବଳ ଦୁଷ୍ଟ ଆତ୍ମାମାନଙ୍କୁ ପଠେଇ ଭାରତବର୍ଷ ପ୍ରତି ଅନ୍ୟାୟ କରୁଛି?
1: ମୁଁ ଆପଣଙ୍କୁ ସମାଲୋଚନା କରୁନି ବେଦପତି, ସ୍ୱୟଂ ବିଷ୍ଣୁଙ୍କର ଇଚ୍ଛାକୁ ଆପଣଙ୍କ ନିକଟରେ କେବଳ ପ୍ରକାଶ କରୁଛି ମାତ୍ର। ପୃଥିବୀରେ ଦିନକୁ ଦିନ ଅନ୍ୟାୟ, ଅତ୍ୟାଚାର, ନାରୀ ଧର୍ଷଣ, ଦୁର୍ନୀତି, ଲାଞ୍ଚ ମିଛ, ଠକାମି, ଗୁଣ୍ଡାମି ପ୍ରବଳ ଭାବରେ ବଢ଼ି ଚାଲିଛି, ବିଶେଷ କରି ପୂର୍ଣ୍ଣଭୂମି ଭାରତବର୍ଷରେ। ସେଥିପାଇଁ ସ୍ୱୟଂ ଭଗବାନଙ୍କର ଇଚ୍ଛା ଦୁଷ୍ଟ ଆତ୍ମାମାନଙ୍କୁ ବାଦ ଦେଇ କେବଳ ଶିଷ୍ଟ ଆତ୍ମାମାନେ ଯେମିତି ଏକବିଂଶ ଶତାବ୍ଦୀ ଆରମ୍ଭରେ ଭାରତବର୍ଷରେ ଜନ୍ମ ହେବେ ତାହାର ଏକ ତାଲିକା ଏବେଠାରୁ ପ୍ରସ୍ତୁତ କରାଯାଉ, ତାହା ନହେଲେ ପୃଥିବୀରେ ଭାରତବର୍ଷର ସୁନାମ ନଷ୍ଟ ହୋଇଯିବ।
0: ଭଗବାନ ବିଷ୍ଣୁ କେମିତି ଶୁଣୁନାହାନ୍ତି ହୋ? ସବୁତକ ଶିଷ୍ଟ ଆତ୍ମା ଗୁଡାକୁ ଯଦି ଭାରତବର୍ଷକୁ ପଠେଇଦେବି ତାହେଲେ ପୃଥିବୀର ଭାରସାମ୍ୟ ରକ୍ଷା କରିପାରିବି ତ? ଯେତେବେଳେ ପୃଥିବୀର ଅନ୍ୟ ଦେଶରେ ଚରମ ଅସ୍ଥିରତା ଦେଖାଦେବ ସେତେବେଳେ ସେ ନିଜେ ଆସି ମୋତେ ଗୁଡ଼େ ପୁଣି ଗାଳି ଦେଇ ଚାଲିଯିବେ।
1: ପ୍ରଭୁ, ସେ କଥା ଆପଣମାନେ ବୁଝାବୁଝି ହେବେ, କିନ୍ତୁ ବର୍ତ୍ତମାନ ମୁଁ ଯାଇ ସ୍ୱୟଂ ବିଷ୍ଣୁ କଣ କହି କୁହନ୍ତୁ।
0: କହିବ, ସମୟ ଦେଖି ଏ ବିଷୟରେ ଆଲୋଚନା କରିବା ପାଇଁ ତାଙ୍କ ପାଖକୁ ମୁଁ ଯିବି। ବର୍ତ୍ତମାନ ତମେ ଯାଅ, ମୋ କାମରେ ଆଉ ଅଯଥା ବାଧା ଦିଅନି।
1: ଯଥା ଆଜ୍ଞା ପ୍ରଭୁ।
2: ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଜୟ ହେଉ।
0: ତଥାସ୍ତୁ, କି ସମାଚାର ଭଣ୍ଡାର ରକ୍ଷକ?
2: ଆଜ୍ଞା, ଆଜିକି ପାଞ୍ଚ ବର୍ଷ ହେଲା ବାରମ୍ବାର କହି ଆସୁଛି, ହେଲେ ଆପଣ ମୋ କଥା ଜମା କାନକୁ ନେଉନାହାନ୍ତି।
0: କାହା କଥା କାନକୁ ନେବି, କେଉଁ କଥା ଶୁଣିବି? ହାଇ, ଯାହାର ଯେତେବେଳେ ଇଚ୍ଛା ହେଲା ସେ ଧାଇଁ ଆସି ମୋରି ମୁଣ୍ଡରେ ନଡ଼ିଆ ଭାଙ୍ଗିଲା। ଆରେ, ମୁଁ ସ୍ୱୟଂ ସୃଷ୍ଟିକର୍ତ୍ତା ବେଦପତି ବ୍ରହ୍ମା ନା ଆଉ କଣ, ମୁଁ କିଛି ବୁଝିପାରୁନି।
2: କ୍ଷମା କରିବେ ଆଜ୍ଞା, ଆପଣ କଥା କଥା କେମିତି ରାଗିଲେ କାମ ହବ କେମିତି? ଆପଣ ଆମ ସୃଷ୍ଟି ବିଭାଗର ସର୍ବମୟ କର୍ତ୍ତା, ଯେତେବେଳେ ଆମର ସୁବିଧା ଅସୁବିଧା କଥା କଣ ଆପଣ ବୁଝିବେ ନା ନାହିଁ?
0: ଓହୋ, ଗୌରଚନ୍ଦ୍ରିକା ବନ୍ଦ କର, କୁହ କଣ ତୁମର ଅସୁବିଧା?
2: ଆତ୍ମାମାନଙ୍କୁ ରଖିବା ପାଇଁ ପୁରୁଣା ଭଣ୍ଡାର ଘର ଗୁଡାକରେ ଆଉ ଜମା ଜାଗା ନାହିଁ। ନୂଆ ଭଣ୍ଡାର ଘର ଦି ଚାରିଟା ଶୀଘ୍ର ତିଆରି କରିବା ପାଇଁ ଆପଣ ମୁଁ ହଜାର ଥର କହିଥିଲି, ହେଲେ ଆପଣ ସେଆଡ଼କୁ ଜମା ଧ୍ୟାନ ଦେଉନାହାନ୍ତି।
0: ଜନ୍ମ ନିୟନ୍ତ୍ରଣ ଯୋଜନା ଚାଲୁ କରିବା ପାଇଁ ପୃଥିବୀର ଲୋକମାନଙ୍କୁ କଣ ମୁଁ କହିଥିଲି?
2: ଆପଣ କହିଥିଲେ କି ଆଉ କିଏ କହିଥିଲେ ସେ କଥା ବର୍ତ୍ତମାନ ଆମର ଆଲୋଚନାର ବିଷୟ ନୁହେଁ। ସମସ୍ୟା ହେଉଛି କୋଟି କୋଟି ଆତ୍ମା ଆମେ ବ୍ରହ୍ମଲୋକରେ କେମିତି ସମ୍ଭାଳି ରଖିବା? ଚଳିବାକୁ ଘର ନାହିଁ, ଖାଇବାକୁ ଖାଦ୍ୟ ନାହିଁ, ଦିନ ରାତି ଆତ୍ମା ଗୁଡାକ ଯେମିତି ହୋ ହାଲ୍ଲା ପାଟିତୁଣ୍ଡ କରୁଛନ୍ତି।

0: ଆସିଲା, ମୁଁ ତ ଉଦ୍ଭ୍ରାନ୍ତ ହେଇପଡୁଛି।
1: ଖାଇବାକୁ ନାହିଁ
0: ମାନେ କୋଉଠୁ ଆସିବ ଖାଦ୍ୟ? ଆଜିକି 50 ବର୍ଷ ତଳେ ଦେବରାଜ ଇନ୍ଦ୍ର ଯେତିକି ପରିମାଣରେ ଖାଦ୍ୟ ପଦାର୍ଥର କୋଟା ଦେଉଥିଲେ ଏବେ ବି ସେତିକି ମାତ୍ର ଦେଉଛନ୍ତି। କହିଲେ କହୁଛନ୍ତି ଅଧିକ ଆତ୍ମା ଗୁଡାକୁ ଜମା କରି ରଖିବା ପାଇଁ ତମକୁ କିଏ କହୁଛି? ସେଗୁଡ଼ାକ ଚଞ୍ଚଳ ପୃଥିବୀକୁ ବିଦା କରିଦେଉ ନା।
1: କିହ ବିଦା କରିବା ସେଗୁଡ଼ାକୁ? ମଣିଷମାନେ ପରା ଜନ୍ମ ନିୟନ୍ତ୍ରଣ ଯୋଜନା ଚଳି ଦେବତାମାନଙ୍କର ଅକଲ ଗୁଡୁମ୍ କରିଦେଇଛନ୍ତି। ଦେବତାମାନେ ଯେତେ ଛଟପଟ ହେଲେ ବି ଏଇ ଗୋଟାଏ ବିଷୟ ଉପରେ ମଣିଷମାନଙ୍କୁ ସାବାଳ କରିଦେଇ ପାରୁନାହାନ୍ତି। ବୁଝିଲ, ଏଇଠି ମଣିଷ ଜିଣିଲା, ଦେବତା ହାରିଲେ। ଓ ହୋରେ ବାବା, ମଣିଷ ଗୁଡାଙ୍କର କେତେ ବୁଦ୍ଧି!
0: ଆଜ୍ଞା, ଏହାର ପ୍ରତିକାର କରିବା ପାଇଁ ମହାଦେବଙ୍କ ଅଧ୍ୟକ୍ଷତାରେ ଯେଉଁ 3 ଜଣିଆ ପନ୍ଥା ନିର୍ଦ୍ଧାରଣକାରୀ ବିଚାରକ ମଣ୍ଡଳୀ ଗଢା ଯାଇଥିଲା, ତାହାର କଣ ହେଲା?
1: କଣ ଆଉ ହବ? ମହାଦେବଙ୍କୁ ତ ଭାଙ୍ଗ ନିଶାରୁ ଫୁରସତ ମିଳିଲେ ତ ବୈଠକ କରିବା। ନାରଦଙ୍କ କଥା ତ ଛାଡ଼, ସେ କେତେବେଳେ କୁଆଡ଼େ ଯାଉଛନ୍ତି କଣ କରୁଛନ୍ତି ସେ ନିଜେ ଜାଣନ୍ତି, ଆଉ ମୁଁ ତ ସବୁବେଳେ ପ୍ରସ୍ତୁତ ହେଇ ବସିଛି। ହେଲେ ବୈଠକ ଡାକୁଛି କି?
0: ତାମାନେ ଆଜି ଯାଏ ଥରେ ବି ବୈଠକ ବସିନି?
1: ନା।
0: ଆପଣ ଏ ପ୍ରଶ୍ନ ଆଗାମୀ ଦେବସଭାରେ ନିଶ୍ଚୟ ଉଠାନ୍ତୁ।
1: ଆଗାମୀ ଦେବସଭାରେ କଣ ହୋ? ଏ ପ୍ରସଙ୍ଗ ଅନେକ ଥର ଉଠେଇଲେଣି, ହେଲେ କଣ ହେବ? ଦେବସଭାରେ ମଣିଷମାନଙ୍କ ଜନ୍ମ ନିୟନ୍ତ୍ରଣ ଯୋଜନା କଥା ଉଠିଲା କ୍ଷଣି ଦେବତାମାନଙ୍କର ବୁଦ୍ଧି ବୃତ୍ତି ଆଉ ଜମା କାମ କରୁନି, ସମସ୍ତେ ପଥର ପାଲଟି ଯାଉଛନ୍ତି।
0: ତେବେ ଆଜ୍ଞା, ବର୍ତ୍ତମାନ ମୁଁ କଣ କରିବି? ଆତ୍ମାମାନଙ୍କ ପାଇଁ ଖାଇବାକୁ ନାହିଁ, ରହିବାକୁ ଜାଗା ନାହିଁ, ପୃଥିବୀକୁ ପଠେଇ ହଉନି, ତାପରେ ପୁଣି ଯମରାଜ ପ୍ରତିଦିନ ଜନ୍ମ ଲୋକରୁ ହଜାର ହଜାର ଆତ୍ମାଙ୍କୁ ବ୍ରହ୍ମ ଲୋକକୁ ପଠେଇ ଦଉଛନ୍ତି ପୁନର୍ଜନ୍ମ ପାଇଁ।
1: ହଁ, ଠିକ ମନେ ପକେଇଲ। ବର୍ତ୍ତମାନ ତମେ ଗୋଟେ କାମ କର।
0: କଣ ଆଜ୍ଞା?
1: ଯମରାଜାଙ୍କୁ ଯାଇ ଅନୁରୋଧ କରି କୁହ, ଦେବସଭାରେ ପୃଥିବୀର ଜନ୍ମ ନିୟନ୍ତ୍ରଣ ଯୋଜନା ସମସ୍ୟାର ସମାଧାନ ନ ହେଲା ପର୍ଯ୍ୟନ୍ତ ଯମଲୋକରେ ଆତ୍ମାଗୁଡ଼ାକୁ ଅଟକେଇ ରଖନ୍ତୁ, ସେମାନଙ୍କର ଦଣ୍ଡର ମାତ୍ରାକୁ ଆହୁରି କିଛି ବଢ଼େଇ ଦିଅନ୍ତୁ।
0: ସେମାନେ ଦଣ୍ଡକୁ ଜମା ଆଜ୍ଞା ବଢ଼େଇ ପାରିବେନି, କି ପୁନର୍ଜନ୍ମ ଲାଭ କରିବାକୁ ଯୋଗ ବିବେଚିତ ଆତ୍ମାଗୁଡ଼ାକୁ ଯମଲୋକରେ ଆଦୌ ଅଟକେଇ ରଖିପାରିବେନି।
1: କାହିଁକି?
0: ସ୍ୱୟଂ ଯମରାଜ କହୁଛନ୍ତି ସେଥିପାଇଁ ଦେବସଭାରେ ସମ୍ବିଧାନର ସଂଶୋଧନ ଆବଶ୍ୟକ, ତାଙ୍କ କ୍ଷମତା ବାହାରକୁ ଯାଇ କୌଣସି କାମ ସେ କରିପାରିବେନି।
1: ତାହେଲେ କଣ ଆଉ କରିବା? ମୋ ମୁଣ୍ଡ ବି ଆଉ ଜମା କାମ କରୁନି, ଭାବୁଛି କିଛି ଦିନ ଛୁଟି ନେଇଯିବି, କେଉଁ ଅଜ୍ଞାତ ସ୍ଥାନକୁ ଯାଇ କିଛି ଦିନ ବିଶ୍ରାମ ନେଇଯିବି।
0: ଆପଣ ଆପଣ ଛୁଟି ନେବେ? ନେଇପାରିବେ ତ?
1: ତା ଛଡ଼ା ମୋର ଆଉ କଣ ଉପାୟ ଅଛି? କିଏ ତ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି, ମଝିରୁ ମୁଁ କାହିଁ ହାଣ୍ଡି ଚକଟି ହେଇ ମରୁଥିବି? କଥାରେ ଅଛି ଜ ପଳାୟତି ସଜୀବତି। କିଏ? ଓ ଦେବୀ ଷଠୀ ଦୁଷି, ଓର ଭାଗ୍ୟ ଦେବୀ, ଆସ ଆସ ବସ। ହଠାତ୍ ଆଜି ତମର କେମିତି ବ୍ରହ୍ମଲୋକ କଥା ମନେ ପଡ଼ିଗଲା, ନା ବାଟ ଭୁଲି ଏମିତି ଚାଲି ଆସିଲ?
2: ବାଟ ଭୁଲିନି ବେଦବର, ଗୋଟେ କଥା ଜାଣିବା ପାଇଁ ଆସିଛି।
1: କେଉଁ କଥା?
2: ଏଇ ରାଧୁଆକୁ ପୁତ୍ର ସନ୍ତାନ ଦବା କଥା।
1: ଓ, ସେଇ ଧୋବଣୀପୁର ରାଧୁଆ କଥା ତମେ କହୁଛ ତ?
2: ହଁ।
1: ମୋର ଯେତେଦୂର ମନେ ଅଛି ତା ଉପରେ ତ ସନ୍ତାନ ସନ୍ତତି ସୁଖ ଜମା ନାହିଁ, ଆଉ ତାକୁ ସନ୍ତାନ ଦେବା ପ୍ରଶ୍ନଟା ଉଠୁଛି କୁଆଡୁ?
2: ମୁଁ ତ ସେଇ କଥା କହୁଛି ବିଧାତା ମହାଶୟ, ମୁଁ ଭାଗ୍ୟ ଦେବୀ, ମୁଁ ତା ଭାଗ୍ୟରେ ସେଇ କଥା ପରିଷ୍କାର ଭାବରେ ଲେଖିଦେଇଛି।
0: ଆପଣ ଲେଖିଦେଲେ କଣ ହବ? ୟା ଭିତରେ ଦେବଦେବ ମହାଦେବ ତାକୁ ପୁଅଟି ହବ ବୋଲି ରୀତିମତ ଭାବେ ବର ଦେଇ ସାରିଲେଣି।
1: ଆରେ ସତେ ନା କଣ?
2: ସେ ନ ବୁଝି ନ ସୁଝି ହଠାତ୍ କେମିତି ବରଟେ ଦେଇଦେଲେ? ସତକୁ ସତ ରାଧୁଆର ଯଦି ପୁଅଟି ହବ ତାହେଲେ ପୃଥିବୀରେ ମୋର ମାନ ସମ୍ମାନ ଆଉ ରହିବଟି? ଭାଗ୍ୟ ଦେବୀ ବୋଲି ମତେ ଆଉ ମଣିଷମାନେ କାହିଁକି ମାନିବେ?
1: ସେ କଥା ମତେ କହିଲେ କଣ ହବ? ଦେବଦେବ ମହାଦେବ ଯେତେବେଳେ ରାଧୁଆକୁ ପୁଅଟେ ଦେବା ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି, ଆମେ ତ ପୁଣି ଦବାକୁ ବାଧ୍ୟ।
0: ନିତ୍ୟାନ୍ତ ଜରୁରୀ। ଦେବୀ ଭୃକୁଟି ଆସି ମତେ କହିବାରୁ ମୁଁ ଆପଣଙ୍କ ପଞ୍ଜିକାରଙ୍କ ପାଖକୁ ନଥିପତ୍ର ସବୁ ପଠେଇ ଦେଇଛି। ଆପଣ 20 ବର୍ଷ ଆୟୁଷ ଥିବା ଗୋଟିଏ ପୁଣ୍ୟାତ୍ମାଙ୍କୁ ଦିନେ ବା 2 ଦିନ ଭିତରେ ରାଧୁଆର ସ୍ତ୍ରୀ ଗର୍ଭକୁ ପଠେଇ ଦିଅନ୍ତୁ, ନହେଲେ ମହାଦେବ ଯେମିତି ରାଗିଲା ଡେରି କଲେ ପ୍ରଳୟ କରିଦେବେ।
2: ପ୍ରଳୟ କରିବେ? କାହିଁକି ପ୍ରଳୟ କରିବେ? ସେ ମୋ ବିଭାଗରେ ଅଯଥା ହସ୍ତକ୍ଷେପ କରିବା ପାଇଁ ତାଙ୍କୁ କିଏ ସେ ଅଧିକାର ଦେଲା?
1: ଏ ପ୍ରଶ୍ନର ଉତ୍ତର ଆମ ଅପେକ୍ଷା ସ୍ୱୟଂ ମହାଦେବ ଖୁବ୍ ଭଲ ଭାବରେ ଦେଇପାରିବେ, ଯାଅ ତାଙ୍କୁ ପଚାରିବ।
2: ମୁଁ ତାଙ୍କୁ କାହିଁକି ପଚାରିବାକୁ ଯିବି? ଏ ପ୍ରଶ୍ନଟା ଆଗାମୀ ଦେବସଭାରେ ମୁଁ ନିଶ୍ଚୟ ଉଠେଇବି। ଅନ୍ୟର ବିଭାଗରେ ହସ୍ତକ୍ଷେପ କରିବାର ଶାସ୍ତିଟା ଦେବଦେବ ମହାଦେବ ଅବଶ୍ୟ ପାଇବେ, କିନ୍ତୁ ତା ଆଗରୁ ମୁଁ ଆପଣଙ୍କୁ ସାବଧାନ କରିଦେଉଛି, ମୁଁ ଭାଗ୍ୟ ଦେବୀ, ସଠିକ ଘରେ ରାଧୁଆ ଭାଗ୍ୟରେ ମୁଁ ପୁତ୍ର ସନ୍ତାନ ସୁଖ କଥା ଜମା ଲେଖିନି, ତେଣୁ ଆପଣ ତାକୁ କସ୍ମିନ କାଳେ ପୁଅ ଦେଇପାରିବେନି।
1: କି ଆଶ୍ଚର୍ଯ୍ୟ କଥା ତମେ କହୁଛ ଭାଗ୍ୟ ଦେବୀ! ମୁଁ ଦେବତା ଶ୍ରେଷ୍ଠ ଦେବଦେବ ମହାଦେବଙ୍କ କଥା ମାନିବି, ନା ତମ ଭଳି ଗୋଟାଏ ଦେବୀଙ୍କ କଥା ମାନିବି? ତମେ ଯାଅ, ଯାହା କରିବା କଥା କର, ଆସ ଭଣ୍ଡାର ରକ୍ଷକ, ରାଧୁଆର ସ୍ତ୍ରୀ ଗର୍ଭକୁ ଗୋଟେ ଆତ୍ମା ପଠେଇବାର ବ୍ୟବସ୍ଥା କରିବା।
0: ଚାଲନ୍ତୁ ଦେବ,
1: ଆସ।
3: ଆଚ୍ଛା, ପଣ୍ଡିତ ପୁଅ ମାଙ୍କଡ ମାଇଲେ ବି ଦୋଷ ନାହିଁ, ଠିକ ଅଛି, ମୁଁ ବି ଦେଖୁଛି। ମୋ ବିଭାଗରେ ଅଯଥା ହସ୍ତକ୍ଷେପ କରିଲେ ଫଳ ମହାଦେବ କେମିତି ପାଇବେନି? ମୁଁ କୁଆଡେ ଗୋଟେ ଛୋଟ କାଟିଆ ଦେବୀ,

0: ଶୋଇପଡ଼ିଲଣି ନା କଣ? ମା
1: ହଁ, ଚୁମି ତ ମାଡ଼ି ଆସୁଛି। ତା ଛଡ଼ା ବେଗା ବେଗି ନ ଶୋଇଲେ ପାହାଟା ପରକୁ ଆଉ ମାଛ ମାରିବା କେମିତି ଯିବି କହିଲୁ?
0: ସବୁବେଳେ ତମର ତ ଖାଲି ସେଇ ମାଛ ଧରା କଥା। ପୁଅକୁ 18 ପୁରୀ 19 ଚାଲିଲାଣି, ତା କଥା ଟିକେ ଭାବୁଛନ ନାଇଁ ଯେ?
1: କଣ ତା ବାହାଘର କଥାଟା କହୁଛୁ ତ?
0: ହଁ, କୋଉଠୁ ଭଲ ଝିଅଟିଏ ଦେଖ, ଏସଣ ଯେମିତି ହେଲେ ତା ହାତକୁ ଦି ହାତ କରିଦବା।
1: ହଁ, ମୁଁ କଣ କହୁଥିଲି କି ସୁନା, ତା ବାହାଘରଟା ନକଲେ କଣ ଚଳିବନି?
0: କି କଥା କହୁଛ ମ ତମେ, ତା ବୟସର ପିଲାମାନେ ବାହା ହେଇ ଗୋଟେ ଦିଟା ଛୁଆର ବାପ ହେଲେଣି ଟି ହେଇଟି। ମୋର ସଫା ସଫା କଥା, ଏସନ ଆମର ମଧୁର ବାହାଘର ହବ ଆଉ ଅଲବତ ହବ।
1: ହବ ହବ, ନିଶ୍ଚୟ ହବ। କାଲିଠୁ ମୁଁ ଭଲ ଝିଅଟେ ଦେଖିବି ହେଲା। ହଉ, ଏବେ ଶୋଇପଡ଼, ରାତି ବହୁତ ବଢିଗଲାଣି।

0: ମୋର ବରଦାନ କେବେ ନିଷ୍ଫଳ ହବନି। ମଧୁ ମରିବନି କି ତୁଳସୀ କେବେ ବିଧବା ହେଇ ପାରିବନି।
1: କିଛି ନ ବୁଝି ନସୁଝି ତୁଳସୀ କି ସଧବା ହେଇ ରହିବା ପାଇଁ ବରଦାନ ଦବାକୁ ତମକୁ କିଏ କହୁଥିଲା?
0: କାହିଁକି ବରଦାନ ଦବାର ଅଧିକାର କଣ ମୋର ନାହିଁ? ତା ଛଡ଼ା ତୁଳସୀ ମୋର ପରମ ଭକ୍ତ ବୋଲି ମୁଁ ଖୁସିରେ ତାକୁ ବର ଦେଲି।
1: ଖୁସିରେ ବରଟା ଦେଇଦେଲ ଯେ ଏବେ କାହା କଥା ରହିବ? ତମ କଥା ନା ଦେବଦେବ ମହାଦେବଙ୍କ କଥା? ସେ କେତେ ରାଗି ଲୋକ ତମେ ତ ଜାଣ, ପୁଣି ସେ ତମ ଆଗରୁ ବର ଦେଇଛନ୍ତି।
0: ସେଥିରେ ମୋର ଯାଏ ଆସେ କେତେ, କିନ୍ତୁ ମୁଁ କହୁଛି ମୋ କଥା ରହିବ ଆଉ ଅଲବତ୍ ରହିବ।
1: ଲକ୍ଷ୍ମୀ
0: କଣ ଲକ୍ଷ୍ମୀ ମ, ତମେ ପରା ସ୍ୱୟଂ ଭଗବାନ ବିଷ୍ଣୁ, ତ୍ରିଲୋକର ପାଳନ କର୍ତ୍ତା, ହର୍ତ୍ତା କର୍ତ୍ତା ବିଧାତା, ତମଠୁ ବଡ ଆଉ ଦେବଲୋକରେ କିଏ ଅଛି କହିଲ? ହେଇଟି ଭଲ କରି ଶୁଣ, ଯଦି ମୋ ବରଟା କାଏମ ନ ରହିଲା ତେବେ କହିଦଉଛି କାଲିଠୁ ଦେବତାଙ୍କ ଦାନା ପାଣି ବନ୍ଦ।
1: ତା ବୋଲି ତମେ କଣ ତମ କ୍ଷମତାର ଅପବ୍ୟବହାର କରିବ?
0: ଦେବଦେବ ମହାଦେବ କାହିଁକି ତାଙ୍କ କ୍ଷମତାର ଅପବ୍ୟବହାର କଲେ? ରାଧୁଆକୁ ପୁଅଟେ ଦବା ପାଇଁ ସିଏ କିଏ? ଭାଗ୍ୟଦେବୀଙ୍କ ଭାଗ୍ୟଲିପି ଅନୁସାରେ ପୁଅ ଦବା ନ ଦବା କାମ ତ ସ୍ୱୟଂ ବ୍ରହ୍ମାଙ୍କର।
1: ବର ଦବା ଅଧିକାର ମହାଦେବଙ୍କର ବି ଅଛି, ଆଉ ତାଙ୍କ ବର ଅନୁସାରେ ବ୍ରହ୍ମା ବି ରାଧୁଆକୁ 20 ବର୍ଷ ଆୟୁଷରେ ପୁଅଟେ ଦେଇଛନ୍ତି, ଆଉ ତମେ ଯେତେ ଚେଷ୍ଟା କଲେ ବି ତାକୁ ବଞ୍ଚି ରଖିପାରିବନି।
0: ତମେ କଣ ଭାବୁଛ ଯେ ମୋ ହାତରେ କିଛି କ୍ଷମତା ନାହିଁ ବୋଲି? ମୁଁ ମହାଲକ୍ଷ୍ମୀଟି, ଅନ୍ନ ବସ୍ତ୍ରର ଅଧିକାରିଣୀ। ମତେ ଥରେ ତମେ ବଡ ଦଳକୁ ଯିବା ପାଇଁ ବାସନ୍ଦ କରିଥିଲୁ ବୋଲି ତମ ଦି ଭାଇଙ୍କି କେମିତି ଭୋକ ଉପାସରେ ଛଟପଟ କରିଥିଲି ସେ କଥା କଣ ଏତେ ଚଞ୍ଚଳ ଭୁଲିଗଲ?
1: ମହାଲକ୍ଷ୍ମୀ
0: କଣ ମହାଲକ୍ଷ୍ମୀ, ହେଇଟି ମୋର ଶେଷ କଥା। ରାଧୁଆ ପୁଅ ମଧୁ ଯଦି ମରେ ଆଉ ତା ସ୍ତ୍ରୀ ତୁଳସୀ ଯଦି ସତକୁ ସତ ବିଧବା ହୁଏ ତେବେ ସ୍ୱର୍ଗ ମର୍ତ୍ତ ପାତାଳରେ ଦୁର୍ଭିକ୍ଷ ପଡିଲା ବୋଲି ଜାଣ। କାଲିଠୁ ପରୀକ୍ଷାମୂଳକ ଭାବରେ ସର୍ବପ୍ରଥମେ ଦେବତାମାନଙ୍କ ଦାନା ପାଣି ବନ୍ଦ, ତେଣିକି ଦେଖିବି ଏ ସ୍ୱର୍ଗରେ କାହାର କ୍ଷମତା କେତେ। ମୁଁ ଗଲି।
1: ମହାଲକ୍ଷ୍ମୀ ଆରେ ଶୁଣ, ଆରେ ମୋ କଥା ଟିକେ ଶୁଣ, ଭଲ ଅଠା କାଠିରେ ପଡିଲା ମଣିଷ, ଏଣେ ମାଇଲେ ଗୋ ହତ୍ୟା ତେଣେ ମାଇଲେ ବ୍ରହ୍ମ ହତ୍ୟା। ରାଧୁଆ ପୁଅ ନ ମଲେ ମହାଦେବ ପ୍ରଳୟ କରିଦେବେ, ଆଉ ମଧୁର ସ୍ତ୍ରୀ ତୁଳସୀ ବିଧବା ହେଲେ ସ୍ୱର୍ଗରେ ଦୁର୍ଭିକ୍ଷ। ତେବେ ବର୍ତ୍ତମାନ ଉପାୟ କଣ? ଉପାୟ ମତେ ଯେମିତି ହେଲେ ବି ୟାର ସମାଧାନ ଅବଶ୍ୟ କରିବାକୁ ପଡ଼ିବ। ତେବେ ଆଗ ବୁଝିବା ଦରକାର ମଧୁର ମୃତ୍ୟୁ ଦିବସ କେବେ। ଗରୁଡ଼ ଗରୁଡ଼, ଆରେ ବାବା ତମେ ଏତେବେଳେ ଗଲ କୁଆଡେ? ଗରୁଡ଼ ଗରୁଡ଼,
2: ଚିତ୍ରଗୁପ୍ତ କୁହନ୍ତୁ ଧର୍ମରାଜ, ଆଜି ପୃଥିବୀରୁ ଯମଲୋକକୁ ଯେତିକି ଆତ୍ମା ଆସିବା କଥା ଆସିଗଲା ତ?
3: ରାଧୁଆର ପୁଅ ମଧୁ ଆତ୍ମାକୁ ଛାଡି ବାକି ସବୁ ଆତ୍ମା ଆସିଗଲା ପ୍ରଭୁ।
2: କାଇଁ ମଧୁର କଣ ଆଜି ମୃତ୍ୟୁ ଦିବସ ନୁହେଁ କି?
3: ନିଶ୍ଚିତ ଭାବରେ ତାର ମୃତ୍ୟୁ ଦିବସ ଧର୍ମରାଜ, ସୂର୍ଯ୍ୟାସ୍ତ ପୂର୍ବରୁ ତାର ଆତ୍ମାଟା ତମ ଉପରକୁ ଆସିଯିବା କଥା ତ, କିନ୍ତୁ କଣ ହେଲା କେ ଜାଣି ଯମଦୂତ ମାନେ ଯାଏ ଫେରିଲେ ନେଇ।
4: ଯମରାଜଙ୍କର ଜୟ ହେଉ, ଯମରାଜଙ୍କର ଜୟ ହେଉ।
2: କି ସମାଚାର ଦୂତ?
4: ବଡ଼ ଅନର୍ଥ ହେଇଗଲା ପ୍ରଭୁ।
2: ଅନର୍ଥ ମାନେ?
4: ମଧୁକୁ ମାରିଦେଇ ଆମେ ଯମଦୂତ ମାନେ ତାର ଆତ୍ମାକୁ ଆଣିପାରିଲୁନି ଧର୍ମରାଜ।
3: ଯେମିତି ହେଲେ ବି ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ତାର ଆତ୍ମାକୁ ଯମପୁରକୁ ଆଣିବାକୁ ହିଁ ପଡିବ, ତା ନହେଲେ ଦେବଦେବ ମହାଦେବଙ୍କର ଯୋଉ ଅପମାନ ହବ, ପୃଥିବୀବାସୀ ମାନେ ସ୍ୱୟଂ ଧର୍ମରାଜକୁ ବି ଅତି ହେୟମନା କରିବେ। ଯାହା ଦୂତ ମଧୁର ଆତ୍ମାକୁ ଅତି ଶୀଘ୍ର ନେଇ ଆସ।
4: କ୍ଷମା କରିବେ ଚିତ୍ରଗୁପ୍ତ ମହାଶୟ, ଆମେ ଆଣିପାରିବୁନି।
2: ଆଣିପାରିବନି ମାନେ?
4: ମାନେ ମଧୁ ଆଉ ତା ସ୍ତ୍ରୀ ତୁଳସୀ କାଲି ରାତିରୁ ଯାଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଭିତରେ ଅଧିଆ ପଡିଛନ୍ତି ପ୍ରଭୁ। ଆମେ ବର୍ତ୍ତମାନ ଦେଉଳ ଭିତରକୁ ପଶି ପାରୁନୁ, କିମ୍ବା ମଧୁକୁ ମାରି ତାର ଆତ୍ମାକୁ ବି ଆଣିପାରୁନୁ। ଆମେ ସବୁ ବର୍ତ୍ତମାନ ବଡ ଧର୍ମ ସଙ୍କଟରେ ପଡିଯାଇଛୁ ପ୍ରଭୁ।
3: ମୁଖ୍ୟ ଯମଦୂତ ଠିକ କହିଛନ୍ତି ଧର୍ମରାଜ, ଯମଦୂତ ମାନେ ତ ବଡ ଦେଉଳ ଭିତରକୁ ପଶି ପାରିବେ ନାହିଁ, ଆଉ ମଧୁର ଆତ୍ମାକୁ ଆଣିବେ କେମିତି?
2: ଓହୋ, ବଡ ମୁସ୍କିଲ କଥା। ଠିକ ଅଛି, ତାହେଲେ ମୁଁ ବର୍ତ୍ତମାନ ଯାଇ ବିଷ୍ଣୁ ପାଖକୁ ଯାଉଛି। ମଧୁ ଆଉ ତା ସ୍ତ୍ରୀକୁ ବଡ ଦେଉଳ ଭିତରୁ ବାହାର କରିବା ପାଇଁ ମୁଁ ତାଙ୍କୁ ନିବେଦନ କରିବି।
3: ସେ ଦୁହେଁ ଯଦି ଭଗବାନ ବିଷ୍ଣୁଙ୍କ ପରମ ଭକ୍ତ ହେଇଥିବେ ତେବେ ବିଷ୍ଣୁ କଣ ତାଙ୍କୁ ଦେଉଳ ଭିତରୁ ବାହାର କରିଦେବେ?
2: ତା ମାନେ ତମେ କହିବାକୁ ଚାହୁଁଛ ଯେ ମଧୁ ଆଉ ମରିବନି?
3: କେମିତି ଆଉ ମରିବ ପ୍ରଭୁ, ଦେଉଳ ଭିତରୁ ବାହାରିଲେ ତ ଆପଣ ତାକୁ ମାରିବେ।
2: ଓହୋ, ମୁଁ ପଚାରୁଛି ବିଷ୍ଣୁଙ୍କର କି ଅଧିକାର ଅଛି, ବିଷ୍ଣୁଙ୍କର କି ଅଧିକାର ଅଛି ମଧୁକୁ ଦେଉଳ ଭିତରେ ରଖିବାକୁ?
3: ଏଠି ଏମିତି ପାଟିତୁଣ୍ଡ କଲେ କଣ ହବ, ସେ କଥା ଯାଇ ବିଷ୍ଣୁ ଭଗବାନଙ୍କୁ ଆପଣ ପଚାରନ୍ତୁ।
2: ହଁ ପଚାରିବି, ଅବଶ୍ୟ ପଚାରିବି, ଅଲବତ୍ ପଚାରିବି। ମୋ ଯମ ସହଜରେ ମୁଁ କାହାକୁ ଡରିବା ଲୋକ ନୁହେଁ। ଚାଲ ବର୍ତ୍ତମାନ ଚାଲ ବୈକୁଣ୍ଠ ଭୁବନକୁ ଯିବା।
3: ବିଷ୍ଣୁ ଯଦି କହିବେ ମୁଁ ଆଶ୍ରିତକୁ ଦେଉଳ ଭିତରୁ ବାହାର କରିପାରିବିନି ତାହେଲେ?
2: ଓହୋ, କଣ କରିବା କହିଲ? ତେବେ ମୋର ମାନସମାନ ଗଲା ବୋଲି ଜାଣ, ସମସ୍ତେ ଯଦି ଯମଙ୍କ କାମରେ ହସ୍ତକ୍ଷେପ କରିବସିବେ ତାର ଆଉ ଯମ ଲୋକରେ ଥାଇ ଲାଭ କଣ? ଚିତ୍ରଗୁପ୍ତ,
3: ମୁଁ ତ ସେଇ କଥା କହୁଛି ପ୍ରଭୁ।
2: ଓହୋ ସେ କଥା ଛାଡ଼, ଏବେ ମୁଁ କଣ କରିବି ସେ କଥା କୁହ। ଓହୋ ଆଜି ଯଦି ମଧୁ ନ ମରେ ତେବେ ମହାଦେବ କଣ ମତେ ଛାଡ଼ିବେ?
3: ମହାଦେବ ତ ଯାହା କରିବେ କରିବେ, ହେଲେ ମଣିଷ ମାନେ ବି ଆପଣଙ୍କୁ ବାସି ପାଣିରେ ପଚାରିବେ ନାହିଁ। ମଣିଷ ଗୁଡା ବଡ ଧୃତ ଯମରାଜ, ସେମାନେ ମୃତ୍ୟୁ ଛଡା ଆଉ କାହାକୁ ଭୟ କରନ୍ତି ନାହିଁ। ଆଉ ମୃତ୍ୟୁକୁ ଯଦି ଜୟ କରିଯିବେ ନା,

0: ଦେଖୁନାହାନ୍ତି ଜନ୍ମ ହାରକୁ ରୋକିଦେଇ ସେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ କେମିତି ଅଡୁଆରେ ପକେଇ ଦେଇଛନ୍ତି?
1: ତମେ ଠିକ କହିଛ, ତମେ ଠିକ କହିଛ ଚିତ୍ରଗୁପ୍ତ। ଯେମିତି ହେଲେ ବି ମଧୁକୁ ମରିବାକୁ ହବ, ତାର ଆତ୍ମାକୁ ପୃଥିବୀରୁ ଫେରାଇ ଆଣିବାକୁ ପଡିବ, ନଚେତ ନଚେତ ତ୍ରିଲୋକରେ ଯମରାଜଙ୍କ ନାଁରେ କଳଙ୍କ ଲାଗିଯିବ।
0: ମୋ ମୁଣ୍ଡଟା ବି ଆଉ ଠିକ ଭାବରେ କାମ କରୁନି।
1: ଓହୋ ଚିତ୍ରଗୁପ୍ତ, ତମେ ଚିନ୍ତା କର, ଉପାୟ ଚିନ୍ତା କର, ଖୋଜ, କିଛି ଗୋଟେ ବାହାର କର, ନହେଲେ ନହେଲେ ମୋ ଅବସ୍ଥା ବାରମ୍ବାର ନିକଟ ହେଇଯିବ, ବୁଝିଲ?
0: ଚିନ୍ତା ଉପାୟ
2: ଇଏ ତମେ କଣ କହୁଛ ଭାଗ୍ୟଦେବୀ? ମହାଲକ୍ଷ୍ମୀ ନିଜେ ମଧୁର ସ୍ତ୍ରୀକି ସଦବା ହେଇ ରହିବା ପାଇଁ ବର ଦେଇଛନ୍ତି?
3: ମୋ କଥାକୁ ଆପଣ ବିଶ୍ୱାସ କରନ୍ତୁ ମହାମାୟୀ, ଆଉ ନିଜ ସ୍ତ୍ରୀଙ୍କ ମାନ ରକ୍ଷା କରିବା ପାଇଁ ସ୍ୱୟଂ ବିଷ୍ଣୁ ସେ ଦୁହିଁଙ୍କୁ ନେଇ ବଡ଼ ଦେଉଳ ଭିତରେ ଘଣ୍ଟ ଘୋଡ଼େଇ ରଖିଛନ୍ତି, ଫଳରେ ଯମଦୂତମାନେ ତା ଭିତରକୁ ସହଜରେ ପଶିପାରୁନାହାନ୍ତି, ସେଇଥିପାଇଁ ମଧୁ ଏ ଯାଏ ମରିନି।
2: ଆଚ୍ଛା, ୟା ଭିତରେ ଏତେ କଥା ଅଛି?
3: ଖାଲି କଣ ସେତିକି ମା, ତୁଳସୀ ବିଧବା ହେଲେ ଦେବତାମାନଙ୍କ ଦାନା ପାଣି ବନ୍ଦ କରିଦେବେ ବୋଲି ମା ଲକ୍ଷ୍ମୀ ବି ଧମକ ଦେଇଛନ୍ତି।
2: ମଧୁ ଅବଶ୍ୟ ମରିବ, ସେ ମରିବାକୁ ବାଧ୍ୟ, ଏଇଟା ଆମ କାର୍ତ୍ତିକା ବାପାର ବି ମାନ ସମ୍ମାନର କଥା।
4: ବିଷ୍ଣୁ କିଏ, ସେ କାହିଁକି ମଧୁକୁ ଅଯଥା ଘଣ୍ଟ ଗୋଡ଼େଇ ରଖିବାକୁ ଚେଷ୍ଟା କରୁଛନ୍ତି?
2: କିଏ କିଏ କଣ ହଉଛ ମା, ତମ ଫୁଟିଲା କାନରେ ଶୁଣିଲ ପରା, ନିଜ ଘରଣୀଙ୍କ ମାନ ରଖିବା ପାଇଁ ବିଷ୍ଣୁ ଏ କାମ କରିଛନ୍ତି, ତମେ ତ ପୁଣି ଦେବଦେବ ମହାଦେବ, ତମ ମାନ ମର୍ଯ୍ୟାଦା କଣ ତଳେ ପଡିଯିବନି? ହେଇଟି ଶୁଣ, ଦେବତା ହେଇଛ ଯଦି ଏବେ ଯାଇ ବିଷ୍ଣୁଙ୍କୁ ସେ କଥା ପଚାର, ତମ କଥା ନ ରହିଲେ କାଲି ତମେ ସମସ୍ତଙ୍କ ଆଖିରେ ଅତି ଛୋଟ ହେଇଯିବ, ବୁଝିଲ?
3: ଆପଣ କି କଥା କହୁଛନ୍ତି ମହାମାୟୀ, ବାବା ବିଷ୍ଣୁଙ୍କ ପାଖକୁ ଗଲେ ତାଙ୍କର ଆଉ ସମ୍ମାନ ରହିବ ଟି?
2: ତେବେ
3: ଏଇଟା ଯମରାଜାଙ୍କ କାମ, ସିଏ ବୁଝିବେ, ବାବା ତାଙ୍କୁ ଡାକି ଆଦେଶ ଦିଅନ୍ତୁ, ତେଣିକି ଦେଖିବା ଯମ କାହା କଥା ରଖୁଛନ୍ତି।
4: ମୋ ଆଦେଶ ମାନିବାକୁ ଯମ ବାଧ୍ୟ, ବର୍ତ୍ତମାନ ମୁଁ ତାଙ୍କୁ ଡାକି କୈଫତ ତଲବ କରିବି, ମୋ ବର ଅନୁସାରେ ଯଦି ଆଜି ସନ୍ଧ୍ୟା ସୁଦ୍ଧା ମଧୁ ନ ମରେ, ତେବେ ମୁଁ ଯମ ଲୋକ ଆଉ ବିଷ୍ଣୁ ଲୋକକୁ ସମୂଳେ ଧ୍ୱଂସ କରିଦେବି। ମୁଁ କିଏ? ମୁଁ ସ୍ୱୟଂ ଦେବଦେବ ମହାଦେବ।

0: ଚିନ୍ତା କର। ଦେବଗୁରୁ ବୃହସ୍ପତି, ହଠାତ୍ ମୋ ସିଂହାସନଟା ଏମିତି ଜୋରରେ ଦୋହଲି ଉଠୁଛି କାହିଁକି?
1: ଆପଣଙ୍କ ସିଂହାସନଟା ଦୋହଲିଲା ମାନେ ସ୍ୱର୍ଗପୁରକୁ ବିପଦ ମାରି ଆସିଲା ବୋଲି ଜାଣନ୍ତୁ ଦେବରାଜ।
0: ପୃଥିବୀବାସୀଙ୍କ ପାରି ହେଲାନି, ମୁନି ଋଷିଙ୍କ ଠାରୁ ଆରମ୍ଭ କରି ମଣିଷ ରାକ୍ଷସ ସମସ୍ତେ ଖାଲି ମୋରି ସିଂହାସନ ଉପରେ ଆଖି ରଖିଲେ। କଣ ବେଳକୁ ବେଳ ମୋ ସିଂହାସନଟା ଖୁବ୍ ଜୋରରେ ଦୋହଲିବାକୁ ଲାଗିଲାଣି? କିଏ କିଏ ସେଇ ପାପିଷ୍ଟ ଯିଏକି ମରିନ୍ଦ ପଦ ନେବା ପାଇଁ ଆରମ୍ଭ କରିଛି ଘୋର ତପସ୍ୟା? ବର୍ତ୍ତମାନ ମୁଁ ବଜ୍ରପଶିତାକୁ ଶେଷ କରିଦେବି।
1: ଆପଣଙ୍କ ସିଂହାସନ ନେବାକୁ ନୁହେଁ, ତେଣେ ଦେବଦେବ ମହାଦେବ ରାଗରେ ତାଣ୍ଡବ ଆରମ୍ଭ କରିଦେଇଛନ୍ତି, ତାଙ୍କରି ପଦାଘାତରେ ଆପଣଙ୍କ ସିଂହାସନଟା ଏମିତି ଦୋହଲୁଛି।
0: ମହାଦେବ ତାଣ୍ଡବ ଆରମ୍ଭ କରିଛନ୍ତି କାହିଁକି?
1: ଛାର ଗୋଟାଏ ମଣିଷ ମଧୁ ଜୀବନକୁ ନେଇ ବର୍ତ୍ତମାନ ହରିହରଙ୍କ ଭିତରେ କଳି ଆରମ୍ଭ ହେବା ଉପରେ।
0: ମଧୁ ସେ ପୁଣି କିଏ?
1: ମଧୁ ଠିକ 20 ବୟସରେ ମରିବ ବୋଲି ତେଣେ ମହାଦେବ ବରଷ ଅଭିଶାପ ଦେଲେ, ଆଉ ଏଣେ ମା ଲକ୍ଷ୍ମୀ ଠାକୁରାଣୀ

0: ଏଇ ମଧୁର ସ୍ତ୍ରୀ ତୁଳସୀକୁ ସଧବା ହୋଇ ରହିବା ପାଇଁ ଖୁସିରେ ବର ଦେଇଦେଲେ। ଏଣେ ମହାଦେବ ଜିଦ୍ ଧରି ବସିଛନ୍ତି, ଯେମିତି ହେଲେ ବି ମଧୁ ମରିବ, ଆଉ ତେଣେ ଲକ୍ଷ୍ମୀ ଜିଦ୍ କରି ବସିଛନ୍ତି ତୁଳସୀ ସଧବା ହୋଇ ରହିଥିବୁ। ମଧୁ ଆଉ ତା ସ୍ତ୍ରୀ ଯାଇ ବର୍ତ୍ତମାନ ବଡ଼ଦେଉଳ ଭିତରେ ଆତ୍ମଗୋପନ କରିଛନ୍ତି, ଫଳରେ କଳିର ସୂତ୍ରପାତ।
1: କିନ୍ତୁ ଜମ କଣ କହୁଛନ୍ତି?
2: ମୋର ପୁରାପୁରି ଅକଲ ଗୁଡୁମ ଦେବରାଜ, ଆପଣ ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ, ମୋତେ ମୃତ୍ୟୁ ଦେବତା ପଦରୁ ମୁକ୍ତି ଦିଅନ୍ତୁ।
1: ତମ ମୁଣ୍ଡ ଠିକ ଅଛି ତ ଧର୍ମରାଜ?
2: ଓହୋ ଆଜ୍ଞା, ମୋ ମୁଣ୍ଡ ପୁରାପୁରି ଠିକ ଅଛି। ମୁଁ ଜମ, ମୁଁ ମୃତ୍ୟୁ ଦେବତା। ମୁଁ ଯଦି ସ୍ୱର୍ଗର ସମ୍ବିଧାନ ଅନୁସାରେ ଜଣକୁ ଠିକ ସମୟରେ ମାରିପାରିବିନି, ତାହେଲେ ଜମ ପଦରେ ରହି ମୋର ଲାଭ କଣ?
1: ଆହା, ତମେ ଏମିତି ଉତ୍ତ୍ୟକ୍ତ ହେଲେ ଚଳିବ?
2: କି କଥା କହୁଛନ୍ତି ଆପଣ? ସ୍ୱୟଂ ବିଷ୍ଣୁ ତ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି, ମୋ କ୍ଷମତା ଭିତରେ ସେ ଅଯଥା ହସ୍ତକ୍ଷେପ କରିଛନ୍ତି। ଓହ କି ଲଜ୍ଜା, କି ଅପମାନ! ମୋ ଜମ ହେଇ ଆଜି ଗୋଟେ ଛାର ମଣିଷକୁ ମାରିପାରୁନି। ହେଇଟି ରହିଲା ମୋ ଇସ୍ତଫା, ମୁଁ ଚାଲିଲି, ଆପଣ ଆପଣଙ୍କ ଜମ ଲୋକକୁ ସମ୍ଭାଳନ୍ତୁ।
0: ଜମ ଯାହା କହୁଛନ୍ତି ଠିକ କହୁଛନ୍ତି ଦେବରାଜ, ଜଣଙ୍କ କାମରେ ଆଉ ଜଣେ ହସ୍ତକ୍ଷେପ କରିବା ପ୍ରଥାଟା ଆମ ସ୍ୱର୍ଗପୁରରେ ଆଗରୁ କେବେ ଚଳୁନଥିଲା। ଏଇ କେତେ ଦିନ ହେଲା ଏଇ ରୋଗଟା ପୃଥିବୀରୁ ଆସି ମହାମାରୀ ଭଳି ସ୍ୱର୍ଗରେ ବି ବ୍ୟାପିଗଲାଣି।
1: ସେ ଯାହା ହଉ, କିନ୍ତୁ ବର୍ତ୍ତମାନ ଏ ସମସ୍ୟାର ସମାଧାନ କେମିତି ହବ ସେଇ କଥା ଚିନ୍ତା କରନ୍ତୁ ଦେବଗୁରୁ।
2: ଶୀଘ୍ର ସମାଧାନର ପନ୍ଥା ବାହାର କରନ୍ତୁ ଦେବରାଜ, ନଚେତ କାଲିଠାରୁ ଦେବତାମାନଙ୍କୁ ଖାଇବାକୁ କିଛି ମିଳିବନି। ତୁଳସୀ ବିଧବା ହେଲେ ମା ଲକ୍ଷ୍ମୀ କୁଆଡେ କାଲିଠାରୁ ଦାନା ପାଣି ବନ୍ଦ କରିଦେବାକୁ ଧମକ ଦେଇଛନ୍ତି।
0: ଆଉ ତୁଳସୀ ବିଧବା ନହେଲେ ମହାଦେବ ପ୍ରଳୟ ସୃଷ୍ଟି କରିବେ। ଦେବରାଜ ଚାଲନ୍ତୁ ବ୍ରହ୍ମାଙ୍କ ପାଖକୁ ଯିବା, ସେ ଯାହା ପରାମର୍ଶ ଦେବେ ସେଇ ଅନୁସାରେ କାମ କରିବା।
1: ଚାଲନ୍ତୁ ଦେବଗୁରୁ,
0: ଚାଲନ୍ତୁ
1: ଚାଲନ୍ତୁ ଧର୍ମରାଜ,
2: ଆସନ୍ତୁ ଯିବା।

0: ସ୍ୱର୍ଗପୁରକୁ ରକ୍ଷା କରନ୍ତୁ।
1: ସ୍ୱୟଂ ବେଦପତି ବ୍ରହ୍ମା, ଦେବରାଜ ଇନ୍ଦ୍ର, ଦେବଗୁରୁ ବୃହସ୍ପତି, ସ୍ୱୟଂ ଧର୍ମରାଜ, ହଠାତ୍ ଆପଣମାନଙ୍କ ଆଗମନର ଉଦ୍ଦେଶ୍ୟ?
2: ପ୍ରଭୁ, ମଧୁବଳି ଗୋଟାଏ ଛାର ମଣିଷର ଜୀବନକୁ ନେଇ ଆଜି ସ୍ୱର୍ଗପୁରରେ ଆରମ୍ଭ ହୋଇଯାଇଛି କ୍ଷମତାର ଲଢ଼େଇ।
3: ପ୍ରଭୁ, ଆଜି ସ୍ୱର୍ଗପୁରରେ ଦେଖାଦେଇଛି ମହାସଙ୍କଟ। ଆପଣ ଶୀଘ୍ର ଏହାର ଯଥାବିଧି ପ୍ରତିକାର କରନ୍ତୁ, ନଚେତ ଆମ ସମସ୍ତଙ୍କର ଇସ୍ତଫା ଗ୍ରହଣ କରନ୍ତୁ। ପ୍ରଭୁ,
4: ହଁ ହଁ, ଆମର ଇସ୍ତଫା ଗ୍ରହଣ
3: କରନ୍ତୁ। ପ୍ରଭୁ,
1: ଶାନ୍ତ ଶାନ୍ତ ଦେବଗଣ, କ୍ଷମତା ଲଢ଼େଇଟା କିଛି ସାମାନ୍ୟ ଲଢ଼େଇ ନୁହେଁ। ଏହା ଅତୀତରେ ରହିଥିଲା, ବର୍ତ୍ତମାନ ପାଇଁ ବି ଅଛି, ଆଉ ଭବିଷ୍ୟତରେ ବି ରହିବ। ଯେତେବେଳେ ଯେକୌଣସି ବଡ଼ ବଡ଼ ପଦବୀରେ ପଦାସୀନ ବ୍ୟକ୍ତିବିଶେଷଙ୍କ ଅହଂ ଆଉ ପ୍ରତିଷ୍ଠାର ପ୍ରଶ୍ନ ଉଠେ, ଠିକ୍ ସେତିକିବେଳେ ପରସ୍ପର ଭିତରେ ଆରମ୍ଭ ହୋଇଯାଏ କ୍ଷମତାର ଯୁଦ୍ଧ, ଫଳରେ ଶାସନ ଆଉ ଧର୍ମକ୍ଷେତ୍ରରେ ଦେଖାଦିଏ ଚରମ ସଙ୍କଟ।
2: କିନ୍ତୁ ପ୍ରଭୁ, ପ୍ରତ୍ୟେକ ସଙ୍କଟର ତ ପୁଣି କିଛି ଗୋଟାଏ ସମାଧାନ ନିଶ୍ଚୟ ଅଛି।
1: ମୁଁ ସେ କଥା ମୁକ୍ତ କଣ୍ଠରେ ସ୍ୱୀକାର କରୁଛି।
3: ତେବେ ଯଥାଶୀଘ୍ର ଏ ସମସ୍ୟାର ସମାଧାନ କରନ୍ତୁ। ପ୍ରଭୁ,
1: ଏ ସାମାନ୍ୟ କଥା ପାଇଁ ଆପଣମାନେ ଏତେଟା ବ୍ୟସ୍ତ ହୋଇପଡ଼ୁଛନ୍ତି କାହିଁକି? ଚାଲନ୍ତୁ ଦେବଦେବ ମହାଦେବଙ୍କ ନିକଟକୁ ଯିବା, ମୁଁ ସେଇଠି ସମସ୍ତ ସମସ୍ୟାର ସମାଧାନ କରିଦେବି।
5: କିନ୍ତୁ ଦେଖ, ମୋର ପ୍ରତିଷ୍ଠା ଉପରେ ଯେମିତି କୌଣସି ଆଞ୍ଚ ନ ଆସେ।
1: ହୋ ହୋ, ତମେ ତ ଘରେ ପଶିନ, ଚାଳ ବାଜିବାକୁ ଏତେ ଡର କାହିଁକି? ଲକ୍ଷ୍ମୀ, ଆସ, ତମେ ବି ଆମ ସାଙ୍ଗେ ଆସ। ଚାଲନ୍ତୁ ଦେବଗଣ,
2: ଚାଲନ୍ତୁ। ପ୍ରଭୁ, ଜୟ ନାରାୟଣଙ୍କର
6: ଜୟ,
2: ଜୟ ନାରାୟଣଙ୍କର
6: ଜୟ।
7: ପ୍ରଭୁ, ହଠାତ୍ ଆପଣଙ୍କର ଜୟଧ୍ୱନି।
8: ବୋଧେ ଦେବତାମାନେ ମେଳି ବାନ୍ଧି ମୋ ପାଖକୁ ଆସୁଛନ୍ତି, ସେମାନଙ୍କ ଗହଣାରେ ସ୍ୱୟଂ ଲକ୍ଷ୍ମୀ ନାରାୟଣ ବି ଆସୁଛନ୍ତି।
7: ଦେଖିଲେ ତ ମୁଁ କଣ କହୁଥିଲି, ଆପଣ ଟିକିଏ ଟାଣ ହେଇ ଠିଆ ହେଲେ ସେମାନେ ବଳେ ଆପଣଙ୍କ ପାଖକୁ ଆସିବେନି, ଯେତେ ହେଲେ ବି ଆପଣ ଦେବତାଙ୍କ ଉପରେ ଦେବତାଟି।
9: ହେଇଠି କାର୍ତ୍ତିକା ବାପା, ଦେବତାମାନେ ବୋଧେ ତମ ତାଣ୍ଡବ ଦେଖି ପୁରା ପୁରି ଡରିଗଲେଣି। ମଧୁ ମରଣ ମତାମତର ସମାଧାନ ପାଇଁ ଯଦି ଆସୁଛନ୍ତି, ତେବେ କହିଦଉଛି ତମେ ଜମା ରାଜି ହବନି।
1: ହେ ସଦାଶିବ, ସମସ୍ତ ଦେବତାଗଣଙ୍କ ପ୍ରଣାମ ସ୍ୱୀକାର କରନ୍ତୁ। ପ୍ରଭୁ,
8: ତଥାସ୍ତୁ, ଯଶସ୍ୱୀ ଭବନ୍ତୁ। ହଠାତ୍ ଆପଣମାନଙ୍କ ଆଗମନର ଉଦ୍ଦେଶ୍ୟ?
1: ଆପଣଙ୍କର ସାମାନ୍ୟ କୃପା ଭିକ୍ଷା ପାଇଁ। ପ୍ରଭୁ,
8: କି କଥା ତମେ କହୁଛ ନାରାୟଣ? ଦେବତାମାନଙ୍କର ସର୍ବଦା ମଙ୍ଗଳ କାମନା କରିବା ତ ମୋର ଧର୍ମ, ମୋର ପ୍ରଥମ କର୍ତ୍ତବ୍ୟ।
1: ତେବେ ହେ ସଦାଶିବ, ମୋତେ ବର୍ତ୍ତମାନ ନରହତ୍ୟା ପାତକରୁ ରକ୍ଷା କରନ୍ତୁ। ପ୍ରଭୁ,
8: ନରହତ୍ୟା? ତମେ ନରହତ୍ୟା କରିଛ ବିଷ୍ଣୁ?
1: ପ୍ରଭୁ,

0: ହେ ରୁଦ୍ର, ଆଜି ମଧୁ ଶାସ୍ତ୍ରୀଙ୍କ ମୋର ଦର୍ଶନ କରିବା ପାଇଁ ମୋର ପବିତ୍ର ପୀଠ ବଡ଼ଦେଉଳ ଭିତରକୁ ଯାଇଥିଲା। ବର୍ତ୍ତମାନ ସେଇଠି ତାର ମୃତ୍ୟୁ ହେଇଯାଇଛି।
1: ମଧୁ ମରିଛି।
0: ବର୍ତ୍ତମାନ ବଡ଼ଦେଉଳ ଭିତରେ ମଧୁର ଶବଟା ପଡ଼ି ରହିଛି।
2: ଓ ତାହେଲେ ମଧୁ ମରିଛି। ଶୁଣୁଛ ଶୁଣୁଛ ତମେ ପାର୍ବତୀ, ମୋର ଅଭିଶାପ ଫଳପ୍ରଦ ହେଇଛି, ମଧୁ ମରିଛି।
3: କିନ୍ତୁ ହେ ସଦାଶିବ, ବଡ଼ଦେଉଳ ଭିତରେ ମଣିଷର ଶବ ପଡ଼ିଛି ବୋଲି ଜାଣିଲେ ଏ ପୃଥିବୀବାସୀ ଶ୍ରୀ ଜଗନ୍ନାଥ ଆଉ ତାଙ୍କ ବଡ଼ଦେଉଳକୁ ବାସନ୍ଦ କରିବେ, ଫଳରେ ସ୍ୱୟଂ ନାରାୟଣ ସବୁଦିନ ପାଇଁ ଅପୂଜ୍ୟ ହୋଇ ରହିଯିବେ ପୃଥିବୀ ପୃଷ୍ଠରେ।
2: ତେବେ ବର୍ତ୍ତମାନ ଉପାୟ କ'ଣ ଦେବ? କ'ଣ
4: ମଧୁକୁ ଜୀବନଦାନ ଦେଇ ତାକୁ ମନ୍ଦିର ଭିତର ନେଇ ଆସିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ପ୍ରଭୁ।
2: କିନ୍ତୁ କିନ୍ତୁ ମଧୁକୁ ବର୍ତ୍ତମାନ ଜୀବନଦାନ ଦେବ କିଏ? କାହାର ସେ ଅଧିକାର ଅଛି?
0: ଆପଣଙ୍କର ହିଁ ସେ ଅଧିକାର ରହିଛି ପ୍ରଭୁ।
2: ମୋର
0: କାରଣ ଆପଣ ହେଉଛନ୍ତି ଦେବଶ୍ରେଷ୍ଠ ମହାଦେବ।
3: ହଁ ହଁ, ଆପଣ ଦେବଶ୍ରେଷ୍ଠ, ଆପଣଙ୍କର ଜୀବନ୍ୟାସ ଦେବାର ଅଧିକାର ଅଛି ପ୍ରଭୁ।
2: ଠିକ ଅଛି, ମୁଁ ମଧୁକୁ ଜୀବନ୍ୟାସ ଦେବି, କିନ୍ତୁ ଯମଦୂତମାନେ ତ ତାର ଆତ୍ମାକୁ ଯମଲୋକକୁ ନେଇ ଆସିବେଣି।
5: ନା ପ୍ରଭୁ, ବଡ଼ଦେଉଳ ଭିତରେ ପଶିବା ପାଇଁ ଯମଦୂତମାନଙ୍କର ସାମ୍ବିଧାନିକ ଅଧିକାର ନାହିଁ, ଆଉ ସେଇଥିପାଇଁ ତାର ଆତ୍ମାଟା ସେଇ ମନ୍ଦିର ଭିତରେ ଏପର୍ଯ୍ୟନ୍ତ ରହିଯାଇଛି।
2: କିନ୍ତୁ
6: ଆଉ ଭାବୁଛ କ'ଣ ମ, ସ୍ୱୟଂ ନାରାୟଣଙ୍କର ପଦମର୍ଯ୍ୟାଦା ରକ୍ଷା କରିବା କ'ଣ ଆମର କର୍ତ୍ତବ୍ୟ ନୁହେଁ? ମଧୁ ମଲା, ତମ କଥା ରହିଲା, ଏବେ ତାକୁ ବଞ୍ଚେଇ ଦେଇ ତା ସ୍ତ୍ରୀର ହାତର କାଚକୁ ବଜ୍ର କରିଦେଲେ ଭଉଣୀ ଲକ୍ଷ୍ମୀଙ୍କର କଥା ବି ରହିବ,
0: ଫଳରେ ପୃଥିବୀବାସୀଙ୍କ ସମ୍ମୁଖରେ ଆମ ଦେବତାମାନଙ୍କ ମାନ ମର୍ଯ୍ୟାଦା ରହିଯିବ ପ୍ରଭୁ।
2: ତେବେ ତଥାସ୍ତୁ, ମୋର ଆଦେଶ, ମଧୁ ଶୀଘ୍ର ପୁନର୍ଜୀବନ ଲାଭ କରୁ।
7: ଜୟ ଦେବ ଦେବ ମହାଦେବଙ୍କର, ଜୟ ଦେବ ଦେବ ମହାଦେବଙ୍କର।

ଏତେବେଳେ ଯାଏଁ ଶୁଣୁଥିଲେ ଏ ନାଟକ ସ୍ୱର୍ଗରେ କ୍ଷମତା ଲଢ଼େଇ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ନିଶିତ ନାୟକ, ସହଯୋଗିତା ଗୋବର୍ଦ୍ଧନ ଦେବାଙ୍ଗନ, ଗୌତମ ଅଧିକାରୀ ଓ ଅମର ପ୍ରସାଦ ସାହୁ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମହାଦେବ ପ୍ରେମାଞ୍ଜନ ପରିଡ଼ା, ବ୍ରହ୍ମା ରବି ମିଶ୍ର, ବିଷ୍ଣୁ ବିଭୁପ୍ରସାଦ ସ୍ୱାଇଁ, ବୃହସ୍ପତି ଇନ୍ଦ୍ରମଣି ସାମନ୍ତରାୟ, ଇନ୍ଦ୍ର ଯତୀନ୍ଦ୍ରନାଥ ପ୍ରଧାନ, ଯମ ଜ୍ଞାନରଞ୍ଜନ ମହାନ୍ତି, ଚିତ୍ରଗୁପ୍ତ ଜୟରାମ ସାମଲ, ବିଷ୍ଣୁଦତ୍ତ ହୃଦାନନ୍ଦ ମିଶ୍ର, ଯମଦୂତ ପ୍ରଫୁଲ୍ଲ କୁମାର ସିଂ, ପାର୍ବତୀ ନମ୍ରତା ଦାସ, ଭଣ୍ଡାର ରକ୍ଷକ ମାୟାଧର ସାହୁ, ଅବଧାନ ଶରତଚନ୍ଦ୍ର ମୂଳିଆ, ପୂଜାରୀ ତପନ କୁମାର ସାବତ, ବ୍ୟକ୍ତି ବସନ୍ତ ସାମଲ, ରାଧୁଆ ସୁରେଶ ଚନ୍ଦ୍ର ବଳ, ସୁନା ବସନ୍ତ ମଞ୍ଜରୀ ପଟ୍ଟନାୟକ, ରମାବୋ କୁଞ୍ଜଲତା ଦାସ, ତୁଳସୀ ଚାନ୍ଦମଣି ବେହେରା, ସାଥୀ ସୁଥି ସାଗରବାଳା ପଟ୍ଟନାୟକ ଓ ଲକ୍ଷ୍ମୀ ଭୂମିକାରେ ଥିଲେ ତୃପ୍ତିରାଣୀ ସିହ୍ନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ଏ ଗୀତଟି, ଗାଇଛନ୍ତି ଅର୍ପିତା ଚୌଧୁରୀ ଓ କୁମାର ଦେବାନନ୍ଦ, ଗୀତ ରଚନା ସୁମିତ ପଣ୍ଡା, ସଙ୍ଗୀତ ବନି ମହାନ୍ତି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଓ ଅନନ୍ୟା ଶ୍ରୀତମ ନନ୍ଦ। ଗୀତ ରଚନା ସବ୍ୟସାଚୀ ପ୍ରଧାନ, ସଙ୍ଗୀତ ଅଭିଜିତ ତ୍ରିପାଠୀ।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଗାଇଛନ୍ତି ଶିବାନୀ ସଙ୍ଗୀତା। ଗୀତ ଓ ସଙ୍ଗୀତ ପ୍ରେମ ଆନନ୍ଦ।

ହ୍ୟୁମାନ ସାଗର ଓ ଲିପ୍ସା ମହାପାତ୍ରଙ୍କ ଦ୍ୱୈତ କଣ୍ଠରେ ଏହି ଗୀତଟି ଶୁଣନ୍ତୁ। ଗୀତ ଲେଖିଛନ୍ତି ସୁଶାନ୍ତ ମଣି, ସଙ୍ଗୀତ ଗଡ଼ଲି ରଥ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତ। ଗତକଣ୍ଠରେ ଗାଇଛନ୍ତି ସନ୍ଦୀପ ପଣ୍ଡା ଓ ସୀମା ପଣ୍ଡା। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସନ୍ଦୀପ ପଣ୍ଡା।

0: ରୋଡ୍ରିକ୍ସ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ଓଡ଼ିଶା ଭର୍ଚୁଆଲ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରିବାର ସାଙ୍ଗେ ବ୍ରାଣ୍ଡ ଆମ୍ବାସାଡର ଭାବେ କରାଗଲା ଘୋଷଣା। ନିର୍ବାଚନ ପ୍ରକ୍ରିୟା ଆର୍ ଅଭିଯାନ୍ତି ଗଣମାଧ୍ୟମ ଲାଗି ବୈଶ୍ୱିକ ସର୍ବୋତ୍ତମ ପ୍ରଥା ଆର୍ ନବସୃଜନ ଉପରେ ଆଇଷ୍ଠନ ନୂଆଦିଲ୍ଲୀନୁ ଦୁଇଦିନିଆ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ କରୁଛି ନିର୍ବାଚନ ଆୟୋଗ। ଖୁବ୍ ଜଲ୍ଦି ମୂଲ ହେବା ଭୁବନେଶ୍ୱର ଜୟପୁର ବିମାନ ସେବା। ନୂଆପଡ଼ା ଜିଲ୍ଲାର କଲେଜ ଛାତ୍ରଛାତ୍ରୀଙ୍କୁ ସାପ ଦେଖିଲେ କ'ଣ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାର ଦରକାର ତାର ବିଷୟ ତାଲିମ ଦେଇଛନ୍ତି ସ୍ନେକ୍ ହେଲ୍ପଲାଇନ୍। ଆନ୍ତଃଜିଲ୍ଲା ସିଏମ୍ ଟ୍ରଫି 2026 ଫୁଟବଲ ଚମ୍ପିୟନ୍ସିପ୍ର 3 ନମ୍ବର ଦିନେ ବାଳକ ବର୍ଗତି ବଲାଙ୍ଗୀର ଆର୍ ନୟାଗଡ଼ ଜିତିଥିବାର ବେଳେ ବାଲିକା ବର୍ଗତି ଜିତିଛନ୍ତି ଦେବଗଡ଼ ଆର୍ ନୟାଗଡ଼ ଦଳ। ଏବେ 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ନ ଶେଷ ହେଲା, ଜୁହାର।
1: ଆକାଶବାଣୀ ସମ୍ବଲପୁର ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶ୍ରୋତାମାନଙ୍କୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଆଗାମୀକାଲି ସକାଳ 6:30ରେ ଆଜିର ଭବନ ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସ୍ୱାସ୍ଥ୍ୟ ସୂଚନା 7:10 ବୃକକ୍‌ରେ ପଥୁରୀ ରୋଗ କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଗଙ୍ଗାଧର ସଙ୍ଗୀତ 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ତପସ୍ୱିନୀ ଶୁଣିବେ ଏହାର ପଞ୍ଚମ ଭାଗ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 ସମ୍ବଲପୁରୀ ଗୀତ ଗାଇବେ ବିରଞ୍ଚି ନାରାୟଣ ନାୟକ ଓ ଯୋଗେଶ୍ୱର ପଣ୍ଡା। 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ବାଥିନ ମୁଖାର୍ଜୀ, ଭଗବତୀ ସାଲମା ଓ ଭାରତୀ କର। ଚନ୍ଦ୍ରମଣି ଲେଙ୍କାଙ୍କ କଣ୍ଠରେ ସୁଗମ ସଙ୍ଗୀତ 8:45। 9:00 ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପରେ ବଜା। ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଖୋଲା ଝରକା 11:30 ଏବଂ ବାତାୟନ 12:00। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟତ କାର୍ଯ୍ୟକ୍ରମ। 5:00 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର ଓ ରବୀନ୍ଦ୍ର ମହାନନ୍ଦ। ଘର ସଂସାର ପ୍ରଚାର କରିବୁ 20:20 କିଛି ସୁହାଦିଆ ଜଳଖିଆ ପ୍ରସ୍ତୁତି ସମ୍ପର୍କରେ କହିବେ ଜ୍ୟୋତ୍ସ୍ନାମୟୀ ପଣ୍ଡା। 2:45 ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ମୋ ସ୍ମୃତିରେ ମୋ ଗାଁ ଏ ସମ୍ପର୍କରେ କହିବେ ପରଦେଶୀ କିଷାନ। କାର୍ଯ୍ୟକ୍ରମର ପ୍ରଯୋଜନା ଓ ଉପସ୍ଥାପନା ସନ୍ତୋଷ ପିଂ। ଏ ଥିଲା ଆଗାମୀକାଲିର କେତେକ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ସମ୍ବଲପୁର ସମୟ ରାତି 11:10 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି 5:55 ଆରମ୍ଭ କରିବୁ ଆଗାମୀକାଲିର ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।